ଆକାଶବାଣୀ ପୁରୀ, ଆଜି ବୁଧବାର 1948 ଶତାବ୍ଦ, ଆଷାଢ଼ ମାସ 31 ଦିନ, ଇଂରାଜୀ 2026 ମସିହା ଜୁଲାଇ ମାସ 22 ତାରିଖ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 5:56:33। ଆମର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଚଳିତ ପ୍ରାତଃ ଅଧିବେଶନର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରସାରଣ ହେଉଛି FM ମାଧ୍ୟମରେ 103.4 MHz ଯୋଗେ।

ନକାନ୍ଦିଲା ଯାଏ କାଳିଆ କେବେ କାହା କଥା ଶୁଣେନି କି ସମ୍ପୂର୍ଣ୍ଣ ସମର୍ପିତ ନ ହେବା ଯାଏ କାହାକୁ ସେ କିଛି ଦିଏ ନାହିଁ। ସେଥିପାଇଁ କୁହାଯାଇଛି ବିଷ୍ଣୁ ଭକ୍ତ ସବୁବେଳେ ଦୁଃଖୀ। ତାକୁ ଯିଏ ନିଜର କରେ ଦୁଃଖର କଷଟି ପଥରରେ କଷି କଷି ସେ ତା ମନକୁ କିଣେ। କିନ୍ତୁ ଭକ୍ତର ମଧ୍ୟ ଅଖଣ୍ଡ ବିଶ୍ୱାସ ତା କାଳିଆ ସାଆନ୍ତ ଉପରେ। ଆଉ ସେଇ ଅଖଣ୍ଡ ବିଶ୍ୱାସକୁ ନେଇ ମନ ଉପବନରୁ ଫୁଲ ତୋଳି ସେ ଅଞ୍ଜଳି ଦିଏ। ଆଖିର ଲୁହରେ କାଳିଆ ସାଆନ୍ତ ପାଖରେ ଆରତୀ କରି ତା ଦୁଃଖ ଦୂର କରିବାକୁ ନିବେଦନ କରେ। ହଟିଆପଣରେ ହଟନ କରିବାକୁ

ତାଙ୍କର ମହିମା ସତରେ ଅବର୍ଣ୍ଣନୀୟ। ଭାବରେ ବନ୍ଧା, ଭକ୍ତିରେ ଛନ୍ଦା, ଭାବ ବିନୋଦିଆ ଠାକୁର ସିଏ। ଭକ୍ତର ଭାବରେ ତାଙ୍କର ଆନନ୍ଦ ଆଉ ବିନୋଦ। ଭାବରେ ଶବରୀର ଅଇଁଠା ଫଳ ଖାଇଲେ, ଭାବରେ ବାଲି ଧୋଇବା ପାଇଁ ଚରଣ ବଢ଼ାଇଥିଲେ ଧୀବରକୁ। ସେଥିପାଇଁ ଭକ୍ତର ଅଖଣ୍ଡ ବିଶ୍ୱାସ ତାର ସେଇ ଭାବଗ୍ରାହୀ ଉପରେ, ଆଉ ସେଇ ବିଶ୍ୱାସକୁ ନେଇ ଭକ୍ତଟି ଗାଇ ଉଠେ।

ନିରାକାର ସର୍ବବ୍ୟାପୀ ପରମବ୍ରହ୍ମଙ୍କର ସାକାର ଉପାସନା ହେଉଛି ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରରେ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କର ଉପାସନା। ସେ ହିଁ ନିରାକାର ପ୍ରଭୁ, ସେ ମଧ୍ୟ ଅଣାକାର ପୁରୁଷ। ତାଙ୍କର

ବାସନ ମାତ୍ରେ ମହାଦୁଃଖ ଖଣ୍ଡିତ ହୁଏ। ସଂସାର ପାରି ହେବା ନିମନ୍ତେ ସେ ହିଁ ଏକମାତ୍ର ଭେଳା। ସାରା ଜଗତରେ ଏମିତି ଆଉ କେଉଁ ଠାକୁର ନାହାନ୍ତି ଯିଏକି ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ଘୋଷଯାତ୍ରାରେ ରତ୍ନ ସିଂହାସନ ଛାଡ଼ି ଚାଲି ଆସନ୍ତି ବଡ଼ଦାଣ୍ଡକୁ। ଭକ୍ତଙ୍କ ମେଳରେ ପାଦରେ ପାଦ ମିଳାଇ ନାଚନ୍ତି, ସମସ୍ତଙ୍କୁ ଆପଣାର କରିନିଅନ୍ତି ନିମିଷକ ମଧ୍ୟରେ। ଚକା ଆଖି ସହ ଆଖି ମିଳାଇ ବିଭୋର ହୋଇଯାଏ ଭକ୍ତ। ଭକ୍ତ କଣ୍ଠରୁ ଝରିଆସେ ତାଙ୍କରି ବନ୍ଦନା।

ଶାରୀରିକ ସ୍ତରରେ ତାଙ୍କର ବିଗ୍ରହ ଅସମ୍ପୂର୍ଣ୍ଣ ଅଥଚ ସୌନ୍ଦର୍ଯ୍ୟମୟ ଅସାଧାରଣ। ହାତ ଗୋଡ଼ ନଥିବା ଶରୀରରେ ସେ ସୃଷ୍ଟିରେ ଅନ୍ୟ କାହା ସାଙ୍ଗେ ତୁଳନୀୟ ନ ହୋଇ ବିଦ୍ୟମାନ। ଅତି ବିଚିତ୍ର ଏବଂ ବିସ୍ମୟ ଭାବରେ ସେ ନିରାକାର ରୂପୀ ସାକାର, ନିର୍ଗୁଣ ରୂପୀ ସଗୁଣ ଏବଂ ଅରୂପରେ ସ୍ୱରୂପ ଭାବରେ ପ୍ରକଟିତ। ତାଙ୍କୁ ସମ୍ପୂର୍ଣ୍ଣ ରୂପେ ସବୁ ଦୃଷ୍ଟିରୁ ବୁଝିବାର ଶକ୍ତି ଭକ୍ତର ବା କାହିଁ? ଭକ୍ତ କେବଳ ଏତିକି ଜାଣେ, ସେ ହିଁ ସବୁକିଛି, ମଣିଷ କେବଳ ନିମିତ୍ତ। ତେଣୁ ସେ ତାଙ୍କରି ଚରଣରେ ଶରଣ ଯାଇ ଗାଇ ଉଠେ।

ନିର୍ଗୁଣରୁ ସଗୁଣ, ସଗୁଣରୁ ସାକାର ନିରାକାର ରୂପରେ ସମଗ୍ର ବିଶ୍ୱରେ ଯାହାଙ୍କର ଅଦ୍ଭୁତ ଶକ୍ତି ପରିବ୍ୟାପ୍ତ, ସେହି ତ ହେଉଛନ୍ତି ସ୍ୱୟଂ ପରମବ୍ରହ୍ମ ପରମାତ୍ମା ଜଗତର ନାଥ ଜଗନ୍ନାଥ। ତାଙ୍କୁ କିଏ କେତେ ରୂପରେ କେତେ ଭାବରେ ପୂଜା କରନ୍ତି, କେତେ ନାମରେ ଡାକନ୍ତି, କାହା ପାଇଁ ସେ ସାଜନ୍ତି ପତିତ ଉଦ୍ଧାରକ ପତିତ ପାବନ ତ, ଆଉ କାହା ପାଇଁ ରସିକ ଶେଖର ନଟବର ନାଗର, ପୁଣି କାହା ପାଇଁ ଗୋପୀଜନ ମନୋହର ମୁରଲୀଧର ତ, ଆଉ କାହା ପାଇଁ ସରଳ

ଟିକିଆ କ୍ଷୀରଚୋର କଳା କଳେବର, କିନ୍ତୁ ଏତେ ନାମରେ ଡାକିବା ଭିତରେ ବି ଲକ୍ଷ୍ୟ କେବଳ ଗୋଟିଏ, ଉଦ୍ଦେଶ୍ୟ କେବଳ ଗୋଟିଏ, ଅଭିପ୍ସା ବ୍ରହ୍ମପ୍ରାପ୍ତି, ମୁକ୍ତିପ୍ରାପ୍ତି, ବୈକୁଣ୍ଠ।

ତାଙ୍କ ରାଜତ୍ୱର ଦଶଙ୍କରେ ଅର୍ଥାତ୍ ଖ୍ରୀଷ୍ଟାବ୍ଦ 1738ରେ ସେ ସିଂହଦ୍ୱାର ଗୁମୁଟରେ ପତିତ ପାବନ ମୂର୍ତ୍ତି ରଖାଇ ଦର୍ଶନ କରୁଥିଲେ। ବିଦେଶାଗତ ଅଣହିନ୍ଦୁ ଓ ପତିତ ମାନବ ଆଜି ବି ସିଂହଦ୍ୱାର ଗୁମୁଟରେ ପତିତ ପାବନ ବିଶ୍ୱ ପାବନକର୍ତ୍ତାଙ୍କୁ ଦର୍ଶନ କରି ଭାବବିହୁଳିତ ହେଉଛନ୍ତି। ଶୂଦ୍ରାଗତ ଭକ୍ତ ବଡ଼ଦାଣ୍ଡରେ ପାଦ ଦେଉ ଦେଉ ଗାଇ ଉଠୁଛି, ଅନା ଅନାରେ ନୀଳଚକ୍ରେ ଉଡ଼ୁଅଛି ପତିତ ପାବନ ବାନାରେ।

0: ଶୁଣୁଥିଲେ ଅନୁଚିନ୍ତା ନିବେଦନ କରିଥିଲେ ରତ୍ନାକର ଚଇନୀ।
1: ଶୁଣିଲି ଅନୁଚିନ୍ତା ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ ଶୁଣନ୍ତୁ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 143ତମ ଅଧ୍ୟାୟ।
2: नंबर 143।

ଶୁଣିଲେ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 143ତମ ଅଧ୍ୟାୟ। ଶୁଣନ୍ତୁ, ସୋନୁ ନିଗମଙ୍କ କଣ୍ଠରେ ଭକ୍ତି ଗୀତଟିକୁ ସଙ୍ଗୀତରେ ସଜେଇଛନ୍ତି ବାସୁଦେବ ରଥ ଏବଂ ଗୀତ ରଚନା କରିଛନ୍ତି ସୌମିତ୍ର ଚାଟାର୍ଜୀ।

0: इति वार्ताः।
1: ଶୁଣିଲେ ସଂସ୍କୃତରେ ସମ୍ବାଦ ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଟ୍ଜ ଯୋଗେ। ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 7:10 ଶୁଣିବେ ଆମର ସ୍ୱାସ୍ଥ୍ୟ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଶୀ ଛାନ୍ଦ ଚମ୍ପୁ ଓ ଜଣାନା ଉପରେ ଆଧାରିତ କାର୍ଯ୍ୟକ୍ରମ ପୁରାତନୀ ଶୁଣିପାରିବେ ସକାଳ 7:25। ସକାଳ 7:40 ଶୁଣିପାରିବେ ପଲ୍ଲୀ ଗୀତ। ସୁପ୍ରଭାତ ପୁରୀ ଶୁଣିପାରିବେ ସକାଳ 7:55। ସକାଳ 8:30 ଶୁଣିପାରିବେ ଶ୍ରୀକ୍ଷେତ୍ର ମାଧୁରୀ। ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ ସକାଳ 8:46। ସକାଳ 9:30 ଶୁଣିପାରିବେ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ। ଏହାର ପୁନଃ ପ୍ରସାରଣ ଶୁଣିପାରିବେ ରାତି 9:30।

ସୂଚନା ଏବଂ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି ଶୁଣିପାରିବେ ଦିନ 10ଟାରେ ସନ୍ଧ୍ୟା 5ଟାରେ ଶୁଣିବେ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମର 1333ତମ ଅଧ୍ୟାୟ ଯୁବବାଣୀ ଶୁଣିପାରିବେ ସନ୍ଧ୍ୟା 5:30 ସନ୍ଧ୍ୟା 6:10 ଶୁଣିବେ ଓଡ଼ିଆ ଭକ୍ତି ଗୀତ ଏବଂ ଦେଶାତ୍ମବୋଧକ ଗୀତ ଶୁଣିପାରିବେ ସନ୍ଧ୍ୟା 6:15 ଓଡ଼ିଆ ଆଲବମ୍ ଗୀତ ଶୁଣିପାରିବେ ସନ୍ଧ୍ୟା 6:22 ସନ୍ଧ୍ୟା 7ଟାରେ ଶୁଣିପାରିବେ ଓଡ଼ିଆ କଥାଚିତ୍ର ଗୀତ ଓଡ଼ିଆରେ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 7:15 ଏବଂ ଜିଲ୍ଲା ହାଲଚାଲ ଶୁଣିପାରିବେ 7:25 ଆଜି ଏଥିରେ ଶୁଣିବେ ଭଦ୍ରକ ଜିଲ୍ଲା ସମ୍ପର୍କରେ ଚାଷୀ ଭାଇ ଭଉଣୀଙ୍କ ପାଇଁ କାର୍ଯ୍ୟକ୍ରମ କୃଷି ହାଲଚାଲ ଶୁଣିପାରିବେ ସନ୍ଧ୍ୟା 7:30 ଆଜି ଏଥିରେ ଶୁଣିବେ ପରିବେଶ ଭିତ୍ତିକ କୃଷି ଆଲୋଚନା କରିଛନ୍ତି ଅବସରପ୍ରାପ୍ତ ଜିଲ୍ଲା କୃଷି ଅଧିକାରୀ ନିମାପଡ଼ା ପୁରୀର ରମେଶ ଚନ୍ଦ୍ର ବେଉରା ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ ରାତି 8:15 ରାତି 10ରେ ଶୁଣିବେ ନାଟକ ଅଭିଯାନ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ପୁରୀ ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ପରେ ପରେ ଆମର ସ୍ୱାସ୍ଥ୍ୟ ଏବଂ ଓଡ଼ିଆରେ ସମ୍ବାଦ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ସଂସଦର ମୌସୁମୀ ଅଧିବେଶନରେ ନିଟ୍ ଏବଂ ଏ ସମ୍ପର୍କିତ ଆନୁଷଙ୍ଗିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି। ନୂଆଦିଲ୍ଲୀଠାରେ ଗତକାଲି ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଜଡ଼ିତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି। ନୀତି ଆୟୋଗଙ୍କ ଦ୍ୱାରା ପ୍ରଥମ ଥର ପାଇଁ ନିବେଶ ଅନୁକୂଳ ଇଣ୍ଡେକ୍ସ 2026 ପ୍ରକାଶ ପାଇଛି। ଏଥିରେ ଓଡ଼ିଶାକୁ ମିଶାଇ 5 ରାଜ୍ୟକୁ ଶ୍ରେଷ୍ଠ ଭାବେ ଉଲ୍ଲେଖ କରାଯାଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀ ଏବଂ ସରକାରୀ ଘରୋଇ କ୍ଷେତ୍ର ଉଦ୍ୟୋଗୀ ନିବେଶକ ଓ ବିଭିନ୍ନ କ୍ଷେତ୍ରର ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟର ସ୍ୱଚ୍ଛ ଶାସନ, ନୀତିଗତ ସଂସ୍କାର, ନିବେଶ ଅନୁକୂଳ ପ୍ରଶାସନ ଏବଂ ସ୍ଥାୟୀ ଶିଳ୍ପ ବିକାଶ ପ୍ରତି ସରକାରଙ୍କ ଦୃଢ଼ ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାରଙ୍କ ଏକକ ବାତାୟନ ଅନୁମୋଦନ କମିଟି ବୈଠକରେ 23 ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପଗୁଡ଼ିକ ପାଇଁ 4,573 କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ 22,873 ଜଣଙ୍କୁ ନିଯୁକ୍ତି ମିଳିବ। ବୈଠକରେ 11 ଜିଲ୍ଲାର ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁମୋଦନ ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ମାସ 3-5 ପର୍ଯ୍ୟନ୍ତ 3 ଓଡ଼ିଶା ଗସ୍ତରେ ଆସିବେ। ରାଷ୍ଟ୍ରପତି ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ଗଞ୍ଜାମ ଜିଲ୍ଲାର ତପ୍ତପାଣି ପରିଦର୍ଶନରେ ଯିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ରାଷ୍ଟ୍ରପତି ଭବନ ପକ୍ଷରୁ ଏ ସମ୍ପର୍କିତ କାର୍ଯ୍ୟସୂଚୀ ରାଜ୍ୟ ସରକାର ଏବଂ ସମ୍ପୃକ୍ତ ବିଭାଗଗୁଡ଼ିକୁ ପଠାଯାଇଛି। ଗ୍ରେଟ୍ ବ୍ରିଟେନ୍ ଏବଂ ଓଡ଼ିଶା ମଧ୍ୟରେ ସହଯୋଗକୁ ଅଧିକ ମଜବୁତ କରିବା ଲକ୍ଷ୍ୟ ନେଇ କୋଲକାତାସ୍ଥିତ ବ୍ରିଟିଶ ଉପ ଉଚ୍ଚାୟୁକ୍ତ ଡକ୍ଟର ଆଣ୍ଡ୍ରୁ ଫ୍ଲେମିଂ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଗତକାଲି ଅନୁଷ୍ଠିତ ବୈଠକରେ ବିଭିନ୍ନ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ନେଇ ଉଭୟଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ପୁରୀ ଶରଧାପାଲିରେ ଆଜି ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ କରାଯିବ। ଗତକାଲି ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନର ଦକ୍ଷିଣ ମୋଡ଼ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଗତକାଲି ରଥଗୁଡ଼ିକର ଦକ୍ଷିଣ ମୋଡ଼ ନୀତି ସ୍ଥଗିତ ରଖାଯାଇଥିଲା। ହେରାପଞ୍ଚମୀ ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ସିଦ୍ଧ ବଳଦେବଜୀଙ୍କୁ ଆସନ୍ତା ଶୁକ୍ରବାର ହେବାକୁ ଥିବା ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଗତକାଲି ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ରଘୁରାମ ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବାହୁଡ଼ା ଯାତ୍ରାର ନୀତିକାନ୍ତି ଏବଂ ରଥଟଣା ସମୟ ନିର୍ଘଣ୍ଟ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ତଥା ଶ୍ରଦ୍ଧାଳୁଙ୍କ ସୁରକ୍ଷା ନେଇ ବିସ୍ତୃତ ଆଲୋଚନା ହୋଇଛି। ରାଜ୍ୟ କାରାଗାର ବିକାଶ ବୋର୍ଡ ଚତୁର୍ଥ ବୈଠକ ଗତକାଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ କାରାଗାର ସଂସ୍କାର, ସୁରକ୍ଷା ବ୍ୟବସ୍ଥା, କଏଦୀଙ୍କ ପାଇଁ କଲ୍ୟାଣମୂଳକ ପଦକ୍ଷେପ, ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଏବଂ କାରାଗାରରୁ ମୁକ୍ତି ପରେ କଏଦୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ନେଇ ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। ଖୁବ୍ ଶୀଘ୍ର 7 ଜିଲ୍ଲାରେ ଗୋଟିଏ ଲେଖାଏଁ ମୁକ୍ତାକାଶ କାରାଗାର ଖୋଲାଯିବା ସହ ସୁରକ୍ଷାକୁ ଦୃଷ୍ଟିରେ ରଖି କୃତ୍ରିମ ବୁଦ୍ଧିମତା ଆଧାରିତ ସିସିଟିଭି କ୍ୟାମେରା ଲଗାଯାଉଛି। ଇତିମଧ୍ୟରେ 20 କାରାଗାରରେ ଏହି କ୍ୟାମେରା ସ୍ଥାପନ ହୋଇସାରିଥିବା ବୈଠକରୁ ସୂଚନା ମିଳିଛି। ରାଜ୍ୟର 3 ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନାମ ପରିବର୍ତ୍ତନ କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ଭୁବନେଶ୍ୱର, ସମ୍ବଲପୁର ଓ ବ୍ରହ୍ମପୁର ସ୍ଥିତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନାମ ପରିବର୍ତ୍ତନ ହୋଇ ଆଞ୍ଚଳିକ ସ୍କୁଲ ଶିକ୍ଷା ନିର୍ଦ୍ଦେଶାଳୟ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଅଭିଯାନ ଅଧୀନରେ ଯାଞ୍ଚ ଓ ଶୁଣାଣି ପ୍ରକ୍ରିୟା ଜାରି ରହିଛି। ଏହି ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଭି କୀର୍ତ୍ତିଭାସନ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦେଶବ୍ୟାପୀ ଆଜି ଜାତୀୟ ପତାକା ଗ୍ରହଣ ଦିବସ ପାଳନ କରାଯାଉଛି। 1947 ଜୁଲାଇ 22 ଭାରତୀୟ ସମ୍ବିଧାନ ପ୍ରଣୟନ ସଭା ଦ୍ୱାରା ତ୍ରିରଙ୍ଗାକୁ ଜାତୀୟ ପତାକା ଭାବେ ଗ୍ରହଣ କରାଯାଇଥିଲା। ଦେଶ ସ୍ୱାଧୀନ ହେବା ପୂର୍ବରୁ ଅନୁଷ୍ଠିତ ଏହି ଐତିହାସିକ ବୈଠକରେ ଭାରତୀୟ ସଂସ୍କୃତି ଓ ଗୌରବର ପ୍ରତୀକ ସ୍ୱରୂପ ଏହାକୁ ଜାତୀୟ ପତାକା ରୂପେ ଗ୍ରହଣ କରାଯାଇଥିଲା। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ସହ ଦକ୍ଷିଣ

0: ଓଡ଼ିଶା ଛତିଶଗଡ଼ ଓ ମଧ୍ୟପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ଏଗାରଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରସାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ବେହେଡ଼ା ଦାନ୍ତର ଉପଚାର। ଆଲୋଚକ ଡାକ୍ତର ଅଭିଳାଷ ମହାପାତ୍ର।
2: ଦାନ୍ତ ଯଦି ନିଜ ଜାଗାରେ ନ ଉଠି ଅନ୍ୟ କୌଣସି ଜାଗାରେ ଆଗ ପଛ ବଙ୍କା ତେଢ଼ା କିମ୍ବା ଉପର ତଳ ହୋଇ ମାଢ଼ି ଉପରେ ଉଠିଥାଏ ତାକୁ ଆମେ ବେହେଡ଼ା ଦାନ୍ତ ବୋଲି କହିଥାଉ। ଏହା ଗୋଟିଏ ବଂଶଗତ ଦାନ୍ତ ସମସ୍ୟା। ଛୋଟ ମାଢ଼ି ବଡ଼ ଦାନ୍ତ ହେଲେ ଦାନ୍ତଟି ବେହେଡ଼ା ହୋଇ ଉଠିଥାଏ। ବହୁଦିନ ଧରି ପିଲାଙ୍କର ବୋତଲରୁ କ୍ଷୀର ପିଇବା ଅଭ୍ୟାସ ଥିଲେ ସ୍ଥାୟୀ ଦାନ୍ତ ବା ପର୍ମାନେଣ୍ଟ ଟୁଥ୍ ବେହେଡ଼ା ହୋଇ ଉଠିଥାଏ। ଯେଉଁ ପିଲାମାନେ ଆଙ୍ଗୁଠି ଚୁଚୁମିବା, ଓଠ କାମୁଡ଼ିବା ଓ ପାଟି ବାଟେ ନିଶ୍ୱାସ ନେବାର ଖରାପ ଅଭ୍ୟାସ ରଖିଥାନ୍ତି ସେମାନଙ୍କର ସାଧାରଣତଃ ବେହେଡ଼ା ଦାନ୍ତ ଉଠିଥାଏ। ଆମେ ଏହା ଜାଣିବା ଉଚିତ କି ଯେଉଁ ପିଲାମାନଙ୍କର ଟନ୍ସିଲାଇଟିସ୍ ପ୍ରୋବ୍ଲେମ୍ ଥାଏ ସେମାନେ ପାଟି ବାଟେ ନିଶ୍ୱାସ ନିଅନ୍ତି। ଅନ୍ୟ ଏକ କାରଣ ବେହେଡ଼ା ଦାନ୍ତ ଉଠିବାର ହେଲା ଦୁର୍ଘଟଣା ଜନିତ। ପିଲାଟିର ଯଦି ଦୁର୍ଘଟଣା ହୋଇ ମାଢ଼ି ଓ ଦାନ୍ତଟି ଭାଙ୍ଗି ଯାଇଥାଏ ତାହେଲେ ସ୍ଥାୟୀ ଦାନ୍ତ ବେହେଡ଼ା ହୋଇ ଉଠିଥାଏ। ଯେଉଁ ପିଲାମାନଙ୍କର ଜନ୍ମରୁ ଗ୍ରହଣ ଖଣ୍ଡିଆ ଥାଏ ତାଙ୍କର ଦାନ୍ତ ବେହେଡ଼ା ହୋଇ ଉଠିଥାଏ କାରଣ ମାଢ଼ିଟି ଛୋଟ ଥାଏ, ଉପର ମାଢ଼ି ମିଶିନଥାଏ, ତେଣୁ ଦାନ୍ତ ଉଠିବାକୁ ଜାଗା ନଥାଏ। ଆସନ୍ତୁ ଏବେ ଜାଣିବା ବେହେଡ଼ା ଦାନ୍ତ ଉଠିଲେ ଅସୁବିଧା କ'ଣ ସବୁ ହୋଇଥାଏ। ଯେଉଁ ପିଲାଟିର ଦାନ୍ତ ବେହେଡ଼ା ଉଠିଥାଏ ସେ ତାର ସୌନ୍ଦର୍ଯ୍ୟ କମିଯାଉଛି ବୋଲି ଭାବିଥାଏ। ବେହେଡ଼ା ଦାନ୍ତ ଯୋଗୁଁ ପିଲାଟିର ଆତ୍ମସମ୍ମାନ ହାନି ହୋଇଥାଏ। ସେ ସାମାଜିକ କ୍ଷେତ୍ରରେ ନିଜକୁ ହୀନ ମନେ କରେ ଯାହାକୁ ଆମେ ଇନଫେରିଟି କମ୍ପ୍ଲେକ୍ସ ବୋଲି କହିଥାଉ। ବେହେଡ଼ା ଦାନ୍ତ ଯୋଗୁଁ ଗାଲ ଓ ଜିଭ କାମୁଡ଼ି ହୋଇଯାଇଥାଏ। ବେହେଡ଼ା ଦାନ୍ତ ଯୋଗୁଁ ଖାଇବା ଜିନିଷ ଦାନ୍ତ ଉପରେ ଜମିଯାଇଥାଏ ଯାହାକୁ ସଫା କରିବା କଷ୍ଟକର ହୋଇଯାଇଥାଏ ଯାହା ଦ୍ୱାରା ମାଢ଼ିର ଗୋଟେ ରୋଗ ଜିଞ୍ଜିଭାଇଟିସ୍ ହୋଇଥାଏ। ବେହେଡ଼ା ଦାନ୍ତ ଥିଲେ ପିଲାଟି ସ୍ପଷ୍ଟ କଥା କହିପାରିନଥାଏ। ସାଧାରଣତଃ ପିଲାଙ୍କର କ୍ଷୀର ଦାନ୍ତ ପଡ଼ି ସ୍ଥାୟୀ ଦାନ୍ତ ଉଠିଲା ବେଳକୁ ଦାନ୍ତଟି ବେହେଡ଼ା ଜଣାପଡ଼ିଥାଏ। ଏହା ସମୟକ୍ରମେ କିଛି କ୍ଷେତ୍ରରେ ଠିକ୍ ହୋଇଯାଇଥାଏ। ବେହେଡ଼ା ଦାନ୍ତ ଯୋଗୁଁ ଆଉ ଗୋଟିଏ ରୋଗ TMJ ଡିସ୍ଫଙ୍କସନ୍ ସିଣ୍ଡ୍ରୋମ୍ ହୋଇଥାଏ ଯାହାଦ୍ୱାରା ମାଢ଼ି ଓ ମାଂସପେଶୀ ଯନ୍ତ୍ରଣା ହୁଏ, ମୁହଁ ଖୋଲିବାରେ ଅସୁବିଧା ହୁଏ। ଏବେ ଆସନ୍ତୁ ଜାଣିବା ବେହେଡ଼ା ଦାନ୍ତର ପ୍ରତିକାର କ'ଣ ସବୁ। ଯେଉଁ ପିଲାଙ୍କର 13 ବର୍ଷ ବୟସ ପରେ ବି ବେହେଡ଼ା ଦାନ୍ତ ଥାଏ ସେମାନଙ୍କୁ ଏକ ସ୍ପେଶାଲିଷ୍ଟ ଦନ୍ତ ଚିକିତ୍ସକ ଅର୍ଥୋଡଣ୍ଟିଷ୍ଟକୁ ଦେଖାଇବା ଦରକାର। ଆମେ ଚେଷ୍ଟା କରିବା ଦରକାର କି ପିଲାଙ୍କର ବେହେଡ଼ା ଦାନ୍ତ ଅବସ୍ଥା ନ ଆସୁ। ତା ପାଇଁ କ୍ଷୀର ଦାନ୍ତ ସଠିକ୍ ସମୟରେ ଭାଙ୍ଗିବା ଦରକାର ଏବଂ ସ୍ଥାୟୀ ଦାନ୍ତ ଠିକ୍ ସମୟରେ ଉଠିବା ପାଇଁ ମାଢ଼ିରେ ବ୍ୟାୟାମ ଓ ପୁଷ୍ଟିକର ଖାଦ୍ୟ, ଫଳ ଓ ସବୁଜ ପନିପରିବା ଖାଇବା ଜରୁରୀ। ମନେ ରଖିବା ଉଚିତ ଯେଉଁ ପିଲାମାନଙ୍କର ଆଙ୍ଗୁଠି ଚୁଚୁମିବାର ଅଭ୍ୟାସ ଅଛି ସେମାନଙ୍କୁ ଅଭ୍ୟାସ ଭାଙ୍ଗିବାର ଯନ୍ତ୍ର ହାବିଟ୍ ବ୍ରେକିଂ ଆପ୍ଲାଏନ୍ସ ଦେବା ଉଚିତ। ପିଲାମାନଙ୍କର କ୍ଷୀର ଦାନ୍ତ ପଡ଼ିବା ଆରମ୍ଭ ହେଲେ ବାପା ମା ଦନ୍ତ ଚିକିତ୍ସକଙ୍କୁ ଦେଖାଇବା ଦରକାର କାରଣ ଦନ୍ତ ଚିକିତ୍ସକ ହିଁ ଦାନ୍ତ ଅବସ୍ଥା ଦେଖି ଜାଣିପାରିବ କି ସ୍ଥାୟୀ ଦାନ୍ତ ଯୋଉ ଉଠିବ ସେ ଠିକ୍ ଉଠିବ କି ବେହେଡ଼ା ହିଁ ଉଠିବ। ଯେଉଁ ପିଲାମାନେ ବୋତଲରେ କ୍ଷୀର ପିଇଥାନ୍ତି ସେମାନଙ୍କୁ 2 ବର୍ଷ ବୟସ ପରେ ଏହି ଅଭ୍ୟାସ ବନ୍ଦ କରିବା ଉଚିତ। ଏବେ ଏକ ନୂତନ ଚିକିତ୍ସା ପଦ୍ଧତି ବାହାରିଛି ଯାହାକୁ ଆମେ ଇନଭେସାଲାଇନ୍ କ୍ଲିୟର ଆଲାଇନର୍ ବୋଲି କହୁଛୁ। ଏହାଦ୍ୱାରା ବେହେଡ଼ା ଦାନ୍ତ ଠିକ୍ ହୋଇଯାଇଥାଏ। ସୁସ୍ଥ ଦାନ୍ତ ଓ ମାଢ଼ି ସୁସ୍ଥ ଜୀବନର ଆଧାର।
1: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା ବେହେଡ଼ା ଦାନ୍ତର ଉପଚାର ସମ୍ପର୍କରେ। ଆଲୋଚକ ଥିଲେ ଡାକ୍ତର ଅଭିଳାଷ ମହାପାତ୍ର।

0: ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ନିଟ୍ ଏବଂ ଏ ସମ୍ପର୍କିତ ସମସ୍ତ ପ୍ରସଙ୍ଗ ଉପରେ ସଂସଦରେ ଆଲୋଚନା କରିବା ଲାଗି ସରକାର ପ୍ରସ୍ତୁତ ଥିବା କହିଲେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ। ଭାରତ ଓ ଉତ୍ତର ମ୍ୟାସିଡୋନିଆ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ରାଷ୍ଟ୍ରପତିଙ୍କ ଗୁରୁତ୍ୱ ଆରୋପ। ବ୍ରିକ୍ସ ସ୍ୱାସ୍ଥ୍ୟମନ୍ତ୍ରୀ ବୈଠକ ଆଜିଠାରୁ ଆରମ୍ଭ ହେଉଛି ଚଣ୍ଡିଗଡ଼ରେ। ଆସିଆନ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗ ଦେବା ଲାଗି ଆଜିଠାରୁ ଫିଲିପାଇନ୍ସ ଗସ୍ତରେ ଯିବେ ଡକ୍ଟର ଏସ୍ ଜୟଶଙ୍କର। ଏବଂ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଚଳିତ ମାସ 1 ତାରିଖ ସୁଦ୍ଧା 58,63,00,000 ଆକାଉଣ୍ଟ ଖୋଲାଯାଇଥିବା ରାଜ୍ୟସଭାରେ ସରକାରଙ୍କ ସୂଚନା। ନିଟ୍ ଏବଂ ଏ ସମ୍ପର୍କିତ ସମସ୍ତ ପ୍ରସଙ୍ଗ ଉପରେ ସଂସଦରେ ଆଲୋଚନା କରିବା ଲାଗି ସରକାର ପ୍ରସ୍ତୁତ ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି। ଗତ ସନ୍ଧ୍ୟାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ଦଳର ବହୁ ନେତା ଏଥିଲାଗି ଦାବି ଜଣାଇ ଲୋକକଲ୍ୟାଣ ମାର୍ଗଠାରେ ଧାରଣା ଦେଇଥିଲେ। କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ ସହିତ ସେ ନିଜେ ଧାରଣାସ୍ଥଳକୁ ଯାଇ ସରକାରଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ଶ୍ରୀ ଗାନ୍ଧୀଙ୍କୁ ଅବଗତ କରାଇଥିଲେ। ମାତ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ଶ୍ରୀ ଗାନ୍ଧୀ ନିଜର ପୂର୍ବ ଦାବିରୁ ଓହରିଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାହୁଲ ଗାନ୍ଧୀଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କ ପକ୍ଷରେ ଏହା ଶୋଭନୀୟ ନୁହେଁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ନିଟ୍ ପ୍ରଶ୍ନପତ୍ର ବିଭ୍ରାଟ ଘଟଣାରେ ଦୋଷୀ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ଦେଶର ଯୁବବର୍ଗଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ବୋଲି ଶ୍ରୀ ସିଂ କହିଛନ୍ତି। ଭାରତ ଓ ଉତ୍ତର ମ୍ୟାସିଡୋନିଆ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ବ୍ୟବସାୟିକ କାରବାର ମାଧ୍ୟମରେ ଅଧିକ ସମ୍ପ୍ରସାରଣ କରିବା ଉପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁତ୍ୱ ଆରୋପ କରିଛନ୍ତି। ସ୍କୋପ୍ ଚେରେ ଭାରତ ଉତ୍ତର ମ୍ୟାସିଡୋନିଆ ବ୍ୟବସାୟିକ ଫୋରମରେ ଉଦ୍ବୋଧନ ଦେଇ ଶ୍ରୀମତୀ ମୁର୍ମୁ କହିଛନ୍ତି, ପୁଞ୍ଜିନିବେଶ, ଆଧୁନିକ ବୈଷୟିକ ଜ୍ଞାନକୌଶଳ ଏବଂ ନବସୃଜନ ଉପରେ ଭିତ୍ତି କରି ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଦୀର୍ଘସୂତ୍ରୀ ବ୍ୟବସାୟିକ ଭାଗିଦାରୀକୁ ଅଧିକ ସଶକ୍ତ କରାଯାଇପାରିଲେ ଉଭୟ ଦେଶ ଉପକୃତ ହୋଇପାରିବେ। ଉତ୍ତର ମ୍ୟାସିଡୋନିଆକୁ ପ୍ରଥମ ଭାରତୀୟ ରାଷ୍ଟ୍ରଦୂତ ଭାବେ ତାଙ୍କର ଏହି ଗସ୍ତ ମାଧ୍ୟମରେ ଦ୍ୱିପକ୍ଷୀୟ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ଭାରତର ପ୍ରତିବଦ୍ଧତା ପ୍ରତିଫଳିତ ହେଉଛି। ଚଳିତ ଦଶନ୍ଧିର ଶେଷ ସୁଦ୍ଧା ଦ୍ୱିପକ୍ଷ ବାଣିଜ୍ୟ କାରବାରର ପରିମାଣ ଦ୍ୱିଗୁଣିତ କରାଯାଇପାରିବ ବୋଲି ରାଷ୍ଟ୍ରପତି ଏହି ଅବସରରେ ଆଶା ବ୍ୟକ୍ତ କରିଛନ୍ତି। ବିଶେଷ କରି ଡିଜିଟାଲ ନବସୃଜନ, କୃତ୍ରିମ ବୁଦ୍ଧିମତା, ଔଷଧ ଓ ସ୍ୱାସ୍ଥ୍ୟସେବା, କୃଷି ପ୍ରକ୍ରିୟାକରଣ ଏବଂ ସବୁଜ ଶକ୍ତି ଆଦି କ୍ଷେତ୍ର ଉପରେ ପ୍ରାଥମିକତା ଦିଆଯାଇ କାର୍ଯ୍ୟ କରାଯିବ ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଭାରତର UPI ପ୍ଲାଟଫର୍ମର ସଫଳତା ଉପରେ ଆଲୋକପାତ କରି ଡିଜିଟାଲ ସାଧାରଣ ଭିତ୍ତିଭୂମି କ୍ଷେତ୍ରରେ ଭାରତ ସହିତ ଭାଗିଦାରୀ ଲାଗି ଉତ୍ତର ମ୍ୟାସିଡୋନିଆକୁ ଆମନ୍ତ୍ରଣ କରିଛନ୍ତି। ଏହି ଗସ୍ତ ଅବସରରେ ପ୍ରଥମ ଭାରତୀୟ ରାଷ୍ଟ୍ରପତି ଭାବେ ଶ୍ରୀମତୀ ମୁର୍ମୁ ଉତ୍ତର ମ୍ୟାସିଡୋନିଆର ସଂସଦକୁ ସମ୍ବୋଧିତ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଶତାବ୍ଦୀ ଧରି ରହିଆସିଥିବା ସଭ୍ୟତାଗତ ସଂଯୋଗ ଉପରେ ଆଲୋକପାତ କରି ସେ କହିଛନ୍ତି, ଭାଗିଦାରୀ ସାଂସ୍କୃତିକ ମୂଲ୍ୟବୋଧ, ଯୋଗ, ସିନେମା ଏବଂ ଶିକ୍ଷା କ୍ଷେତ୍ର ମାଧ୍ୟମରେ ଏହି ଐତିହାସିକ ସମ୍ପର୍କ ଅଧିକ ସଶକ୍ତ ହୋଇପାରିଛି। ସଂସଦକୁ ଦେଶର ଜନସାଧାରଣଙ୍କ ସ୍ୱାଧୀନତାର ଅଭିଭାବକ ରୂପେ ଅଭିହିତ କରିବା ସହିତ ଦୁଇ ଦେଶ ମଧ୍ୟରେ ବୃହତ୍ ସଂସଦୀୟ ଆଦାନ ପ୍ରଦାନ ଉପରେ ରାଷ୍ଟ୍ରପତି ଗୁରୁତ୍ୱ ଆରୋପ କରିଛନ୍ତି। ଏକ ବୃହତ୍ ବିଶ୍ୱସ୍ତରୀୟ ସହଯୋଗକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ମୁର୍ମୁ ଭାରତୀୟ ପାରମ୍ପରିକ ଚିନ୍ତାଧାରା ବସୁଧୈବ କୁଟୁମ୍ବକମ୍ ବା ବିଶ୍ୱ ଗୋଟିଏ ପରିବାରର ଆବଶ୍ୟକତା ଉପରେ ଆଲୋକପାତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରଗୁଡ଼ିକ ନିଜ ନିଜ ମଧ୍ୟରେ ପ୍ରାଚୀର ତୋଳିବା ପରିବର୍ତ୍ତେ ସେତୁ ଗଠନ କରିବା ଉପରେ ରାଷ୍ଟ୍ରପତି ଗୁରୁତ୍ୱ ଆରୋପ କରିଛନ୍ତି। ବ୍ରିକ୍ସ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ତରୀୟ ବୈଠକ ଆଜିଠାରୁ ଚଣ୍ଡିଗଡ଼ରେ ଆରମ୍ଭ ହେଉଛି। ଏହି ତିନିଦିନିଆ ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀମାନେ ଯୋଗଦେଇ ସ୍ୱାସ୍ଥ୍ୟ ସୁରକ୍ଷା, ଡିଜିଟାଲ ସ୍ୱାସ୍ଥ୍ୟ, ମହାମାରୀର ମୁକାବିଲା ଲାଗି ପ୍ରସ୍ତୁତି ଏବଂ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଦିଗରେ ଆପୋଷ ସହଯୋଗକୁ ସୁଦୃଢ଼ କରିବା ଉପରେ ଆଲୋଚନା କରିବେ। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲିଳ ଶ୍ରୀବାସ୍ତବ ଗଣମାଧ୍ୟମକୁ ଏ ସମ୍ପର୍କରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ସମ୍ମିଳନୀର

ବିଷୟବସ୍ତୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ନବସୃଜନ ସହଯୋଗ ଏବଂ ନିରନ୍ତରତା ବଜାୟ ରଖିବା ଦିଗରେ ଭାରତର ପ୍ରତିଶ୍ରୁତିବଦ୍ଧତା ଏହାଦ୍ୱାରା ପ୍ରତିଫଳିତ ହେଉଛି। ଏହି ସମ୍ମିଳନୀ ଆଜିଠାରୁ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଆରମ୍ଭ ହେବ ଏବଂ ମନ୍ତ୍ରୀସ୍ତରୀୟ ଘୋଷଣାନାମା ଲାଗି ଚିଠା ପ୍ରସ୍ତୁତ କରାଯିବ। ଆସନ୍ତାକାଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଏହି ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ସେହିଭଳି ଆସନ୍ତା ଶୁକ୍ରବାର ଦିନ ଅନୁଷ୍ଠିତ ହେବାକୁ ଥିବା ଅଧିବେଶନରେ ବ୍ରିକ୍ସ ଦେଶଗୁଡ଼ିକରେ ଡିଜିଟାଲ ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ଭବିଷ୍ୟତ ଲାଗି ପ୍ରସ୍ତୁତ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ କୃତ୍ରିମ ବୁଦ୍ଧିମତାର ସତ୍ ଉପଯୋଗ ଉପରେ ଆଲୋଚନା କରାଯିବ ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜିଠାରୁ ଦୁଇଦିନିଆ ଫିଲିପାଇନ୍ସ ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ମାନିଲାଠାରେ ଅନୁଷ୍ଠିତ ହେବାକୁ ଥିବା ଆସିଆନ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବେ। ଏହାଛଡ଼ା ଆସିଆନ୍ ଭାରତ ପୂର୍ବ ଏସିଆ ସମ୍ମିଳନୀ ଏବଂ ଆସିଆନ୍ ଆଞ୍ଚଳିକ ବୈଠକରେ ସେ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ସେଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତ, ଅଷ୍ଟ୍ରେଲିଆ, ଜାପାନ ଓ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ମଧ୍ୟ ଯୋଗଦେବେ। ଏହାଛଡ଼ା ବିଭିନ୍ନ ଦେଶର ତାଙ୍କ ପ୍ରତିପକ୍ଷମାନଙ୍କ ସହିତ ଡକ୍ଟର ଜୟଶଙ୍କର ଦ୍ୱିପକ୍ଷ ଆଲୋଚନା କରିବେ। ଏହି ଗସ୍ତ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ମନ୍ତ୍ରଣାଳୟ କହିଛି, ଆକ୍ଟ ଇଷ୍ଟ ନୀତି ଅଧୀନରେ ଆସିଆନ୍ ଦେଶମାନଙ୍କ ସହିତ ଭାରତର ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ଡକ୍ଟର ଜୟଶଙ୍କରଙ୍କର ଏହି ଗସ୍ତ ଅନେକ ଗୁରୁତ୍ୱ ବହନ କରେ। ଏହାଦ୍ୱାରା ଆସିଆନ୍ ଭାରତ ସମନ୍ୱିତ ରଣନୈତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଦିଗରେ ମଧ୍ୟ ଭାରତର ପ୍ରତିଶ୍ରୁତିବଦ୍ଧତା ପ୍ରତିଫଳିତ ହେଉଛି। 2026କୁ ଆସିଆନ୍ ଭାରତ ସାମୁଦ୍ରିକ ସହଯୋଗର ବର୍ଷ ଭାବେ ପାଳନ କରାଯାଉଛି ବୋଲି ମନ୍ତ୍ରଣାଳୟ କହିଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି ତାମିଲନାଡୁ ଗସ୍ତ କରିବେ। ଉପରାଷ୍ଟ୍ରପତିଙ୍କର ସଚିବାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସେ ଏହି ଗସ୍ତ ଅବସରରେ କୋଏମ୍ବାଟୁର୍ସ୍ଥିତ GKNM ନର୍ସିଂ ମହାବିଦ୍ୟାଳୟର ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗଦେବେ। ଏତଦ୍ବ୍ୟତୀତ ଶ୍ରୀ ରାଧାକ୍ରିଷ୍ଣନ ତିରୁପୁରର ଅଭିନାଶୀସ୍ଥିତ ଲିଙ୍ଗେଶ୍ୱର ଶିବ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନରେ ଚଳିତ ମାସ 1 ତାରିଖ ସୁଦ୍ଧା ଦେଶବ୍ୟାପୀ 58,63,00,000 ଜନଧନ ଆକାଉଣ୍ଟ ଖୋଲାଯାଇଛି। ଗତକାଲି ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି 32,68,00,000 ଆକାଉଣ୍ଟ ମହିଳାମାନଙ୍କ ନାମରେ ଥିବାବେଳେ ଏହି ଯୋଜନାରେ 3,00,000,00,000 ଉର୍ଦ୍ଧ୍ୱ ଟଙ୍କା ସଞ୍ଚୟ କରାଯାଇଛି। 2014 ଅଗଷ୍ଟ ମାସରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଲାଗି ଏହି ଜାତୀୟ ସ୍ତରୀୟ ମିଶନ ଆରମ୍ଭ କରାଯାଇଥିଲା। ସେହିଭଳି ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଅଧୀନରେ ଚଳିତ ମାସ 1 ତାରିଖ ସୁଦ୍ଧା 27,84,00,000 ପଞ୍ଜୀକରଣ କରାଯାଇଛି। ଏହି ଯୋଜନାରେ ଯେକୌଣସି କାରଣରୁ ମୃତ୍ୟୁ ହେଲେ ହିତାଧିକାରୀଙ୍କୁ 2,00,000 ବୀମା ରାଶି ଉପଲବ୍ଧ ହେବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ଏତଦ୍ବ୍ୟତୀତ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଧୀନରେ 58,78,00,000 ପଞ୍ଜୀକରଣ କରାଯାଇଥିବା ବେଳେ 9,29,00,000 ହିତାଧିକାରୀ ଅଟଳ ପେନ୍ସନ୍ ଯୋଜନାରେ ନିଜ ନାମ ପଞ୍ଜୀକୃତ କରାଇଛନ୍ତି ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ସୂଚନା ଦେଇଛନ୍ତି। ତୃଣମୂଳ ସ୍ତରର ଡିଜିଟାଲ ସୃଜନକର୍ତ୍ତାଙ୍କୁ ଚିହ୍ନଟ ଓ ପ୍ରୋତ୍ସାହନ ଉଦ୍ଦେଶ୍ୟରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଗତକାଲି ଜେମ୍ସ ଅଫ୍ ଇଣ୍ଡିଆ ଚ୍ୟାଲେଞ୍ଜର ପାଇଲଟ୍ ପର୍ଯ୍ୟାୟ ଆରମ୍ଭ କରିଛି। ୱେବ୍ସ ଓଟିଟି ଅନ୍ତର୍ଗତ ମାଇ ୱେବ୍ସ ପ୍ଲାଟଫର୍ମରେ ନିର୍ମିତ ଏହି ଚ୍ୟାଲେଞ୍ଜ ନାଗରିକମାନଙ୍କୁ ସେମାନଙ୍କ ଜିଲ୍ଲାର ଅନନ୍ୟ କାହାଣୀ ଏବଂ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରୁଥିବା କ୍ଷୁଦ୍ର ଭିଡ଼ିଓ ତିଆରି କରିବାକୁ ମନ୍ତ୍ରଣାଳୟ ଆମନ୍ତ୍ରଣ କରିଛି। ଅଂଶଗ୍ରହଣକାରୀମାନେ ଆସନ୍ତା ମାସ 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଏହି ପ୍ଲାଟଫର୍ମ ମାଧ୍ୟମରେ 1-3 ମିନିଟର ଭିଡ଼ିଓ ଦାଖଲ କରିପାରିବେ। ଏହି ପଦକ୍ଷେପ ଦେଶବ୍ୟାପୀ କାର୍ଯ୍ୟକାରୀ ହେବାକୁ ଥିବାବେଳେ ପାଇଲଟ୍ ପର୍ଯ୍ୟାୟରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଅରୁଣାଚଳ ପ୍ରଦେଶ, ଚଣ୍ଡିଗଡ଼, ଦାଦ୍ରା ଓ ନଗର ହାବେଳି, ଦାମନ ଡିଉ, ଗୋଆ ଏବଂ ଲଦାଖକୁ ଅନ୍ତର୍ଭୁକ୍ତ କରାଯାଇଛି। ଚାଇନା ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସ ବର୍ଗରେ ପିଭି ସିନ୍ଧୁ ଆଜି ଉନ୍ନତି ହୁଦାଙ୍କୁ ଭେଟିବେ। ସେହିଭଳି ପୁରୁଷ ସିଙ୍ଗଲ୍ସ ବର୍ଗରେ ଲକ୍ଷ୍ୟ ସେନ୍ ନିଜର ଅଭିଯାନ ଆରମ୍ଭ କରିବେ। ଆୟୁଷ ସେଟ୍ଟି ଏହି ବର୍ଗରେ ଆଲ୍ୱି ଫାରାହାନ୍ଙ୍କୁ ଭେଟିବେ। ପୁରୁଷ ଡବଲ୍ସ ବର୍ଗରେ ଏମା ଅର୍ଜୁନ ଓ ହରିହରନ୍ ଆମ୍ସା କରୁନନ୍, ମିକ୍ସ ଡବଲ୍ସ ବର୍ଗରେ ରୋହନ କାପୁର ଓ ରୁଦ୍ଭିକା ଶିବାନୀ ଗାଡେ ଏବଂ ତାନିଶା କ୍ରାଷ୍ଟୋ ଓ ଧ୍ରୁବ କପିଳାଙ୍କ ଯୋଡ଼ି ଆଜିଠାରୁ ନିଜ ନିଜର ଅଭିଯାନ ଆରମ୍ଭ କରିବେ। ନିଟ୍ ଏବଂ ଏ ସମ୍ପର୍କିତ ସମସ୍ତ ପ୍ରସଙ୍ଗ ଉପରେ ସଂସଦରେ ଆଲୋଚନା କରିବା ଲାଗି ସରକାର ପ୍ରସ୍ତୁତ ଥିବା କହିଲେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ। ଭାରତ ଉତ୍ତର ମାସିଡୋନିଆ ମଧ୍ୟରେ ଅର୍ଥନୈତିକ

0: ଦ୍ୱାରପ ବ୍ରିକ୍ସ ସ୍ୱାସ୍ଥ୍ୟମନ୍ତ୍ରୀ ବୈଠକ ଆଜିଠାରୁ ଆରମ୍ଭ ହେଉଛି ଚଣ୍ଡିଗଡ଼ରେ ଆସିଆନ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗ ଦେବା ଲାଗି ଆଜିଠାରୁ ଫିଲିପାଇନ୍ସ ଗସ୍ତରେ ଯିବେ ଡକ୍ଟର ଏସ୍ ଜୟଶଙ୍କର ଏବଂ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଚଳିତ ମାସ ଏକ ତାରିଖ ସୁଦ୍ଧା 58,63,00,000 ଆକାଉଣ୍ଟ ଖୋଲାଯାଇଥିବା ରାଜ୍ୟସଭାରେ ସରକାରଙ୍କ ସୂଚନା ସମ୍ବାଦ ଶେଷ ହେଲା
1: ଶୁଣିଲେ ଆଞ୍ଚଳିକ ସମ୍ବାଦ ପରେ ପରେ ଆମର ସ୍ୱାସ୍ଥ୍ୟ ଏବଂ ଓଡ଼ିଆରେ ସମ୍ବାଦ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ
2: ପିଏମ୍ ଜୟ ଆବ ଗରିବ କେ ଜୟ ବନ ଗଈ ହେ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଆକାଶବାଣୀ ପୁରୀ ଆପଣମାନେ ଟ୍ୟୁନ୍ କରିଛନ୍ତି 103.4 FM। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ପୁରାତନୀ। କାର୍ଯ୍ୟକ୍ରମର ଆରମ୍ଭରେ ଶୁଣନ୍ତୁ ପୁରାତନ ରଚନାରୁ ଓଡ଼ିଶୀ ଗୀତଟିକୁ ଗାଇଛନ୍ତି ଅକ୍ଷୟ କୁମାର ଲେଙ୍କା।

ଶୁଣିଲି ଭଜନଟି ଅଖିଳ କୁମାର ଲେଙ୍କାଙ୍କ କଣ୍ଠରେ ପୁରାତନ ରଚନାରୁ। ଏହି ଗୀତ ସହିତ ଶେଷ କରୁଛୁ ପୁରାତନୀ ଆକାଶବାଣୀ ପୁରୀ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 MHz ଯୋଗେ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ପଲ୍ଲୀ ଗୀତ। ଧନଞ୍ଜୟ ଶତପଥୀଙ୍କ କଣ୍ଠରେ ଶୁଣନ୍ତୁ ଗୀତଟିକୁ ରଚନା କରିଛନ୍ତି ନନ୍ଦକିଶୋର ସିଂ।

ପୁରାତନ ରଚନାର ଶୁଣିଦେବରବର୍ତ୍ତୀ ପଲ୍ଲୀ ଗୀତଟିକୁ ଗାଇଛନ୍ତି ସ୍ୱାଗତିକା ମହାପାତ୍ର।

0: ଶୁଣିଲେ ଭକ୍ତି ଗୀତ। ଆଜିର ଶିଳ୍ପୀମାନେ ଥିଲେ ଧନଞ୍ଜୟ ଶତପଥୀ, ସାଗରିକା ମହାପାତ୍ର ଏବଂ ବାଳକୃଷ୍ଣ ଦାସ। ଗୀତ ରଚନା କରିଥିଲେ ନନ୍ଦକିଶୋର ସିଂ, ପୁରାତନ ରଚନା ଏବଂ କାଳିଚରଣ ପଟ୍ଟନାୟକ।
1: ପିଏମ୍ ଜୟ ଅବ ଗରିବ କି ଜୟ ବନ ଗଈ ହେ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି। FM ମାଧ୍ୟମରେ 103.4 MHz ଯୋଗେ।

ଶ୍ରୋତବନ୍ଧୁ ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ଆସନ୍ତୁ ଜାଣିବା ଆଜିର ତିଥି ବାର ଦିନ ସମ୍ପର୍କରେ। ପଞ୍ଜିକା ତଥ୍ୟ ଅନୁଯାୟୀ କର୍କଟ ଛଅ ଦିନ ଜୁଲାଇ ମାସ ବାଇଶ ତାରିଖ, ଆଷାଢ଼ ମାସ ଶୁକ୍ଳପକ୍ଷ ନବମୀ ତିଥି, ବୁଧବାର ଏକତିରିଶ ଦିନ ଇଂରାଜୀ 2026 ମସିହା। ଭାରତୀୟ ସାଧାରଣ ସମୟ ଅନୁସାରେ ଆଜି ସୂର୍ଯ୍ୟ ଉଦୟ ହୋଇଥିଲା 5:22.12 ସମୟରେ ଏବଂ ସୂର୍ଯ୍ୟାସ୍ତ ହେବାର ସମୟ ରହିଛି 6:24.28 ସମୟରେ। ଆସନ୍ତୁ ଜାଣିବା ଇତିହାସ ପୃଷ୍ଠାରେ ଆଜି ଦିନରେ ଘଟିଯାଇଥିବା ଘଟଣା ସମ୍ପର୍କରେ। 1947 ମସିହାରେ ଭାରତର ସମ୍ବିଧାନ ସଭା କନଷ୍ଟିଚୁଏଣ୍ଟ ଆସେମ୍ବ୍ଲି ପକ୍ଷରୁ ସ୍ୱାଧୀନ ଭାରତର ତ୍ରିରଙ୍ଗା ଜାତୀୟ ପତାକାକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରାଯାଇଥିଲା। ଏଥିରେ ଚରଖା ବଦଳରେ ଅଶୋକ ଚକ୍ର ସ୍ଥାନ ପାଇଥିଲା। ଭାରତର ପ୍ରଥମ ପ୍ରାୟୋଗିକ ଯୋଗାଯୋଗ ଉପଗ୍ରହ ଆପଲ 1981 ଜୁଲାଇ ମାସ 22 ତାରିଖରୁ ସଫଳତାର ସହ କାର୍ଯ୍ୟ କରିବା ଆରମ୍ଭ କରିଥିଲା। 1862 ମସିହାରେ ଜୁଲାଇ 22 ତାରିଖରେ ଆମେରିକାର ରାଷ୍ଟ୍ରପତି ଆବ୍ରାହମ ଲିଙ୍କନ ତାଙ୍କ କ୍ୟାବିନେଟ୍ ଆଗରେ ଦାସତ୍ୱ ପ୍ରଥା ଉଚ୍ଛେଦ କରିବା ନେଇ ଇମାନ୍ସିପେସନ୍ ପ୍ରୋକ୍ଲେମେସନ୍ର ଉପସ୍ଥାପନା କରିଥିଲେ। ଆମେରିକାର କୁଖ୍ୟାତ ବ୍ୟାଙ୍କ ଡକାୟତ ଜନ୍ ଡଲଗନ୍ଙ୍କୁ FBI ଏଜେଣ୍ଟମାନେ 1934 ମସିହା ଜୁଲାଇ 22 ତାରିଖରେ ଚିକାଗୋରେ ଗୁଳି କରି ହତ୍ୟା କରିଥିଲେ। ପ୍ଲାବୋ ଏସ୍କୋବାର କଲମ୍ବିଆ କୁଖ୍ୟାତ ଡ୍ରଗ୍ ମାଫିଆ 1992 ମସିହାରେ ନିଜେ ତିଆର କରିଥିବା ଏକ ବିଳାସପୂର୍ଣ୍ଣ ଜେଲ୍ରେ ଖସି ପଳାଇଥିଲେ। ମସ୍ତିଷ୍କ ସମ୍ବନ୍ଧୀୟ ରୋଗ ଓ ଏହାର ସଚେତନତା ନେଇ ପ୍ରତିବର୍ଷ ଜୁଲାଇ 22 ତାରିଖରେ ବିଶ୍ୱ ମସ୍ତିଷ୍କ ଦିବସ ପାଳନ କରାଯାଉଛି। ଏ ଥିଲା ଇତିହାସ ପୃଷ୍ଠାରେ ଆଜିର କିଛି ଉଲ୍ଲେଖନୀୟ ଘଟଣା। ଆଜିର ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମକୁ ଆମେ ଏଇଠି ରଖୁଛୁ। ଆକାଶବାଣୀ ପୁରୀ ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ପ୍ରଭାତ ଏବଂ ମର୍ଣ୍ଣିଂ ନ୍ୟୁଜ୍ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଶ୍ରୀ ଜଗନ୍ନାଥ ହେଉଛନ୍ତି ଭକ୍ତ ଜୀବନର ପ୍ରାଣବିନ୍ଦୁ। ତାଙ୍କର ତତ୍ତ୍ୱ ମହାସାଗର ପରି ସୁଗଭୀର ସୁପ୍ରଶସ୍ତ। ତାଙ୍କର ମହିମାର ବୈଚିତ୍ର୍ୟ ଅନିର୍ବଚନୀୟ। ଅବୟବ ଦାରୁରେ ଗଠିତ ହେଲେ ମଧ୍ୟ ରୂପଠାରୁ ରୁଚି ତାଙ୍କର ଭିନ୍ନ। ଖାଦ୍ୟ ରୁଚି, ବସ୍ତ୍ର ରୁଚି, ଭୂଷଣ ରୁଚି ବେଶମାର୍ଜିତ। ଆଉ ଏସବୁ ଓଡ଼ିଶାର ସାମାଜିକ ଜୀବନର ଅନୁରୂପ ମଧ୍ୟ। ପ୍ରଭୁତ ଅନୁରାଗର ଦେବତା। ସେ ସେବକ ତଥା ଭକ୍ତ ଜନତାର ଗହଣରେ ଅବସ୍ଥାନ କରିବାକୁ ଭଲ ପାଆନ୍ତି। ସେ ସମ୍ପୂର୍ଣ୍ଣ ସେବ୍ୟ, ତେଣୁ ତାଙ୍କର ବହୁ ସେବକ। ସେ ପରମ ପୂଜ୍ୟ, ତେଣୁ ବହୁ ଉପଚାରରେ ତାଙ୍କର ପୂଜା ଅର୍ଚ୍ଚନା କରାଯାଏ।

0: ପ୍ରାତଃକାଳରୁ ମହାପ୍ରଭୁଙ୍କ ମନ୍ଦିର ଭିତରେ କର୍ମଚଞ୍ଚଳତା ଆରମ୍ଭ ହୋଇଯାଏ। ତାପରେ ପୂଜାବିଧି ସେବାବିଧି ପାରମ୍ପରିକ ରୀତିରେ ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହୁଏ। ସକାଳର ଦ୍ୱାରପିଠା ନୀତିଠାରୁ ଆରମ୍ଭ କରି ରାତିର ବଡ଼ସିଂହାର ନୀତି ପରେ ପହୁଡ଼ ଲାଗି ଆଉ ମନ୍ଦିରର ମୁଦକ୍ରିୟା ସମାପ୍ତ ହେଲା ପରେ ଯାଇ ସେବକମାନେ ବିଶ୍ରାମ ନିମନ୍ତେ ଅବକାଶ ପାଆନ୍ତି। ପୁଣି ରାତି ପାଇଲେ ସେଇ ଲୀଳାମୟଙ୍କର ଲୀଳା। ତେଣୁ ପ୍ରଭୁଙ୍କର ସେବା ନିମନ୍ତେ ଭଳିକି ଭଳି ସେବାୟତ ନିଜ ନିଜର ସେବା କାର୍ଯ୍ୟରେ ମଗ୍ନ ଥାନ୍ତି। ସେହିସବୁ ସେବକମାନଙ୍କ ମଧ୍ୟରେ ମୁଦିରସ୍ଥ ସେବା ଅନ୍ୟତମ। ଆଉ ଆଜି ଆମର ଆଲୋଚନାର ମୁଖ୍ୟ ପ୍ରସଙ୍ଗ, ସେ ସମ୍ପର୍କରେ ଆଲୋଚନା କରିବେ ସୁକଦେବ ମହାନ୍ତି।
1: ଶ୍ରୀ ଜଗନ୍ନାଥ ସ୍ୱାମୀଙ୍କର ଯେଉଁ ସେବା ବ୍ୟବସ୍ଥା, ଯେତେବେଳେ ରାଜା ଅନଙ୍ଗ ଭୀମଦେବ ଏହାର ପରିକଳ୍ପନା କଲେ ଏବଂ ବିବିଧ ସେବା ପାଇଁ ଚିନ୍ତା କରିଥିଲେ, ସେତେବେଳେ ସେ ଛତିଶା ନିଯୋଗର କଥା ଚିନ୍ତା କରିଥିଲେ। ପ୍ରଥମ ଛତିଶ ହେଉଛନ୍ତି ମୂଳ ଛତିଶା ନିଯୋଗ, ଏବଂ ଯେଉଁ ନିଯୋଗର ସାଧାରଣ ଅର୍ଥ ହେଉଛି କୌଣସି କାର୍ଯ୍ୟରେ ନିୟୋଜିତ ହେବା ବା ନିଯୁକ୍ତ ହେବା। ଆମେ ଜାଣିଛୁ ମାଦଳାପାଞ୍ଜି କହନ୍ତି, ଅନଙ୍ଗ ଭୀମଦେବ ଶ୍ରୀଜଗନ୍ନାଥଙ୍କୁ ଶ୍ରୀବତ୍ସ ଖଣ୍ଡଶାଳ ଦେଉଳରେ ବିଜେ କରାଇଲେ, ଶଙ୍ଖୁଡ଼ି ଭୋଗ ପ୍ରଚଳନ କରାଇଲେ ଏବଂ ଛତିଶା ନିଯୋଗର ବ୍ୟବସ୍ଥା ମଧ୍ୟ କରାଇଲେ। ସେଠି ଛତିଶା ନିଯୋଗର ତାଲିକାରେ ଆମେ ପତି, ମୁଦିରଥ, ପଣ୍ଡା, ପଶୁପାଳକ, ଖୁଣ୍ଟିଆ, ସୁଆର ବଡ଼ୁ, ପତ୍ରୀବଡ଼ୁ, ଗରାବଡ଼ୁ, ସୁଆର, ମୁଦୁଲି, ପଢ଼ିଆରୀ ଏମାନଙ୍କୁ ଆମେ ଯେମିତି ଲକ୍ଷ୍ୟ କରୁଛୁ, ଠିକ୍ ସେମିତି ଶାସ୍ତ୍ରୀୟ ଉଦାହରଣ ଭିତରେ ମଧ୍ୟ ଆପଣ ଦେଖିବେ ନୀଳାଦ୍ରି ମହୋଦୟ ପରି ଗ୍ରନ୍ଥରେ ଏଇ ଛତିଶା ନିଯୋଗ କଥାଟି ଭାରି ସଂକ୍ଷିପ୍ତ ଏବଂ ଗୋଟିଏ ସାଙ୍କେତିକ ଶୈଳୀରେ ଯେମିତି କୁହାଯାଇଛି ମନେ ହେଉଛି, କାରଣ ସେଥିରେ ଅଛନ୍ତି ଆଚାର୍ଯ୍ୟ ଅର୍ଥାତ୍ ପୂଜା ପଣ୍ଡା, ବ୍ରହ୍ମା ମାନେ ପତି ମହାପାତ୍ର, ପାତ୍ର ହୋତା ତାମାନେ ପତ୍ରୀବଡ଼ୁ, ଚରୁ ହୋତା ମାନେ ମହାସୁଆର, ସେମିତି ପାକକାର ତାମାନେ କୋଠଭୋଗ ସୁଆର ଏବଂ ସୁଆର, ପ୍ରତିହାର ତାମାନେ ପ୍ରତିହାରୀ, ବିଶ୍ୱାବସୁ କୁଳୋଦ୍ଭବ ସେବକ ତାମାନେ ଦଇତା, ସେମିତି ପରୀକ୍ଷିତ, ପରୀକ୍ଷିତ କହିଲେ ସାଧାରଣତଃ ପରୀକ୍ଷା ଏ ଅର୍ଥରେ ଆମେ ବୁଝିବା, ଠିକ୍ ସେମିତି ଅଗ୍ନିଶର୍ମା ବା ମୁଦିରଥ, ତେଣୁ ତାଙ୍କୁ ଅଗ୍ନିଶର୍ମା ବୋଲି କୁହାଯାଉଛି। ଆଉ ଏଇ ଛତିଶା ନିଯୋଗର ବ୍ୟାପ୍ତି ଯେତେବେଳେ ପରବର୍ତ୍ତୀ ସମୟରେ ଆସିଛି, ରଥ ନିର୍ମାଣ ପାଇଁ ସେମିତି ଆସିଛନ୍ତି ରଥ ଛତିଶା ନିଯୋଗ, ସେମିତି ମହାପ୍ରଭୁଙ୍କ ଯେଉଁ ରୋଷେଇ କାର୍ଯ୍ୟରେ ଯେଉଁମାନେ ନିୟୋଜିତ ଅଛନ୍ତି ସେବକ ସେମାନଙ୍କ ପାଇଁ କରାହେଇଛି ରୋଷ ଛତିଶା ନିଯୋଗ ଇତ୍ୟାଦି। କିନ୍ତୁ ମୁଦିରଥଙ୍କର ଯେଉଁ ସେବା, ସେ ଭାରି ମହତ୍ତ୍ୱପୂର୍ଣ୍ଣ ସେବା ଏବଂ ଜଗନ୍ନାଥଙ୍କର ସେବା ବିଧିରେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ଏଥିରେ ସନ୍ଦେହ ନାହିଁ।

ଦେବା ପୂଜାର ଯେଉଁ ବ୍ୟବସ୍ଥା ରହିଛି ଯେ ଆଦ୍ୟ ସେବକ ହେଉଛନ୍ତି ଆମର ଗଜପତି ମହାରାଜ, ତାପରେ ଦ୍ୱିତୀୟ ଧାରାକୁ ଆପଣ ଆସନ୍ତୁ, ଶ୍ରୋତ୍ରିୟ ବ୍ରାହ୍ମଣ ଯେଉଁମାନେ ହେଲେ ରାଜଗୁରୁ, ପରିଛା, ଦେଉଳ ପୁରୋହିତ ଏବଂ ବରଣୀୟ ବ୍ରାହ୍ମଣ। ତେବେ ଶ୍ରୋତ୍ରିୟ ବ୍ରାହ୍ମଣଙ୍କ ପରେ ଆସୁଛନ୍ତି ସେବକ ବ୍ରାହ୍ମଣ, ଏବଂ ଯେଉଁମାନଙ୍କ ଭିତରେ ପାଟଯୋଶୀ, ଭିତରଛ, ତଳିଛ, ପତି ମହାପାତ୍ର, ମୁଦିରଥ, ପଣ୍ଡା, ପଶୁପାଳକ, ଖୁଣ୍ଟିଆ, ମେକଆପ, ଗରାବଡ଼ୁ, ପତ୍ରିବଡ଼ୁ, ପ୍ରତିହାରୀ, ସୁଆର, ମହାସୁଆର ଆଦି। ତାପରେ ବ୍ରାହ୍ମଣେତ୍ତର ସେବକ ବିଭିନ୍ନ କୌଳିକ ବୃତ୍ତିରେ ସେବାରେ ମଧ୍ୟ ରତ ଅଛନ୍ତି। ଏଇ ଯେଉଁ ମୁଦିରଥ, ଏହାର ମୂଳ ଶବ୍ଦଟି ହେଉଛି ମୁଦ୍ରହସ୍ତ। ରାଜକୀୟ ସ୍ୱୀକୃତି ବା ମୁଦ୍ରାଧାରୀ ସେବକଙ୍କୁ କୁହାଯାଏ ମୁଦ୍ରହସ୍ତ ବା ମୁଦିରସ୍ତ ବା ଲୋକ ଭାଷାରେ ମୁଦିରଥ। କର୍ମାଙ୍ଗୀରେ ଗୋଟେ କଥା କୁହାଗଲା ଯେ ସେ ମହାଶ୍ରମ ଅର୍ଥାତ୍ ରାଜାଙ୍କ ସକଳ ସେବା କରିବ, ଅଧିକାର ନ କରିବ। ଆପଣ ଦେଖିବେ ମୁଦିରଥ ରାଜାଙ୍କର ହେଉଛନ୍ତି ପ୍ରତ୍ୟକ୍ଷ ପ୍ରତିନିଧି, ଯେଉଁଠିକି ରାଜା ନ ଯାଇପାରିବେ ସେଠିକି ସେ ମୁଦିରଥଙ୍କୁ ହିଁ ପଠେଇବେ। ତେଣୁ ତାଙ୍କ ପାଇଁ ଗୋଟେ ସ୍ୱତନ୍ତ୍ର ବେଶ ବିନ୍ୟାସର କଥା କୁହାଗଲା ଯେ ଘେର, ଆଡ଼ୁଆ ଓ ଟୋପି ପିନ୍ଧିବେ। ଯେତେବେଳେ ଗହଣ ବିଜେ କରିବେ ରାଣୀ ସାହେବା, ତାଙ୍କ ସାଙ୍ଗରେ ଆଉ କେହି ରହିବେନି, ମୁଦିରଥ ହିଁ ରହିବେ।

0: ଶ୍ରୀମନ୍ଦିରର ସ୍ୱତ୍ୱଲିପି ଅନୁସାରେ ସିଂହାସନର ତିନି ବାଡ଼ରେ ସକଳ ରାଜନୀତି ମୁଦିରସ୍ଥ ସେବକ କରିଥାନ୍ତି। ଗଜପତି ମହାରାଜାଙ୍କର ଅନୁପସ୍ଥିତିରେ ସିଂହାସନ ତଳେ ଦଣ୍ଡାୟମାନ ହୋଇ ସେବାମାନ ସମ୍ପନ୍ନ କରନ୍ତି। ସର୍ପାଙ୍ଗ ବନ୍ଦାପନା ମଙ୍ଗଳାର୍ପଣରେ ବଡ଼ ବାଡ଼ରେ ନୀତି ସମ୍ପାଦନ, ସ୍ନାନ ପୂର୍ଣ୍ଣମୀରେ ପ୍ରଥମ ଜଳଛେକ ସୁନା ଗୋସେଇଙ୍କ ସହ ମିଶି ଆଣିବା ଏବଂ ସ୍ନାନଯାତ୍ରା, ରଥଯାତ୍ରା ଆଉ ବାହୁଡ଼ା ଯାତ୍ରାରେ ସମସ୍ତ କାର୍ଯ୍ୟ ମୁଦିରସ୍ଥ ସେବକ ସମ୍ପନ୍ନ କରିବା ସହିତ ଡୋର ଲାଗି ସେବା ମଧ୍ୟ କରନ୍ତି।
1: ଆମର ଯେତେବେଳେ ପୁଷ୍ପାଞ୍ଜଳି ଦିଆଯିବ, ରାଜାଙ୍କ ସଙ୍ଗେ ମିଶି ସେ ପୁଷ୍ପାଞ୍ଜଳି ଦେବେ ଏବଂ ରାଣୀ ବିଜେ କଲେ ସେ କର ପୈଠ ଦେଇ ଆକଟ ବିଜେ କରାଇବେ। ଆପଣ ଦେଖିବେ ଯେତେବେଳେ ମହାପ୍ରଭୁ ଚାପରେ ବିଜେ କରିବେ ସେତେବେଳେ ଫୁଲ ଖଦି ଚଅଁର ପକେଇବେ ମୁଦିରସ୍ଥ, ଏବଂ ଯେତେବେଳେ ଷୋଳ ପୂଜା ହବ, ଆପଣ ଜାଣନ୍ତି ଦୁର୍ଗା ମାଧବ ଉପାସନା, ଯେଉଁଟାକି ମାଧବଙ୍କ ସହିତ ଦୁର୍ଗାଙ୍କର ଯେଉଁ ଏକତ୍ର ସହାବସ୍ଥାନ ଭାରତବର୍ଷରେ ବିରଳ, ଏଠି ଶ୍ରୀକ୍ଷେତ୍ରରେ ଆପଣ ପାଇବେ। ତେଣୁ ସେଠି ସେ ଗୁଆ ଚଳେଇବେ। ଖାଲି ସେତିକି ନୁହେଁ, ମୁଦିରଥଙ୍କର ଯେଉଁ ବିବିଧ ସେବା ରହିଛି, ପ୍ରତିବର୍ଷ ଯେତେବେଳେ ପୂଷାଭିଷେକ ହବ ସିଏ ଏକ ବର୍ଷ ପାଇଁ ମୁଦିରଥ ଭାବରେ କାମ କରିବେ ବୋଲି ରାଜଗୁରୁ ତାଙ୍କ ହାତରେ ଗୁଆ ଚାଉଳ ଦେବେ ଏବଂ ତାଙ୍କୁ ଅନୁମତି ମଧ୍ୟ ଦେବେ। ପ୍ରସାଦ ଲାଗି ଦିନମାନଙ୍କରେ ଭୋଗ ଛାମୁକୁ ଆସିବା ପରେ ଗଦିଫେଟା ସଂସ୍କାର କରି ମହାପ୍ରଭୁଙ୍କ ବାଡ଼ରେ ଲାଗି କରେଇବେ। ପ୍ରତିବର୍ଷ ପୁଷ୍ୟାଭିଷେକରେ ପ୍ରଥମେ ନଅରରୁ ଶାଢ଼ୀ ବନ୍ଧାଇବା ପରେ ସେ ଅଣସର ପିଣ୍ଡିରେ ତଡ଼ପ ଉତୁରି ଧାରଣ କରିବେ। ଚନ୍ଦନଯାତ୍ରା, ହଳଦୀ ପାଣି, ଜଳକ୍ରୀଡ଼ାରେ ସେ ଫଗୁ ଏବଂ ପିଚକାରୀ ମଧ୍ୟ କରିବେ। ଆଉ ଗୋଟେ ଲକ୍ଷଣୀୟ କଥା, ମାର୍କଣ୍ଡ ପୂଜାରେ, ଷଷ୍ଠୀ ମାର୍କଣ୍ଡ ପୂଜାରେ ପଣ୍ଡା ଆଉ ପତି ମହାପାତ୍ରଙ୍କ ସହ ତାଙ୍କୁ ବରଣ କରାଯିବ ଏବଂ ମହାପ୍ରଭୁଙ୍କର ଯେଉଁ ଜନ୍ମବିଧି ସବୁ ପାଳନ କରାଯିବ, ରାଜ ପ୍ରତିନିଧି ପଣେ ବ୍ରହ୍ମା ଏବଂ ଆଚାର୍ଯ୍ୟଙ୍କୁ ସିଏ ହିଁ ବରଣ କରିବେ। ଇଏ ହେଉଛନ୍ତି ମହାନାୟକ ଏବଂ ଶାଢ଼ୀବନ୍ଧା ସେବକ ଏକାଏକ ସେବକ, ତାଙ୍କର ସଂଜ୍ଞା ହେଉଛି ମୁଦ୍ରହସ୍ତ ବା ମୁଦିରଥ।

ପ୍ରଭୁ ଜଗନ୍ନାଥ ସର୍ବଧର୍ମ ସମନ୍ୱୟର ପ୍ରତୀକ। ସେ ମୈତ୍ରୀ ମମତାର ଆଧାର, ସାମ୍ୟ ଶାନ୍ତି ଓ ପ୍ରେମର ଉତ୍ସ। ଜାତି ଧର୍ମ ବର୍ଣ୍ଣ ସମ୍ପ୍ରଦାୟର ବିଭେଦଠାରୁ ସେ ବହୁ ଉର୍ଦ୍ଧ୍ୱରେ। ତାଙ୍କର ସେବା ସେବକମାନଙ୍କୁ ଲକ୍ଷ୍ୟ କଲେ ଏକଥାଟି ସ୍ପଷ୍ଟ ଅନୁମେୟ ହୁଏ।

ପ୍ରଭୁ ଜଗନ୍ନାଥ ସର୍ବଧର୍ମ ସମନ୍ୱୟର ପ୍ରତୀକ। ସେ ମୈତ୍ରୀ ମମତାର ଆଧାର, ସାମ୍ୟ ଶାନ୍ତି ଓ ପ୍ରେମର ଉତ୍ସ। ଜାତି ଧର୍ମ ବର୍ଣ୍ଣ ସମ୍ପ୍ରଦାୟର ବିଭେଦଠାରୁ ସେ ବହୁ ଉର୍ଦ୍ଧ୍ୱରେ। ତାଙ୍କର ସେବା ସେବକମାନଙ୍କୁ ଲକ୍ଷ୍ୟ କଲେ ଏକଥାଟି ସ୍ପଷ୍ଟ ଅନୁମେୟ ହୁଏ।

ଶ୍ରୀମନ୍ଦିର ଯେ ଏକ ଦୁର୍ଗ ସଦୃଶ୍ୟ ତାହା କବି ଉପେନ୍ଦ୍ର ପଞ୍ଜ ସ୍ପଷ୍ଟ କରିଦେଇଛନ୍ତି ତାଙ୍କର କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ କାବ୍ୟରେ। ସେ ଦୁର୍ଗର ରାଜନାମ ଅଟେ ଜଗନ୍ନାଥ, ଚାରିବର୍ଣ୍ଣେ ଚତୁର୍ପର୍କ ଦେବାକୁ ସମର୍ଥ। ଦୁର୍ଗ ଯେମିତି ସୁଗଠିତ, ସୁଉଚ୍ଚ ଏବଂ ସୁପ୍ରଶସ୍ତ ପାଚେରୀମାନଙ୍କ ଦ୍ୱାରା ବେଷ୍ଟିତ ହୋଇଥାଏ, ଶ୍ରୀମନ୍ଦିର ସେହିପରି ଦୁଇଟି ପାଚେରୀ ଦ୍ୱାରା ପରିବେଷ୍ଟିତ। ସମଗ୍ର ମନ୍ଦିର ପରିସରକୁ ବେଷ୍ଟିତ କରିଛି ମେଘନାଦ ପାଚେରୀ, କିନ୍ତୁ ସେହି ପାଚେରୀ ପଶ୍ଚାତରେ ମଧ୍ୟ ରହିଛି ଅନ୍ୟ ଏକ ପାଚେରୀ, ଯାହା ଭିତର ବେଢ଼ା ପାଚେରୀ ନାମରେ ପରିଚିତ। ମେଘନାଦ ପାଚେରୀ ଯେମିତି ପୂର୍ବ ପଶ୍ଚିମ ଅପେକ୍ଷା ଉତ୍ତର ଦକ୍ଷିଣରେ ଅଧିକ ଦୀର୍ଘ, ଭିତର ବେଢ଼ା ପାଚେରୀ ମଧ୍ୟ ଠିକ୍ ସେହିପରି ଅନୁରୂପ ଦୀର୍ଘ। ଅର୍ଥାତ୍ ପୂର୍ବ ଓ ପଶ୍ଚିମ ପଟେ ଏ କାନ୍ଥ 315 ଫୁଟ ଲମ୍ବି ଥିବା ବେଳେ ଉତ୍ତର ଓ ଦକ୍ଷିଣରେ ଏ ପାଚେରୀ ଲମ୍ବି ଯାଇଛି 420 ଫୁଟ। ମନ୍ଦିର ବାହାରୁ ଭିତର ବେଢ଼ା ପାଚେରୀ ନିକଟରେ ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଚାରିଦିଗରୁ ପହଞ୍ଚି ହୁଏ, କିନ୍ତୁ ପ୍ରତି ଦିଗରୁ ପହଞ୍ଚିବା ପାଇଁ ଧାଡ଼ିଏ ଲେଖା ପାହାଚ ଅତିକ୍ରମ କରିବାକୁ ହୁଏ। ଏହାର କାରଣ ମେଘନାଦ ପାଚେରୀ ଓ ଭିତର ବେଢ଼ା ପାଚେରୀର ଭୂମିଭାଗ ଏକ ସମତଳ ବିଶିଷ୍ଟ ନୁହେଁ। ତେବେ ଦୁଇ ପାଚେରୀ ମଧ୍ୟରେ ବ୍ୟବଧାନ ଚାରିଦିଗରେ ସମାନ ନୁହେଁ। ପୂର୍ବ, ଉତ୍ତର ଓ ଦକ୍ଷିଣରେ ବ୍ୟବଧାନ ପ୍ରାୟ ସମାନ ଥିବାବେଳେ ପଶ୍ଚିମରେ ବ୍ୟବଧାନ ଯଥେଷ୍ଟ କମ୍। ବାହାର ବେଢ଼ା ପାଚେରୀରେ 4 ଗୋଟି ଦ୍ୱାର ଥିବାବେଳେ ଭିତର ବେଢ଼ା ପାଚେରୀରେ ରହିଛି 6 ଗୋଟି ଦ୍ୱାର। ଏହି ଭିତର ଦ୍ୱାରଗୁଡ଼ିକ ମଧ୍ୟରୁ ସବୁଠାରୁ ସୁନ୍ଦର ଦ୍ୱାରଟି କୁର୍ମ ବେଢ଼ା ଦ୍ୱାର ଏବଂ ଏହା ସୂକ୍ଷ୍ମ ଭାସ୍କର୍ଯ୍ୟରେ ସୁଶୋଭିତ। ଉତ୍ତର ପଟ ଦ୍ୱାରର ଦୁଇ ପାର୍ଶ୍ୱରେ ମଧ୍ୟ ଶୋଭା ପାଉଛି 2ଟି ବିରାଟକାୟ ହସ୍ତି ଭାସ୍କର୍ଯ୍ୟ। କେବଳ ଦକ୍ଷିଣ ଓ ପଶ୍ଚିମ ପଟର ଭିତର ଦ୍ୱାର ଦ୍ୱୟ ନିରାଭରଣ। ଏହି ଭିତର ବେଢ଼ା ପାଚେରୀରେ ଥିବା 4 ଦ୍ୱାରକୁ ବାଦ ଦେଇ ପୂର୍ବପଟ କାନ୍ଥରେ ଅନ୍ୟ 2ଟି ଦରଜାହୀନ ଦ୍ୱାର ମଧ୍ୟ ରହିଛି। ଏଥିରୁ ଗୋଟିଏ ଭିତର ବେଢ଼ା ପ୍ରାଙ୍ଗଣ ସହ ଆନନ୍ଦ ବଜାରକୁ ସଂଯୁକ୍ତ କରିଛି।

ଆପଣମାନେ ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ, ପ୍ରଯୋଜନା କରିଥିଲେ ପ୍ରଦୀପ୍ତ ଶ୍ରୀଚନ୍ଦନ। ଆଜି ବିଷୟ ରହିଥିଲା ମୁଦିରସ୍ଥ ସେବା। ଆଲୋଚକ ଥିଲେ ସୁକଦେବ ମହାନ୍ତି।

0: ଶୁଣିଲେ ଶ୍ରୀକ୍ଷେତ୍ର ମାଧୁରୀ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଟ୍ଜ ଯୋଗେ।
1: ମନେ ଅଛି?
2: ଆରେ କଲେଜ ଓ ସ୍ମୃତି ଛାଡ଼, କେତେ କଥା ଭୁଲି ଯାଇଛି। ସେତେବେଳର ବ୍ୟାଙ୍କ ଆକାଉଣ୍ଟ ବି ମନେ ନାହିଁ।
1: ବ୍ୟାଙ୍କ ଆକାଉଣ୍ଟ ପୁରୁଣା ହେଇଥିଲେ ଜଣା ପଡିପାରିବ।
2: କୋଉଠୁ ଜଣା ପଡିବ?
1: ଉଦ୍ଗମରୁ। RBIର ଉଦ୍ଗମ ପୋର୍ଟାଲରେ ରେଜିଷ୍ଟର କରିକି ଲଗ୍ଇନ୍ କରନ୍ତୁ ଆଉ ନିଜର ଡିଟେଲ୍ସ ଭରିକି 10 ବର୍ଷ କିମ୍ବା ତାଠାରୁ ପୁରୁଣା ନିଷ୍କ୍ରିୟ ଖାତାକୁ ସର୍ଚ୍ଚ କରନ୍ତୁ। ବ୍ୟାଙ୍କ ସହ ଯୋଗାଯୋଗ କରି ଖାତାକୁ ସକ୍ରିୟ କରନ୍ତୁ।
2: ଆଜି ହିଁ ସର୍ଚ୍ଚ କରିବି।
1: ତ ଆଜିର ଚାହା ତୋ ତରଫରୁ।
3: RBI କହେ
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ

0: ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
2: ଆକାଶବାଣୀ ପୁରୀ ପ୍ରଚାର କରୁଛୁ ହିନ୍ଦୀ କଥା ଚିତ୍ର ଗୀତ। ପ୍ରଥମ ଗୀତଟିକୁ ଶୁଣନ୍ତୁ କୁମାର ସାନୁ ଏବଂ ଅଲକା ଅଗ୍ନିଙ୍କ ଯୁଗଳ କଣ୍ଠରେ ଗୁମନାମ କଥା ଚିତ୍ରରୁ। ଗୀତଟିକୁ ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ।

0: ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି 103.4 FM। ପ୍ରଚାର କରୁଛୁ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ। ଉପସ୍ଥାପନା କରିଛନ୍ତି ପ୍ରକାଶ କୁମାର ରଥ, ପ୍ରଯୋଜନା ଦିଲୀପ କୁମାର ନାୟକ।
2: ସଙ୍ଗୀତ ଅମୃତମୟ, ହୃଦୟର ଭାବ ପ୍ରକଟିତ ହୁଏ ସଙ୍ଗୀତରେ, ମନର ପ୍ରତିଟି କଥା ପ୍ରତିଫଳିତ ହୁଏ ଗୀତରେ। ମଣିଷ ଜୀବନର ପ୍ରତିଟି ଭାବ ରସ ସୁଖ ଦୁଃଖକୁ ନେଇ ଗୀତ ଆମକୁ ନେଇଯାଏ ସ୍ମୃତିର ଫରୁଆ ଭିତରକୁ। ମଧୁର ଅପାସରା ମୁହୂର୍ତ୍ତ ସବୁ ମାନସପଟରେ ନାଚିଯାଏ। ଆପଣମାନେ ମଧ୍ୟ ଗୀତରେ ଗୀତରେ ହଜିଯାଆନ୍ତି, ଆଉ ଓଠରେ କେତେବେଳେ ଭରିଯାଏ ହସ, ପୁଣି କେତେବେଳେ ଆଖିକୋଣରୁ ଝରିଆସେ ଲୁହ। ଶ୍ରୋତାବନ୍ଧୁ, ସ୍ୱାଗତ କରୁଛି ଆପଣମାନଙ୍କୁ ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ ପରିସରକୁ। ମୁଁ ପ୍ରକାଶ ରଥ।

0: ହ୍ୟାଲୋ
1: ହ୍ୟାଲୋ,
0: ହ୍ୟାଲୋ, ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ, ଆପଣଙ୍କ ପରିଚୟ ଦିଅନ୍ତୁ।
1: ମୁଁ ଚିନ୍ତାମଣି ପ୍ରଧାନ, ସ୍ୱପ୍ନ ନିଳୟ, କୁଅଁରବେଦୀ, ବୋରିକିନା, ଜଗତସିଂହପୁର କହୁଛି।
0: ଚିନ୍ତାମଣି ବାବୁ, ଆପଣଙ୍କୁ ସ୍ୱାଗତ କରୁଛୁ। ଆଉ ଆପଣଙ୍କର କାମ କେମିତି ଚାଲିଛି?
1: ଫରୁଡ଼ି ଧାନ ତଳି ପଡ଼ି ସାରିଲାଣି, ଭଲ ତଳି ହେଇଛି। ବର୍ଷା ଅଧିକ ହେଲେ ରୁଆ ରୁଇ ଆରମ୍ଭ କରିବୁ, ଫେରେ ଆଉ ବତୁରି ତଳି ମଧ୍ୟ କିଛି ପଡ଼ିବ।
0: ଗୋଟେ ଖୁସିର କଥା ହେଲା, ବର୍ଷା ଆସିଯାଇଛି।
1: ଆଜ୍ଞା, ନିଶ୍ଚିନ୍ତ।
0: ଆଉ ବର୍ଷା ଆସିଲେ ସମସ୍ତଙ୍କ ମୁହଁରେ ହରଷ, ଆଉ ଗୋଟେ ସମ୍ଭାବନା ସୃଷ୍ଟି ହୁଏ ଯେ ଚାଷ ଭଲ ହବ,
1: ଆଜ୍ଞା,
0: ଜଗତ ବି ଶୀତଳ ହେଇଯାଏ। ଆଉ ଯେଉଁଭଳିଆ ଉତ୍ତାପରେ ଜର୍ଜରିତ ଥାନ୍ତି ସମସ୍ତେ, ନିଶ୍ଚିତ ଭାବରେ ଗୋଟେ ଆଶ୍ୱସ୍ତି ଆସିଛି। ଆଉ ଗୋଟିଏ ଆଶ୍ୱସ୍ତି ହେଲା, ମହାପ୍ରଭୁଙ୍କର ଘୋଷଯାତ୍ରା ଚାଲିଛି, ମହାପ୍ରଭୁଙ୍କର କରୁଣା ବିଶ୍ୱରେ ଝରି ପଡ଼ୁଛି। ଆପଣଙ୍କ ଅଞ୍ଚଳରେ କିଭଳି ଭାବରେ ମହାପ୍ରଭୁଙ୍କର ରଥଯାତ୍ରା ଅନୁଷ୍ଠିତ ହୁଏ?
1: ଜଗନ୍ନାଥ ମହାପ୍ରଭୁଙ୍କର ଗୋଟେ ବଡ ଧରଣର ରଥଯାତ୍ରା ହୁଏ, ଯାହାକି ସରବନ୍ତ ଆମ ଏରିଆର ପାଇଁ ପ୍ରସିଦ୍ଧ ବା ଜଗତସିଂହପୁର ଜିଲ୍ଲା ପାଇଁ ପ୍ରସିଦ୍ଧ। ସେଠାକାର ରଥଯାତ୍ରାରେ ପ୍ରାୟ ହଜାର ହଜାର ଲୋକ ଗହଳି ହୁଅନ୍ତି। ଆଉ ଦ୍ୱିତୀୟ କଥା ହେଲା, ଆଉ ସେଠି ଗୋଟେ ପର୍ଯ୍ୟଟନ କ୍ଷେତ୍ର ରହିଛି ଯେ କି ଶିଆଳି, ତାର ପ୍ରାକୃତିକ ଦୃଶ୍ୟ ଅତି ମନୋରମ।
0: ଯେଉଁ ରଥଯାତ୍ରା ଅନୁଷ୍ଠିତ ହୁଏ, ତିନୋଟି ରଥ ହୁଏ?
1: ନାଇଁ, ଆମର ଗୋଟିଏ ରଥ ହୁଏ ଆଜ୍ଞା, ଗୋଟିଏ
0: ଆଚ୍ଛା,
1: ରଥରେ ତିନି ଠାକୁର।
0: ସେଠି ଯେଉଁ ଜଗନ୍ନାଥ ମନ୍ଦିର ଅଛି,
1: ଆଜ୍ଞା,
0: ସେଠାରେ କୌଣସି ଅନ୍ନ ଭୋଗ ପ୍ରସାଦ ପୁରୀ ଭଳି ହୋଇଥାଏ?
1: ନିଶ୍ଚିନ୍ତ, ପୁରୀ ଭଳି ମଧ୍ୟ ହୋଇଥାଏ, ସବୁ ଶୁଖିଲା ସବୁ ମଧ୍ୟ ମିଳେ।
0: ଯାହା ହଉ, ଜଗନ୍ନାଥଙ୍କର ଯେଉଁ ମହିମା, ଜଗନ୍ନାଥଙ୍କର ସଂସ୍କୃତି ସାରା ବିଶ୍ୱରେ ଏମିତି ଧୀରେ ଧୀରେ ପ୍ରସାରିତ ହଉ, ଆଉ ଆପଣଙ୍କ ଅଞ୍ଚଳର ସେ ମନ୍ଦିରଟି ପୁରୁଣା ମନ୍ଦିର।
1: ହଁ, ଆମର ଅଞ୍ଚଳ ବହୁ ଦିନର ପୁରୁଣା ମନ୍ଦିର, ମୁରଧର ଲାହା ଥିଲେ ରାଜା।
0: ବର୍ତ୍ତମାନ ରାଜବଂଶର କେହି ଉତ୍ତରାଧିକାରୀ ଅଛନ୍ତି?
1: ରାଜବଂଶର ଉତ୍ତରାଧିକାରୀ ବର୍ତ୍ତମାନ କାଲକାଟାରେ ଅବସ୍ଥିତ କରୁଛନ୍ତି, କିନ୍ତୁ ତାଙ୍କର ରାଜକୀୟ ଯୋଉ ଅଛି ଘର ଦ୍ୱାର, ଏବେ ସେ କଲେଜ ନାମରେ ସ୍ଥାପିତ ହୋଇଛି, ବୋରିକିନା କଲେଜ।
0: ଆପଣଙ୍କର ଯୋଉ ରଥଯାତ୍ରା ହୁଏ, ଛେରା ପହଁରା କେହି ରାଜବଂଶର କରିଥାନ୍ତି ନା ଅନ୍ୟ କିଏ କରନ୍ତି?
1: ନାଇଁ, ରାଜବଂଶ ନାଇଁ, ଅନ୍ୟ ଜଣେ ଏବେ ଆମର
0: ଆଚ୍ଛା,
1: ଏବେ ଛେରା ପହଁରା ମଧ୍ୟ କରୁଛନ୍ତି।
0: ଗୋଟେ ଜଗନ୍ନାଥ ସଂସ୍କୃତି ଏତେ ସୁନ୍ଦର ଭାବରେ ସେଠାରେ ରହିଛି, ଆଉ ଅତି ପ୍ରାଚୀନ ସମୟରୁ ସେଇ ସଂସ୍କୃତି ଚାଲି ଆସିଛି। ବହୁତ କିଛି ଆପଣଙ୍କ କଥାରୁ ଜାଣିବାକୁ ମିଳିଲା। ଆପଣ ପୁରୀକୁ ଆସିଛନ୍ତି କେବେ?
1: ପ୍ରାୟ କଣ୍ଟିନ୍ୟୁ 10 ବର୍ଷ ହେଲା ଯାଉଛି, ଏଇ ବର୍ଷ ମଧ୍ୟ ଯିବା, ଆମେ ଫେରିଲୁ।
0: ମହାପ୍ରଭୁଙ୍କର କରୁଣା ଆପଣଙ୍କ ପ୍ରାପ୍ତି ହେଉ ଆମେ କାମନା କରୁଛୁ। କୁହନ୍ତୁ, ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ପାଇଁ କୋଉ ଗୀତ ଶୁଣିବୁ?
1: ସେ ମହାପ୍ରଭୁଙ୍କ କରୁଣାର ଝରି ପଡ଼ୁଥିବା ଅମୃତର ଝରଣାଟିକୁ ଛୋ ହୃଦୟରେ ଶୁଣାଇଲେ ମୁଁ ଖୁସି ହେବି।

0: ହ୍ୟାଲୋ,
1: ନମସ୍କାର ଜୟ ଜଗନ୍ନାଥ ଆଜ୍ଞା।
0: ନମସ୍କାର ଜୟ ଜଗନ୍ନାଥ। ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ, ଆପଣଙ୍କ ପରିଚୟ ଦିଅନ୍ତୁ।
1: ମୁଁ ଗୀତାଞ୍ଜଳି ତଳେ ଭୁବନେଶ୍ୱରରୁ କହୁଛି।
0: ଆପଣଙ୍କୁ ସ୍ୱାଗତ କରୁଛୁ ଗୀତାଞ୍ଜଳି ଭଉଣୀ। ଆପଣ ଆମର ଜଣେ ପୁରୁଣା ଶ୍ରୋତା, ଆପଣ ଶିକ୍ଷକତା କରନ୍ତି?
1: ଆଜ୍ଞା।
0: ଏବେ ତ ସବୁ ସ୍କୁଲ ଖୋଲିଗଲାଣି, ଆପଣଙ୍କର ଯୋଉ କାର୍ଯ୍ୟ ଚାଲିଥିବ?
1: ଆଜ୍ଞା ଆଜ୍ଞା, ପୁରା ଦମରେ ସ୍କୁଲର କାମ ଚାଲିଛି, କାରଣ ବହୁତ ଦିନ ଛୁଟି ରହିଗଲା ନା।
0: ଆଚ୍ଛା, ତେବେ ଭୁବନେଶ୍ୱରରେ ଯେହେତୁ ଆପଣ ରହୁଛନ୍ତି, ପୁରୀରେ ତ ଶ୍ରୀକ୍ଷେତ୍ରରେ ରଥଯାତ୍ରା ହଉଛି, ଆପଣ ନିଶ୍ଚିତ ଭାବେ ଶ୍ରୀକ୍ଷେତ୍ରକୁ ଆସିଥିବେ, ମହାପ୍ରଭୁଙ୍କର ରଥଯାତ୍ରା ଦେଖିଥିବେ?
1: ମୁଁ ବହୁତ ବର୍ଷ ତଳେ ଦେଖିଥିଲି, ଆଉ ଏବେ ଏଇ ବର୍ଷ ଯିବାର ଥିଲା, କିନ୍ତୁ ପ୍ରଭୁଙ୍କର ବୋଧେ ଡୋରି ଲାଗିଲାନି, ଯାଇପାରିଲେନି, କେବେ ପୁଣି ପ୍ରଭୁ ଡାକିବେ।
0: ନାଇଁ, ଆପଣ ତ ମାତ୍ର 60 କିଲୋମିଟର ଦୂରରେ ଅଛନ୍ତି, ଆଉ ବହୁତ ବର୍ଷ ତଳେ ଦେଖିଛନ୍ତି କହିଲେ?
1: ତ ଏତେ ପାଖରେ ଥିଲେ ବି ଡୋରି ତ ଲାଗୁନି ମତେ, ଆକ୍ଚୁଆଲି ବହୁତ ଭିଡ଼କୁ ଟିକେ ଡର, ମତେ ପୁରା ସଫୋକେସନ ଫିଲ୍ ହୁଏ ଭିଡ଼ରେ, ଆଉ ସେଥିପାଇଁ ମୁଁ ଟିକେ ଯାଇପାରେନି।
0: ଯେତେ ଦୂରରେ ଥିଲେ ମଧ୍ୟ ମହାପ୍ରଭୁ ସମସ୍ତଙ୍କର, ଦୂରରେ ଥାଇ ଆମେ ଯଦି ହୃଦୟ ଭିତରେ ମହାପ୍ରଭୁଙ୍କୁ ଚିନ୍ତା କରିବା, ମହାପ୍ରଭୁଙ୍କ କୃପା ନିଶ୍ଚିତ ଭାବରେ ପାଇପାରିବା।
1: ପୁରା ସକାଳୁ ବସିଥାଏ ଟିଭି ସାମ୍ନାରେ ବସିକି ଦେଖେ, କାହିଁକି ଟିଭିରେ ଏତେ ବଢିଆ କି ଦେଖାଏ, ମୁଁ କାହିଁ ଭିଡ଼ରେ ଯାଇକି କିଛି ଦେଖେଇ ପାରିବେନି, ଏଠି ବରଂ ରହୁଛି ବେଟର।
0: ଦୂରଦର୍ଶନ ମାଧ୍ୟମରେ ଦେଖନ୍ତି ମହାପ୍ରଭୁଙ୍କର ମୁଖମଣ୍ଡଳକୁ, ପହଣ୍ଡିକୁ, ରଥ ଉପରେ ଯେତେବେଳେ ବିରାଜମାନ କରିକି ମହାପ୍ରଭୁ ଯାଆନ୍ତି ପୁଣି ଫେରନ୍ତି, କ'ଣ ଅନୁଭବ କରନ୍ତି?
1: ବିଶ୍ୱାସ କରନ୍ତୁ, ସେ ପୁଲଗତ ଅନୁଭବ, ସେ ଅନୁଭବ ତ ପୁରା ଦର୍ଶେଇ ହବନି କି କହି ହବନି କି, ସେ କେବଳ ଯିଏ ଅନୁଭବ ହିଁ ଜାଣିପାରେ। ଆଜିକାଲି ଯାହା ହଉ ଏତେ ବଢିଆ କି ସବୁ ଦେଖାଉଛନ୍ତି, ଯେମିତି ଲାଗେ କି ଆମେ ସତରେ ବି ବଡ ଦାଣ୍ଡରେ ଅଛୁ, ପୁରା ସବୁ ମୋହ ମାୟା ସଂସାରର ସବୁ ଚିନ୍ତା କୋଉଠି ଗୋଟେ ସାଇଡ ହେଇଯାଏ, ସେଟା ମନେ ବି ପଡ଼େନି ସେ ସନ୍ଧ୍ୟା ପର୍ଯ୍ୟନ୍ତ, ସେଥିରେ ସବୁଥିରୁ ଆମେ ବାଦ ଯାଏ, କେବଳ ମତେ ତ କେବଳ ଜଗନ୍ନାଥଙ୍କର ସେ ଚକା ଆଖି ଦୁଇଟା ଦେଖାଯାଏ, ଆଉ କିଛି ବି ଦେଖାଯାଏନି।
0: ବାସ୍ତବରେ ଯେତେବେଳେ ବଡ ଦାଣ୍ଡରେ ତିନି ରଥ ଯାଆନ୍ତି ଗୁଣ୍ଡିଚା ମନ୍ଦିରକୁ ପୁଣି ଫେରନ୍ତି ବାହୁଡ଼ାରେ, ଲକ୍ଷ ଲକ୍ଷ ଜନତାଙ୍କର ସମୁଦ୍ର ମଧ୍ୟରେ ମହାପ୍ରଭୁଙ୍କର ରୂପ, ମହାପ୍ରଭୁ ବହୁତ ସୁନ୍ଦର ଦେଖାଯାଆନ୍ତି, ଆଉ ସେ ପ୍ରକୃତରେ ସେ ବର୍ଣ୍ଣନାର କଳ୍ପନାର ବାହାରେ, ମହାପ୍ରଭୁଙ୍କ କୃପାକୁ ଆପଣଙ୍କ ଜୀବନରେ କେମିତି ଅନୁଭବ କରନ୍ତି?
1: ନିଶ୍ଚୟ ପ୍ରଭୁଙ୍କର କୃପା ତ ନିଶ୍ଚୟ ଅଛି, ଦୁଃଖ ଦେଇଛନ୍ତି ପ୍ରଭୁ, ଦୁଃଖ ଦେଇଛନ୍ତି, କିନ୍ତୁ ସେ ଦୁଃଖକୁ ପାରି ହେବା ପାଇଁ ବା ଦୁଃଖକୁ ସାମ୍ନା କରିବା ଭଳି ସେଇଭଳି ଶକ୍ତି ବି ମତେ ଦେଇଛନ୍ତି ମହାପ୍ରଭୁ, ମତେ ସେମିତି କଷ୍ଟ କାମ ଦେଇଛନ୍ତି ଯୋଉଟାକି ମୁଁ କରିପାରିବି ବା ମୁଁ ସହିପାରିବି, ମୁଁ ତାକୁ ସାମ୍ନା କରିପାରିବି, ସେଇ ଶକ୍ତି ଦେଇଥାନ୍ତୁ, କଷ୍ଟ ପଛେ ଦିଅନ୍ତୁ, ବହୁତ ବର୍ଷ।

0: ହଉଛି ତଳେ ମୋର କଲେଜ ହଉଛି ସରିଥିଲା ସେଇ ସମୟରେ ପିଜି କରିବା ସମୟରେ ଥରେ ଯାଇଥିଲି ପୁରୀ ଆସିଥିଲୁ ଏଇ ସମର ଭ୍ୟାକେସନରେ ଆଉ ସେଦିନ କଣ ହେଲା କେଜାଣି କଣ ଗୋଟେ ପ୍ରୋବ୍ଲେମ ଥିଲା ଆମେ ଦର୍ଶନ କରିପାରୁନୁ ଭାରି ମନ ଦୁଃଖ ହେଲା ସେଠି ଆମେ ଏମିତି ବସିଛୁ କିଛି ସମୟ ପରେ ଜଣେ ପଣ୍ଡା ମହାଶୟ ଆମକୁ ଆସିକି ଡାକିଲେ କହିଲେ ହଉଛି ଆସ ଦର୍ଶନ କରିବ ଭିତରକୁ ନେଇଗଲେ ଏବଂ ପୁରା ଆମେ ଠାକୁରଙ୍କୁ ତାଙ୍କ ଚାରିପଟେ ବୁଲିକି ତାଙ୍କୁ ଧୋଇ ପାରିଲୁ ଦର୍ଶନ କରିପାରିଲୁ ଏତେ ଅସଭ୍ୟ ଅନୁଭବ ମୋତେ ପୁଲକ ଏବେ ବି ହଉଛି ମୁଁ ଅନୁଭବ କରିପାରେ ଶ୍ରୀଙ୍କ କୃପା
1: ବହୁତ ସୁନ୍ଦର ଅନୁଭୂତି ଆପଣ ବର୍ଣ୍ଣନା କଲେ ବାସ୍ତବରେ ପ୍ରଭୁଙ୍କର ମହିମା ଅପାର ଆଉ ତାଙ୍କ କୃପା ବି ଯିଏ ଅନୁଭବ ହିଁ ଅନୁଭବର କଥା ଜାଣେ ସେ ଅନୁଭବର ଠାକୁର ଆଉ ଆପଣଙ୍କ ପ୍ରତି ମହାପ୍ରଭୁଙ୍କ କୃପା ଏମିତି ଥାଉ କୁହନ୍ତୁ ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ପାଇଁ କୋଉ ଗୀତ ଶୁଣିବୁ
0: ଯେକୌଣସି ଗୋଟେ ଭଜନ ଶୁଣାଇ ଦିଅନ୍ତୁ
1: ଠିକ ଅଛି ଆମେ ଶୁଣୁଛୁ ଆପଣଙ୍କ ପାଇଁ ଏଇ ଗୀତଟିକୁ
0: ଜୟ ଜଗନ୍ନାଥ।

0: ହ୍ୟାଲୋ।
1: ହ୍ୟାଲୋ ସାର୍, ନମସ୍କାର।
0: ନମସ୍କାର, ଆପଣଙ୍କ ପରିଚୟ ଦିଅନ୍ତୁ।
1: ମୁଁ ଜୟପୁରରୁ ପଙ୍କଜ ମିଶ୍ର କହୁଥିଲି ସାର୍।
0: ପଙ୍କଜ ବାବୁ, ଆପଣଙ୍କୁ ସ୍ୱାଗତ କରୁଛୁ।
1: ଧନ୍ୟବାଦ ସାର୍।
0: କେମିତି ଅଛନ୍ତି, କ'ଣ କରୁଛନ୍ତି?
1: ଭଲ ଅଛି, ବର୍ତ୍ତମାନ ମୁଁ ଡ୍ୟୁଟି କରୁଛି, 3ଟାରୁ ଡ୍ୟୁଟି ପଳେଇ ଆସିଲିଣି।
0: ଆପଣ କେଉଁଠି କାର୍ଯ୍ୟ କରନ୍ତି?
1: ଏଇଟା ଗୋଟେ ପ୍ରାଇଭେଟ ସଂସ୍ଥା, ଇଣ୍ଡଷ୍ଟ୍ରି।
0: ଆଚ୍ଛା, କ'ଣ ସେଠି କାମ ହୁଏ?
1: ଏଠି ବିଭିନ୍ନ ପ୍ରକାର ସବୁ ଫେବ୍ରିକେସନ ୱାର୍କ ହୁଏ, ଯେମିତିକି ଟ୍ରାକ୍ଟର ଟ୍ରଲି, ଲଙ୍ଗଳ, କେଜୁଇଲ, ପାୱାର ଟିଲର ଟ୍ରଲି, ଏସବୁ ତିଆରି ହୁଏ ଆଉ ବିକ୍ରି କରାହୁଏ।
0: ଆଚ୍ଛା, ବହୁତ ବଢ଼ିଆ। ପଙ୍କଜ ବାବୁ, ଆପଣଙ୍କର ସେଇ ଯୋଉ ଜୟପୁର ଅଞ୍ଚଳରେ ଜଗନ୍ନାଥଙ୍କର ମନ୍ଦିର ଅଛି,
1: ଅଛି, ଜୟପୁର ଟାଉନରେ ଅଛି, ବର୍ତ୍ତମାନ ଜଗନ୍ନାଥଙ୍କର ଯାତ୍ରା ବି ଚାଲିଛି।
0: ମହାପ୍ରଭୁଙ୍କର ଯାତ୍ରା ଚାଲିଛି, ଆଉ ଆପଣ ମହାପ୍ରଭୁଙ୍କର ଯାତ୍ରାରେ ଯାଇଛନ୍ତି, ଦେଖିଛନ୍ତି, ରଥ ଟାଣିଛନ୍ତି?
1: ହଁ, ମୁଁ ତ ରଥ ଏ ବର୍ଷ ଟାଣି ପାରିଲିନି, ବେଶୀ ଗହଳି ଥିଲେ, ତେଣୁ ମୁଁ ଦେଖିଛି ଯାତ୍ରା, ମୁଁ ଯାଇଥିଲି। ଆମର ଏଠି ଗୋଟେ ଦିନ ପରେ ହୁଏ।
0: ମାନେ ଗୁଣ୍ଡିଚା ତିଥିର ପରଦିନ କାହିଁକି ହୁଏ?
1: ଦେଖନ୍ତୁ, ପୂର୍ବ କାଳରେ ଥରେ ଆମର ଯୋଉ ରାଜା ଥିଲେ, ଜୟପୁର ରାଜା, ସେ ଅସୁସ୍ଥ ହେଇ ପଡିଥିଲେ, ତେଣୁ ସେ ଛେଳା ପହଁରା କରିପାରିଲେ ନାହିଁ,
0: ଆଚ୍ଛା
1: ତେଣୁ ତା ଆର ଦିନ ଯାତ୍ରା ଅନୁଷ୍ଠିତ ହେଇଥିଲା। ସେଇ ସମୟରୁ ଏଇଟା ଏମିତି ଚାଲିଛି।
0: ଆଚ୍ଛା, ଗୋଟେ ନୂଆ ପରମ୍ପରା ବିଷୟରେ ଆମେ ଜାଣିଲୁ। ସବୁ ଜାଗାରେ ଆମର ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଯୋଉଟା ରହିଛି ଜଗନ୍ନାଥ ସଂସ୍କୃତିର ପରମ୍ପରା, ଅନୁଷ୍ଠିତ ହୁଏ ମହାପ୍ରଭୁଙ୍କର ରଥଯାତ୍ରା, କିନ୍ତୁ ଆପଣଙ୍କର ଗୋଟିଏ ଦିନ ପର ହୁଏ। ଆମର କାର୍ଯ୍ୟକ୍ରମରେ ସମସ୍ତେ ଜାଣିପାରିଥିବେ, ନିଶ୍ଚିତ ଭାବରେ ସେଠାକାର ଯେଉଁ ପରିସ୍ଥିତି ଅନୁସାରେ ଏ କାର୍ଯ୍ୟକ୍ରମଟି ହେଉଛି ଗୋଟିଏ ଦିନ ପରେ। ଯେଉଁ ବାହୁଡ଼ା ଯାତ୍ରା କ'ଣ ସେଇ ତିଥିରେ ହୁଏ, ଦଶମୀରେ, ନା ଗୋଟିଏ ଦିନ ପରେ ହୁଏ?
1: ଦଶମୀ ତିଥିରେ ହୁଏ, ସେଟା ସମାନ ହୁଏ, କିନ୍ତୁ ଗୁଣ୍ଡିଚା ଯାତ୍ରାଟା ଏଇଟା ଗୋଟେ ଦିନ ପରେ ହୁଏ।
0: ଆଚ୍ଛା, ଆଉ ଆପଣଙ୍କର ସେଠି ମହାପ୍ରଭୁଙ୍କର ସୁନାବେଶ ହୁଏ?
1: ସୁନାବେଶ ହୁଏ ସାର୍, ରଥ ଉପରେ ସୁନାବେଶ କଲା ପରେ ପ୍ରଭୁଙ୍କୁ ନିଆଯାଏ ମନ୍ଦିର ଭିତରକୁ।
0: ଆଉ ଅଧରପଣା?
1: ଅଧରପଣା ବି ହୁଏ ରଥ ଉପରେ।
0: ଆଚ୍ଛା, ଯାହା ହଉ, ସବୁ ନୀତି ତାହେଲେ ସେଠି ଅନୁଷ୍ଠିତ ହୁଏ।
1: ହଁ, ସବୁ ନୀତି ଅନୁଷ୍ଠିତ ହୁଏ।
0: ଆପଣଙ୍କ କଥାରୁ ବହୁତ କିଛି ଜାଣିବାକୁ ମିଳିଲା ଯେ ଜୟପୁରର ଆମର ମହାପ୍ରଭୁଙ୍କର ରଥଯାତ୍ରା କେମିତି ହୁଏ।
1: ଆଜ୍ଞା,
0: ଠିକ ଅଛି, ଆପଣଙ୍କର ଯେଉଁ ଯାତ୍ରାର ମଜା ନିଅନ୍ତୁ, ତାପରେ ମହାପ୍ରଭୁ ପୁଣି ମନ୍ଦିରକୁ ଫେରିବେ, ଫେରିଲେ ପୁଣି ମନ୍ଦିରରେ ଦର୍ଶନ କରନ୍ତୁ, ଆଉ କୁହନ୍ତୁ ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ପାଇଁ କେଉଁ ଗୀତ ଶୁଣିବୁ?
1: ଭକ୍ତି ଗୀତ ଗୋଟେ ଦେଇଦେବେ, ନନ୍ଦୀ ଘୋଷ ତୋର ଅଟକି ଗଲା।
0: ଠିକ ଅଛି, ଆମେ ଶୁଣୁଛୁ ଆପଣଙ୍କ ପାଇଁ ଏଇ ଗୀତଟିକୁ। ରହିଲୁ, ଅନେକ ଧନ୍ୟବାଦ।
1: ଧନ୍ୟବାଦ ସାର୍, ନମସ୍କାର ସାର୍।

0: କବିତାଟା ମୋ ବାପା ଲେଖିଛନ୍ତି।
1: ବହୁତ ସୁନ୍ଦର ଲେଖିଛନ୍ତି ଆପଣ ମଧ୍ୟ, ବହୁତ ସୁନ୍ଦର ଭାବରେ ଗାଇଲେ। ଆଉ
0: ପିଲାଦିନରୁ ଦାଦା ମୁଁ ଗୀତ ଗାଇବା ଅଭ୍ୟାସ କରିଛି, ଯେତେବେଳେ ଛୋଟ ଥିଲି ସେତେବେଳେ ମୁଁ ଗୀତ ଗାଇଛି।
1: ଆଚ୍ଛା, ବହୁତ ବଢିଆ। ଆଉ କୁହନ୍ତୁ ଭଉଣୀ, ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ପାଇଁ କୋଉ ଗୀତ ଶୁଣେଇବୁ?
0: ଜଗନ୍ନାଥଙ୍କର ବଡ ଦାଣ୍ଡରେ ଠିଆ ହେଲା ପରି ଲାଗୁଛି, ସେଥିପାଇଁ ଗୋଟେ ଭଜନ ମୋତେ ଶୁଣେଇ ଦେବେ।
1: ଠିକ ଅଛି ଭଉଣୀ, ଆମେ ଶୁଣୁଛୁ ଆପଣଙ୍କ ପାଇଁ ଏ ଗୀତଟିକୁ। ରହିଲୁ, ଅନେକ ଧନ୍ୟବାଦ।
0: ହଁ ଦାଦା, ନମସ୍ତେ।

0: ହ୍ୟାଲୋ
1: ହ୍ୟାଲୋ,
0: ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ, ଆପଣଙ୍କ ପରିଚୟ ଦିଅନ୍ତୁ।
1: ବଲାଙ୍ଗୀର ଜଗନ୍ନାଥପଡ଼ାରୁ ଏଲ କୃଷ୍ଣରଥ।
0: ଆପଣଙ୍କୁ ସ୍ୱାଗତ କରୁଛୁ। ଆପଣଙ୍କର ଗୋଟେ ଟେଲର ଦୋକାନ ଅଛି,
1: ହଁ ମୋ ଟେଲର ଦୋକାନ ଅଛି।
0: ଦୋକାନ କେମିତି ଚାଲିଛି ଏବେ?
1: ଠିକ ଅଛି ସାର୍।
0: ବ୍ୟବସାୟ ଠିକ ଚାଲିଛି?
1: ହଁ
0: ଆପଣଙ୍କର ଯେଉଁ ବଲାଙ୍ଗୀର ଅଞ୍ଚଳରେ
1: ହଁ
0: କୌଣସି ଜଗନ୍ନାଥ ମନ୍ଦିର ରହିଛି?
1: ହଁ ଜଗନ୍ନାଥ ମନ୍ଦିର ଆମ ଛକରେ ଅଛି, ପୁରାତନ ମନ୍ଦିର।
0: ତାହେଲେ ସେଠାରେ ନିଶ୍ଚିତ ଭାବରେ ରଥଯାତ୍ରା ହେଉଥିବ?
1: ହଁ, ସେଥିରୁ ରଥଯାତ୍ରା ହୁଏ ଆଉ ସେଟା ମାଉସୀ ମନ୍ଦିର ତକ ଯାଏ, ଆର ବାହୁଡ଼ାରେ ଫିର ରଥ ଜଗନ୍ନାଥ ମନ୍ଦିରକୁ ଆସନ୍ତି ଭଗବାନ।
0: ଆଚ୍ଛା, ରଥଯାତ୍ରା ଏବେ ତ ସେଠି ଚାଲିଥିବ ନିଶ୍ଚିତ ଭାବରେ।
1: ହଁ ଚାଲିଛି।
0: ଆପଣ ସେ ଦେଖିବାକୁ ଯାଆନ୍ତି, ରଥ ଟାଣନ୍ତି?
1: ହଁ ଯାଆନ୍ତି, ଦର୍ଶନ କରିବା ପାଇଁ ଯାଆନ୍ତି। ବାକି ଭିଡ଼ ଭାଡ଼ରେ ମୁଁ ଯାଏନି, ବାକି ଯେତେବେଳେ ଭଗବାନଙ୍କୁ ନେଇ ଯାଆନ୍ତି ସେତେବେଳେ ଟିକେ ଯାଏ।
0: ଯାହା ହଉ, ସେଠି ମଧ୍ୟ ପରମ୍ପରା ଚାଲିଛି। ଆଉ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କର ବର୍ତ୍ତମାନ ଘୋଷଯାତ୍ରା ଚାଲିଛି, ବାହୁଡ଼ାରେ ମହାପ୍ରଭୁ ଫେରିବା ପରେ ସୁନାବେଶ, ତାପରେ ଅଧରପଣା ହଉଛି। ଆପଣ କେବେ ଶ୍ରୀକ୍ଷେତ୍ର ଆସିଛନ୍ତି?
1: ମୁଁ ଆସିଛି ଦର୍ଶନ କରିବା ପାଇଁ।
0: ଆପଣଙ୍କର ଯୋଉ ଶ୍ରୀକ୍ଷେତ୍ରକୁ ଆସିଛନ୍ତି, ରଥଯାତ୍ରା ବେଳେ ମହାପ୍ରଭୁଙ୍କ ରଥ ଉପରେ ଦେଖିଛନ୍ତି?
1: ନାଇଁ ନା, ମୁଁ ଦେଖିନି।
0: ଦେଖିନାହାନ୍ତି? ଆମର ଦୂରଦର୍ଶନ ମାଧ୍ୟମରେ ଦେଖିଥିବେ?
1: ହଁ, ଦୂରଦର୍ଶନ ତ ଦେଖୁଛି, ରେଡିଓରେ ବି ଶୁଣୁଛି।
0: କଣ ଅନୁଭବ କରନ୍ତି ଯେତେବେଳେ ମହାପ୍ରଭୁଙ୍କର ଚତୁର୍ଦ୍ଧାମୂର୍ତ୍ତିଙ୍କର ମୁଖମଣ୍ଡଳକୁ?
1: ଯେତେ ବି ଜଗନ୍ନାଥ ବାବଦରେ ଯେତିକି ବି ମୁଁ ଶୁଣିଛି ଜାଣିଛି, କିନ୍ତୁ ସେଟା ହଉଛି

0: ବହୁତ ଧାର୍ମିକ ପୁରାତନର ଗୋଟେ ଧାର୍ମିକ ଆମର ପରମ୍ପରାଟେ ଯୋଉ ଅଛି ସେଟା ନିଦର୍ଶନ ଅଛି ତାର ମାନେ ଗୋଟେ ବିଶ୍ୱାସର ଆମର ଭାରତୀୟ ପରମ୍ପରାର ଗୋଟେ ବିଶ୍ୱାସ ଜିନିଷ ସେଥିରେ ଅଛି ବନ୍ଧା ହେଇଛି।
1: ଠିକ କଥା। ଆପଣଙ୍କ ଜୀବନରେ ଆପଣ କେବେ ଏମିତି ଅନୁଭବ କରିଛନ୍ତି ଆପଣ ମହାପ୍ରଭୁଙ୍କୁ ଚିନ୍ତା କରି ଆପଣଙ୍କର ସବୁ ସମସ୍ୟାର ସମାଧାନ ହେଇଯାଇଛି?
0: ହଁ, ଯେତେବେଳେ ମୁଁ ମେଡିକାଲ କାମରେ ଯାଏ ଭଗବାନ କେମିତି ମୋତେ ଏଇଟା ଭଲ ହୁଏ ସେଇଟା ଜିନିଷଟା, ସେଥିର ଲାଗି ମୋର କ୍ୟାନ୍ସର ପେସେଣ୍ଟଟା ବି ଯେଉଁ ଥିଲା ସେଇଟା ଟ୍ରିଟମେଣ୍ଟ ହେଇକରି ବର୍ତ୍ତମାନ ତକ ସେ ଭଲ ଅଛି ସାର।
1: ଯାଉ, ମହାପ୍ରଭୁଙ୍କ କରୁଣା ଆପଣଙ୍କ ପ୍ରତି।
0: ସବୁ ଭଗବାନକେ ଆମେ ସବୁବେଳେ ଧ୍ୟାନ କରିବାର କଥା, ଧର୍ମରେ ଚଲବାର କଥା, କର୍ମ କରିବାର କଥା।
1: ନିଶ୍ଚିତ ଭାବରେ କର୍ମ ପ୍ରଥମେ କରିବା, ଆମେ ଭଗବାନଙ୍କୁ ଚିନ୍ତା କରିବା, ଆଉ ଭଗବାନଙ୍କର କରୁଣା ପାଇଲେ ଆମେ ଜୀବନରେ ବହୁତ ଆଗକୁ ଯାଇପାରିବା, ନା କ'ଣ କହୁଛନ୍ତି?
0: ଭଗବାନ ହିଁ ସବୁ କିଛି।
1: ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ପାଇଁ କୋଉ ଗୀତ ଶୁଣିବୁ କୁହନ୍ତୁ।
0: ଠିକ ଅଛି, ଆପଣଙ୍କର ପସନ୍ଦର ଗୋଟେ ଭକ୍ତି ଗୀତଟେ ଦେବେ।
1: ଠିକ ଅଛି, ଆମେ ଶୁଣୁଛୁ ଆପଣଙ୍କ ପାଇଁ ଏ ଗୀତଟିକୁ। ରହିଲୁ, ଅନେକ ଧନ୍ୟବାଦ।

କଣ ଶ୍ରୋତା ବନ୍ଧୁ, ଆପଣମାନେ ହଜିଯାଇଥିଲେ ନା ଗୀତରେ ଗୀତରେ ଆଉ ମନର କଥା ମଧ୍ୟରେ? ଆମେ ଯଦି ଆପଣାର ମଣିଷର ହୃଦୟର କଥାକୁ ବୁଝିପାରିବା, ଜୀବନ ହେବ ମଧୁମୟ। ପୁଣି ଥରେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆଜି ପାଇଁ ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ପରିସରରୁ ଆପଣମାନଙ୍କଠାରୁ ବିଦାୟ ନେଇ ରହୁଛି ମୁଁ ପ୍ରକାଶ ରଥ। ନମସ୍କାର।

0: ଶୁଣିଲେ ଦିଲୀପ କୁମାର ନାୟକଙ୍କ ପ୍ରଯୋଜନାରେ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ, ଉପସ୍ଥାପନା କରିଥିଲେ ପ୍ରକାଶ କୁମାର ରଥ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
0: ଆକାଶବାଣୀ ପୁରୀ, ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 MHz ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ପୂର୍ବାହ୍ନ 10:00। ଆରମ୍ଭ କରୁଛୁ କିଛି ତଥ୍ୟ, ସୂଚନା ଏବଂ ସଙ୍ଗୀତର ମୂର୍ଚ୍ଛନାକୁ।

0: ଆକାଶବାଣୀ ପୁରୀର ବିଶେଷ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି ଉପସ୍ଥାପନାରେ ମୁଁ ଦେବସ୍ମିତା। ପ୍ରଥମେ ଆସନ୍ତୁ ଶୁଣିବା କ୍ରିଷ୍ଣା ଏବଂ ଇରା ମହାନ୍ତିଙ୍କ କଠାରେ ବାଜି କଥା ଚିତ୍ର ଗୀତଟିକୁ ରଚନା କରିଛନ୍ତି ନିମାଇ ମହାନ୍ତି, ସଙ୍ଗୀତ ମଳୟ ମିଶ୍ର।
1: One, two, three, four.

ଶ୍ରୋତାବନ୍ଧୁ, ଆମେ କଥା ହେଉଥିଲେ ବିଶ୍ୱ ମସ୍ତିଷ୍କ ଦିବସ ସମ୍ପର୍କରେ। ଏହି ଦିବସର ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମସ୍ତିଷ୍କର ସ୍ୱାସ୍ଥ୍ୟ ପ୍ରତି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା, ସ୍ନାୟୁଜନିତ ରୋଗ ସମ୍ପର୍କରେ ସଠିକ୍ ସୂଚନା ପହଞ୍ଚାଇବା ଏବଂ ସମୟୋପଯୋଗୀ ଚିକିତ୍ସା ପାଇଁ ଲୋକଙ୍କୁ ପ୍ରେରିତ କରିବା। ଆଜିର ବ୍ୟସ୍ତ ଜୀବନଶୈଳୀ, ଅତ୍ୟଧିକ ମାନସିକ ଚାପ, ଅନିୟମିତ ନିଦ୍ରା, ଅସନ୍ତୁଳିତ ଖାଦ୍ୟାଭ୍ୟାସ ଏବଂ ଶାରୀରିକ ପରିଶ୍ରମର ଅଭାବ ମସ୍ତିଷ୍କର ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଉଛି। ଫଳସ୍ୱରୂପ ପକ୍ଷାଘାତ, ଆଲଜାଇମର୍ସ, ପାର୍କିନସନ୍ସ, ମୃଗୀ, ମୁଣ୍ଡବିନ୍ଧା ଓ ଅନ୍ୟାନ୍ୟ ସ୍ନାୟୁଜନିତ ସମସ୍ୟା ଦେଖାଦେଉଛି। ତେଣୁ ନିୟମିତ ବ୍ୟାୟାମ, ସନ୍ତୁଳିତ ଖାଦ୍ୟ, ପର୍ଯ୍ୟାପ୍ତ ନିଦ୍ରା, ମାନସିକ ଚାପରୁ ଦୂରେଇ ରହିବା ଏବଂ ସକାରାତ୍ମକ ଚିନ୍ତାଧାରା ଅବଲମ୍ବନ କରିବା ଅତ୍ୟନ୍ତ

ଆବଶ୍ୟକ। ଶ୍ରୋତାବନ୍ଧୁ ଆସନ୍ତୁ ପରବର୍ତ୍ତୀ ଗୀତଟିକୁ ଶୁଣିବା ଅନୁରାଧା ପୌଡ଼ୱାଲଙ୍କ କଣ୍ଠରେ। ଗୀତଟିକୁ ରଚନା କରିଛନ୍ତି ନିଜାମ ଏବଂ ସଙ୍ଗୀତରେ ସଜେଇଛନ୍ତି ମନ୍ମଥ ମିଶ୍ର। ଗୀତଟିକୁ ଗାଇଛନ୍ତି, କ୍ଷମା କରିବେ, ଗୀତଟି ନେଇଛୁ ଧର୍ମ ସହିଲେ ହେଲା କଥାଚିତ୍ରରୁ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଶ୍ରୋତାବନ୍ଧୁ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ପୁରୀର ବିଶେଷ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। ଆପଣ ଏଥିରେ ଶୁଣିଛନ୍ତି କିଛି ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତ। ତେବେ ଆମେ କଥା ହେଉଥିଲେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ସମ୍ପର୍କରେ। ମସ୍ତିଷ୍କକୁ ସକ୍ରିୟ ରଖିବା ପାଇଁ ପଢ଼ିବା, ନୂଆ କିଛି ଶିଖିବା, ସଙ୍ଗୀତ ଶୁଣିବା, ଯୋଗ ଓ ଧ୍ୟାନ କରିବା ମଧ୍ୟ ଲାଭଦାୟକ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି। ତେବେ ବିଶ୍ୱ ମସ୍ତିଷ୍କ ଦିବସ ଅବସରରେ ଆସନ୍ତୁ ଆମେ ସମସ୍ତେ ନିଜ ମସ୍ତିଷ୍କର ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା, ସୁସ୍ଥ ଜୀବନଶୈଳୀ ଆପଣେଇବା ଏବଂ ଏକ ସୁସ୍ଥ, ସକ୍ରିୟ ଓ ସୁନ୍ଦର ଜୀବନ ଗଢ଼ି ତୋଳିବା। ଶ୍ରୋତାବନ୍ଧୁ ପରବର୍ତ୍ତୀ ଗୀତଟିକୁ ଆସନ୍ତୁ। ଲକି ଫିଲ୍ମର ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅନୁରାଧା ପୋଡ଼ୱାଲ। ଗୀତଟିକୁ ରଚନା କରିଛନ୍ତି ସମୀର ଏବଂ ସଙ୍ଗୀତ ଅଦନାନ ସମୀ।

ଶ୍ରୋତବନ୍ଧୁ, ଆଜି ହେଉଛି ତିରଙ୍ଗା ଦିବସ। 1947 ମସିହାରେ ଜୁଲାଇ 22 ତାରିଖରେ ଭାରତର ସମ୍ବିଧାନ ସଭା ସ୍ୱାଧୀନ ଭାରତର ଜାତୀୟ ପତାକା ଭାବେ ବର୍ତ୍ତମାନର ତିରଙ୍ଗାକୁ ଅନୁମୋଦନ କରିଥିଲା। ଏହି ଐତିହାସିକ ଘଟଣାକୁ ସ୍ମରଣ କରି ପ୍ରତିବର୍ଷ ଜୁଲାଇ 22 ତାରିଖକୁ ତିରଙ୍ଗା ଦିବସ ବା ନ୍ୟାସନାଲ୍ ଫ୍ଲାଗ୍ ଆଡପ୍ସନ୍ ଡେ ଭାବେ ସ୍ମରଣ କରାଯାଇଥାଏ। ଭାରତର ଜାତୀୟ ପତାକା ତିରଙ୍ଗାକୁ ସମ୍ମାନ ଜଣାଇବା ଏବଂ ଏହା ପ୍ରତି ପ୍ରତ୍ୟେକ ନାଗରିକଙ୍କ ମନରେ ଦେଶପ୍ରେମ ଓ ଜାତୀୟ ଏକତାର ଭାବନାକୁ ଆହୁରି ସୁଦୃଢ଼ କରିବା ଏହି ଦିବସର ପାଳନର ମୂଳ ଉଦ୍ଦେଶ୍ୟ। ଶ୍ରୋତବନ୍ଧୁ, ଆସନ୍ତୁ ପରବର୍ତ୍ତୀ ଗୀତଟିକୁ ଶୁଣିବା। ଶ୍ରେୟା ଘୋଷାଲଙ୍କ କଣ୍ଠରେ ଗୀତଟିକୁ ନେଇଛୁ କ୍ରିଷ୍ଣା କଟେଶ କଥାଚିତ୍ରରୁ। ଗୀତ ରଚନା କରିଛନ୍ତି ନୀଲେଶ ମିଶ୍ର ଏବଂ ସଙ୍ଗୀତ ସଂଯୋଜନା କରିଛନ୍ତି ଅନ୍ନୁ ମଲ୍ଲିକ।

ଆମର ତ୍ରିରଙ୍ଗା କେବଳ ଏକ ପତାକା ନୁହେଁ ପତାକା ନୁହେଁ, ଏହା ଦେଶର ଗୌରବ, ସ୍ୱାଭିମାନ, ସ୍ୱାଧୀନତା ଓ ଐକ୍ୟର ପ୍ରତୀକ। ଏଥିରେ ଥିବା ଗେରୁଆ ରଙ୍ଗ ସାହସ, ତ୍ୟାଗ ଓ ଆତ୍ମବଳିଦାନର ପ୍ରତୀକ। ଧଳା ରଙ୍ଗ ସତ୍ୟ, ଶାନ୍ତି ଓ ପବିତ୍ରତାର ବାର୍ତ୍ତା ଦିଏ। ସବୁଜ ରଙ୍ଗ ସମୃଦ୍ଧି, ପ୍ରଗତି ଓ ପ୍ରକୃତି ସହିତ ସମନ୍ୱୟର ପ୍ରତୀକ। ଏହାର ମଧ୍ୟଭାଗରେ ଥିବା ଗାଢ଼ ନୀଳ ରଙ୍ଗର ଅଶୋକ ଚକ୍ର 24 କିରଣ ନିରନ୍ତର ଗତି, ନ୍ୟାୟ, ଧର୍ମ ଓ କର୍ତ୍ତବ୍ୟ ନିଷ୍ଠାର ବାର୍ତ୍ତା ବହନ କରେ। ସ୍ୱାଧୀନତା ସଂଗ୍ରାମରେ ଅସଂଖ୍ୟ ବୀର ସନ୍ତାନଙ୍କ ତ୍ୟାଗ ଓ ବଳିଦାନର ସାକ୍ଷୀ ଏହି ତ୍ରିରଙ୍ଗା। ଆଜି ବିଶ୍ୱ ଦରବାରରେ ଭାରତର ଗରିମାକୁ ଉଚ୍ଚରେ ଉଡ଼ାଇ ରଖିଛି। ଏହି ତ୍ରିରଙ୍ଗା ଦିବସରେ ଆସନ୍ତୁ ଆମେ ସମସ୍ତେ ଜାତୀୟ ପତାକାର ମର୍ଯ୍ୟାଦା ରକ୍ଷା କରିବା, ଦେଶର ଏକତା ଓ ଅଖଣ୍ଡତା ପାଇଁ ସଦା କାର୍ଯ୍ୟ କରିବା ଏବଂ ଜଣେ ଦାୟିତ୍ୱବାନ ଭାରତୀୟ ନାଗରିକ ଭାବେ ନିଜର କର୍ତ୍ତବ୍ୟ ପାଳନ କରିବା। ଶ୍ରୋତବନ୍ଧୁ, ତେବେ ପରବର୍ତ୍ତୀ ଗୀତଟିକୁ ଆସନ୍ତୁ ଶୁଣିବା। ନାସିର ଫରାନ୍ସଙ୍କ ରଚନାରେ କାଇଟ୍ସ କଥାଚିତ୍ରରୁ ଗୀତଟିକୁ ଗାଇଛନ୍ତି କେକେ ଏବଂ ସଙ୍ଗୀତ ସଂଯୋଜନା କରିଛନ୍ତି ରାଜେଶ ରୋଶନ।

ଆପଣମାନେ ଶୁଣୁଥିଲେ ତୁମ୍ବିନ କଥାଚିତ୍ର ଗୀତଟିକୁ ଜଗଜିତ୍ ସିଂଙ୍କ କଣ୍ଠରେ। ଗୀତ ରଚନା କରିଥିଲେ ଫେଜ୍ ଅନବର ଏବଂ ସଙ୍ଗୀତରେ ସଜେଇଥିଲେ ନିଖିଲ ବିନୟ।

ଶ୍ରୋତ ବନ୍ଧୁ ଆପଣମାନେ ଶୁଣିଥିଲେ କୁମାର ସାନୁ ଏବଂ ଅଲକା ଏକ୍ନିଙ୍କ ଯୁଗଳକଣ୍ଠରେ ସେପ୍ ତୁମ୍ କଥାଚିତ୍ର ଗୀତଟିକୁ। ସଙ୍ଗୀତରେ ସଜେଇଥିଲେ ନାଦିମ ଶ୍ରବଣ। ଏହି ଗୀତ ସହିତ ଶେଷ କରୁଛୁ ଆଜିର ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ।

0: ആകാശവാണി. ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ. ମୁଖ୍ୟ ସମ୍ବାଦ, ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ. ଫିଲିପାଇନ୍ସର ମାନିଲାଠାରେ କ୍ୱାଡ୍ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗଦେଲେ ଡକ୍ଟର ଏସ୍ ଜୟଶଙ୍କର. ଦେଶରେ ଏବେ 162 ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରୁଛି, ଲୋକସଭାରେ ରେଳମନ୍ତ୍ରୀଙ୍କ ସୂଚନା. ଇରାନ ଉପରେ କ୍ରମାଗତ 11 ଦିନରେ ପହଞ୍ଚିଲା ଆମେରିକାର ଆକ୍ରମଣ ଏବଂ ଏଫ୍ଆଇଏଚ୍ ୟୁଥ୍ ହକି 5S ଏସିଆନ୍ ଚାମ୍ପିଅନ୍ସିପ୍ ପ୍ରତିଯୋଗିତାରେ ଭାରତର ପୁରୁଷ ଓ ମହିଳା ସବ୍ ଜୁନିୟର ଦଳର ଉନ୍ନତ ପ୍ରଦର୍ଶନ. ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଏବଂ ଅନ୍ୟାନ୍ୟ କେତେକ ପ୍ରସଙ୍ଗ ନେଇ ବିରୋଧୀଙ୍କ ପ୍ରତିବାଦ ଯୋଗୁଁ ସଂସଦର ଉଭୟ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି. ଲୋକସଭାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧୀ ସଦସ୍ୟମାନେ ପ୍ରତିବାଦ କରିବାରୁ ଗୃହ ପରିଚାଳନା ବାଧାପ୍ରାପ୍ତ ହୋଇଥିଲା. ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହକୁ ପ୍ରଥମେ 12 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା. 12 ଗୃହ କାର୍ଯ୍ୟ ପୁନଃ ଆରମ୍ଭ ହେବା ପରେ ସ୍ଥିତିରେ କୌଣସି ପରିବର୍ତ୍ତନ ଘଟିନଥିଲା. ବାଚସ୍ପତି ଓମ୍ ବିର୍ଲା ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଥିଲେ. ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି, ସରକାର ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଲୋଚନା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି, ତେବେ ଗୃହରେ ଆଲୋଚନା ପାଇଁ ରହିଥିବା ବିଧି ଅନୁସାରେ ଏହାକୁ ଗ୍ରହଣ କରାଯିବା ଉଚିତ. ଆଲୋଚନାର ଅବଧି ଏବଂ ସମୟସୀମା ନେଇ ସବୁ ଦଳର ନେତାଙ୍କଠାରୁ ଶ୍ରୀ ରିଜିଜୁ ପରାମର୍ଶ ଆହ୍ୱାନ କରିଥିଲେ. ଦେଶର ଯୁବବର୍ଗଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସବୁ ଅଂଶୀଦାରଙ୍କ ସହ ଅର୍ଥପୂର୍ଣ୍ଣ ତଥା ଗଠନମୂଳକ ଆଲୋଚନା କରିବାକୁ ସରକାର ଆଗ୍ରହୀ ବୋଲି ଶ୍ରୀ ରିଜିଜୁ କହିଛନ୍ତି.
1: ସରକାର ନିଟ୍ ପେପର ଲିକ୍ କା ଚର୍ଚ୍ଚା କେ ଲିଏ ପୂରି ତରହ ସେ ତୟାର ହେ ଔର ହମନେ ପହଲେ ଦିନ ସେ କହା ହେ ଜବ ଚର୍ଚ୍ଚା ହୋତି ହେ ତୋ କିସି ନିୟମ କେ ତହତ ହୋନା ପଡତା ହେ ଔର ଇସକା ବ୍ୟବସ୍ଥା ବନାନା ପଡତା ହେ। ମେ ଅନୁରୋଧ କରତା ହୁଁ କି ଚର୍ଚ୍ଚା କବ ହୋନା ହେ, କିତନା ଲମ୍ବା ଚର୍ଚ୍ଚା ହୋନା ହେ ଔର କିସ ନିୟମ କେ ତହତ ହୋନା ହେ। ମାନ୍ୟ ସ୍ପିକର ମହୋଦୟ, ସାରେ ପାର୍ଟି କେ ଫ୍ଲୋର ଲିଡର ସେ ବାତଚିତ କରକେ ଇସକା ନିର୍ଣ୍ଣୟ କିଆ ଯାଏ।
0: କଂଗ୍ରେସର କେସି ବେଣୁଗୋପାଳ ଏବଂ ସମାଜବାଦୀ ପାର୍ଟିର ସଦସ୍ୟ ଅଖିଳେଶ ଯାଦବ ଗୃହରେ ଆନ୍ଦୋଳନ ପ୍ରସଙ୍ଗ ଉତ୍ଥାପନ କରିଥିଲେ। ବାଚସ୍ପତି ଶ୍ରୀ ବିର୍ଲା କହିଥିଲେ, ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ଓ ଏଥିପାଇଁ ସମସ୍ତେ ଏକମତ ହେବା ଉଚିତ, ତଥାପି ବିରୋଧୀ ସଦସ୍ୟଙ୍କ ପକ୍ଷରୁ ଗୃହରେ ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ଶ୍ରୀ ବିର୍ଲା ଅପରାହ୍ନ 2 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଥିଲା। ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀଙ୍କ ହଟ୍ଟଗୋଳ ଲାଗି ରହିବାରୁ ଉପାଧ୍ୟକ୍ଷ ହରିବଂଶ ଗୃହକୁ ପ୍ରଥମେ 12 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ତେବେ ପ୍ରଶ୍ନକାଳ ସଂସଦୀୟ କାର୍ଯ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବାରୁ ଏଥିରେ ସହଯୋଗ କରିବାକୁ ସେ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଥିଲେ। ତେବେ ବାରମ୍ବାର ଅନୁରୋଧ ସତ୍ତ୍ୱେ ପରିସ୍ଥିତିରେ କୌଣସି ପରିବର୍ତ୍ତନ ନ ହେବାରୁ ଗୃହକୁ ପ୍ରଥମ ପର୍ଯ୍ୟାୟରେ 12 ଏବଂ ପରେ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ଫିଲିପାଇନ୍ସର ମାନିଲାଠାରେ ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର ପ୍ରତିପକ୍ଷଙ୍କ ସହ କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଯୋଗ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି, ସେମାନେ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସମୀକ୍ଷା କରିବା ସହ ସାମ୍ପ୍ରତିକ ବିକାଶ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ଏହି ବୈଠକରେ ଡକ୍ଟର ଜୟଶଙ୍କର ଆମେରିକାର ବିଦେଶ ସଚିବ ମାର୍କୋ ରୁବିଓଙ୍କୁ ଭେଟିଛନ୍ତି। ସେ କହିଛନ୍ତି, ଏହି ବୈଠକ ଭାରତ ଆମେରିକା ବ୍ୟାପକ ବିଶ୍ୱସ୍ତରୀୟ ରଣନୈତିକ ସହଭାଗିତା ପାଇଁ ପ୍ରାଥମିକତା ଥିବା କ୍ଷେତ୍ରଗୁଡ଼ିକ ଉପରେ କେନ୍ଦ୍ରୀଭୂତ ଥିଲା, ଯେଉଁଥିରେ ବାଣିଜ୍ୟ, ଶୁଳ୍କ, ଶକ୍ତି, ପ୍ରତିରକ୍ଷା, ନିରାପତ୍ତା, ଗୁରୁତ୍ୱପୂର୍ଣ୍ଣ ଖଣିଜ ଏବଂ କୃତ୍ରିମ ବୁଦ୍ଧିମତା ଅନ୍ତର୍ଭୁକ୍ତ। ପାରସ୍ପରିକ ସ୍ୱାର୍ଥ ଥିବା ଆଞ୍ଚଳିକ, ବୈଷୟିକ ଓ ବହୁପାକ୍ଷିକ ପ୍ରସଙ୍ଗରେ ଉଭୟ ନେତା ମତ ବିନିମୟ କରିଛନ୍ତି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଗୃହ କାର୍ଯ୍ୟ ବାଧାପ୍ରାପ୍ତ, ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା ପାଇଁ ସରକାର ପ୍ରସ୍ତୁତ କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଶ୍ରଦ୍ଧାଳୁଙ୍କୁ ପ୍ରଶାସନ ଓ ପୋଲିସର ମାର୍ଗଦର୍ଶିକା ଅନୁସରଣ ପାଇଁ କଲେ ନିବେଦନ। ଦେଶବ୍ୟାପୀ ଆଜି ପାଳନ କରାଯାଉଛି ଜାତୀୟ ପତାକା ଅଙ୍ଗୀକାର ଦିବସ ଏବଂ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ, ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଏବଂ ଅନ୍ୟାନ୍ୟ କେତେକ ପ୍ରସଙ୍ଗ ନେଇ ବିରୋଧୀଙ୍କ ପ୍ରତିବାଦ ଯୋଗୁଁ ଲୋକସଭା ଗୃହକାର୍ଯ୍ୟକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଲୋକସଭାରେ ଆଜି ପୂର୍ବାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟ ପ୍ରତିବାଦ କରିବାରୁ ଗୃହ ପରିଚାଳନା ବାଧାପ୍ରାପ୍ତ ହୋଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହକୁ ପ୍ରଥମେ ମଧ୍ୟାହ୍ନ 12 ଓ ପରେ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ବାଚସ୍ପତି ଓମ୍ ବିର୍ଲା ଗୃହକାର୍ଯ୍ୟରେ ସହଯୋଗ କରିବାକୁ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଧାର ଆସିନଥିବାରୁ ଲୋକସଭା ଗୃହକାର୍ଯ୍ୟକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ସରକାର ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଲୋଚନା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ତେବେ ଗୃହରେ ଆଲୋଚନା ପାଇଁ ରହିଥିବା ବିଧି ଅନୁସାରେ ଏହାକୁ ଗ୍ରହଣ କରାଯିବା ଉଚିତ। ଆଲୋଚନାର ଅବଧି ଏବଂ ସମୟସୀମା ନେଇ ସବୁ ଦଳର ନେତାଙ୍କଠାରୁ ଶ୍ରୀ ରିଜିଜୁ ପରାମର୍ଶ ଆହ୍ୱାନ କରିଥିଲେ। ଦେଶର ଯୁବବର୍ଗଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସବୁ ଅଂଶୀଦାରଙ୍କ ସହ ଅର୍ଥପୂର୍ଣ୍ଣ ତଥା ଗଠନମୂଳକ ଆଲୋଚନା କରିବାକୁ ସରକାର ଆଗ୍ରହୀ ବୋଲି ଶ୍ରୀ ରିଜିଜୁ କହିଛନ୍ତି।

ଓ ସମାଜସେବା କ୍ଷେତ୍ରରେ ରମାଦେବୀଙ୍କ ଅତୁଳନୀୟ ଅବଦାନ ସଦା ସ୍ମରଣୀୟ। ତାଙ୍କ ତ୍ୟାଗ ଓ ନିଷ୍ଠାର ମହାନ ଆଦର୍ଶ ସଦାସର୍ବଦା ଯୁବପିଢ଼ିଙ୍କୁ ଜନସେବା ପ୍ରତି ପ୍ରେରଣା ଯୋଗାଇବ। ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ସ୍ୱାଧୀନତା ସଂଗ୍ରାମ ସହ ସମାଜର ନିଷ୍ପେଷିତ ଓ ଅବହେଳିତ ବର୍ଗଙ୍କ କଲ୍ୟାଣ ତଥା ନାରୀ ସଶକ୍ତିକରଣ ପାଇଁ ତାଙ୍କର ନିଷ୍ଠାପର ସେବା ଓ ତ୍ୟାଗ ଅତୁଳନୀୟ। ରେଳ ଷ୍ଟେସନରେ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ କୃତ୍ରିମ ବୁଦ୍ଧିମତା ଏଆଇ ରୋବୋଟିକ୍ ସେବା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ପୁରୀ ରେଳ ଷ୍ଟେସନରେ ଏହାକୁ ସ୍ଥାନିତ କରାଯାଇଛି। ବାହୁଡ଼ା ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଏହି ରୋବୋଟ୍ ପୁରୀରେ ରହିବ, ପରେ ଭୁବନେଶ୍ୱର ରେଳ ଷ୍ଟେସନରେ ସ୍ଥାୟୀ ଭାବେ କାର୍ଯ୍ୟକାରୀ କରାଯିବ। 40 ଲକ୍ଷ ଟଙ୍କା ମୂଲ୍ୟର ଏହି ଏଆଇ ରୋବୋଟ୍ରେ 7 ଡିଗ୍ରୀ କ୍ୟାମେରା ଲାଗିଛି। ଯାତ୍ରୀ ସୁରକ୍ଷା ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ମହିଳା ଶିଶୁ ବିଭାଗ ପକ୍ଷରୁ ଅନୁଷ୍ଠିତ ବୈଠକରେ ବାଲ୍ୟ ବିବାହ ନିରୋଧୀ ରଣନୈତିକ କାର୍ଯ୍ୟଖସଡ଼ା ଉନ୍ମୋଚିତ ହୋଇଛି। ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବେ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ବ୍ୟାପକ ସାମାଜିକ ସଚେତନତା କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଲିଙ୍ଗକିତ ହିଂସା ରୋକିବା ପାଇଁ ପ୍ରତ୍ୟେକ ବ୍ଲକରେ ଥିବା ପ୍ରେରଣା କେନ୍ଦ୍ରଗୁଡ଼ିକରେ ପ୍ରତି ସପ୍ତାହରେ ପ୍ରେରଣା ଦିଦିମାନଙ୍କ ସହ ଆଲୋଚନା କରାଯିବାକୁ ବୈଠକରେ ପରାମର୍ଶ ଦିଆଯାଇଛି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍ଥିକ ସାକ୍ଷରତା ଓ ସାଇବର ସଚେତନତା ଶିବିର ବାସୁଦେବପୁର ବ୍ଲକ ମନ୍ଦାରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଡାକ ଓ ସଞ୍ଚୟ ବିଭାଗର କର୍ମଚାରୀ ଏବଂ ସାଇବର ଥାନା ଅଧିକାରୀ ପ୍ରମୁଖ ଏଥିରେ ଯୋଗଦେଇ ଶିକ୍ଷାର୍ଥୀମାନଙ୍କୁ ଡାକଘରେ ସଞ୍ଚୟ ଯୋଜନାର ମହତ୍ତ୍ୱ ଏବଂ ସାଇବର ଅପରାଧୀଙ୍କଠାରୁ ରକ୍ଷା ପାଇବାର ଉପାୟ ସମ୍ପର୍କରେ ପରାମର୍ଶ ଦେଇଥିଲେ। ତୃଣମୂଳ ସ୍ତରରେ ଡିଜିଟାଲ ସୃଜନକର୍ତ୍ତାଙ୍କୁ ଚିହ୍ନଟ ଓ ପ୍ରୋତ୍ସାହନ ଉଦ୍ଦେଶ୍ୟରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଜେମ୍ସ ଅଫ୍ ଇଣ୍ଡିଆ ଚ୍ୟାଲେଞ୍ଜର ପାଇଲଟ ପର୍ଯ୍ୟାୟ ଆରମ୍ଭ କରିଛି। ୱେବ୍ସ ୱେଟିଟି ଅନ୍ତର୍ଗତ ମାଇ ୱେବ୍ସ ପ୍ଲାଟଫର୍ମରେ ନିର୍ମିତ ଏହି ଚ୍ୟାଲେଞ୍ଜ ନାଗରିକମାନଙ୍କୁ ସେମାନଙ୍କ ଜିଲ୍ଲାର ଅନନ୍ୟ କାହାଣୀ ଏବଂ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରୁଥିବା କ୍ଷୁଦ୍ର ଭିଡ଼ିଓ ତିଆରି କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ଆମନ୍ତ୍ରଣ କରାଯାଇଛି। ପାଣିପାଗ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ସହ ଦକ୍ଷିଣ ଓଡ଼ିଶା ଛତିଶଗଡ଼ ଓ ମଧ୍ୟପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 11 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ମଧ୍ୟାହ୍ନ 12 ସୁଦ୍ଧା 613.45 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 2,09,891 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 10 ଗେଟ୍ ଦେଇ 1,85,816 ଘନଫୁଟ ଜଳ ନିଷ୍କାସିତ ହେଉଛି। ମୁଖ୍ୟ ସମ୍ବାଦ ପୁଣିଥରେ। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଗୃହ କାର୍ଯ୍ୟ ବାଧାପ୍ରାପ୍ତ। ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା ପାଇଁ ସରକାର ପ୍ରସ୍ତୁତ, କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଶ୍ରଦ୍ଧାଳୁଙ୍କୁ ପ୍ରଶାସନ ଓ ପୁଲିସର ମାର୍ଗଦର୍ଶିକା ଅନୁସରଣ ପାଇଁ କଲେ ନିବେଦନ। ଏବଂ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ, ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ, ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

ଶ୍ରୋତା ବନ୍ଧୁ, ଆପଣମାନେ ଏତେବେଳେ ଯାଏଁ ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ବର୍ତ୍ତମାନ ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

0: କୃଷି, ସ୍ୱାସ୍ଥ୍ୟ, ସଂସ୍କୃତି ଓ କଳା ସଙ୍ଗୀତକୁ ଘରେ ଘରେ ପହଞ୍ଚାଇବାରେ ଆକାଶବାଣୀର ଭୂମିକା ଅତୁଳନୀୟ। ଓଡ଼ିଶାର କଥା କହିଲେ ଆମ ଲୋକସଙ୍ଗୀତ, ପାଲା, ଦାସକାଟିଆ, ଓଡ଼ିଶୀ ସଙ୍ଗୀତ, କୃଷକ କାର୍ଯ୍ୟକ୍ରମ, ସାହିତ୍ୟ ଆଲୋଚନା ଏସବୁକୁ ଆକାଶବାଣୀ ଜନମାନସରେ ଜୀବନ୍ତ କରି ରଖିଛି ଆଜି ପର୍ଯ୍ୟନ୍ତ।
1: ବନ୍ଧୁଗଣ, ଆଉ ଏହି ରେଡିଓର ସବୁଠାରୁ ବଡ଼ ଶକ୍ତି ହେଉଛି ଏହା କଳ୍ପନାକୁ ଜୀବନ୍ତ କରି। ଶ୍ରୋତା କେବଳ ଶୁଣନ୍ତି ନୁହେଁ, ମନରେ ସମଗ୍ର ଦୃଶ୍ୟକୁ ଗଢ଼ି ନିଅନ୍ତି ଏବଂ ସେହି କାରଣରୁ ରେଡିଓକୁ କୁହାଯାଏ ମନର ମାଧ୍ୟମ। ଶ୍ରୋତା ବନ୍ଧୁ, 1937 ଏହି ଦିନ ଇଣ୍ଡିଆନ୍ ବ୍ରଡ୍କାଷ୍ଟିଂ କମ୍ପାନୀ ମୁମ୍ବାଇରୁ ନିୟମିତ ରେଡିଓ ପ୍ରସାରଣ ଆରମ୍ଭ କରିଥିଲା। ଏହି ଐତିହାସିକ ଘଟଣା ଭାରତରେ ସଂଗଠିତ ପ୍ରସାରଣ ବ୍ୟବସ୍ଥାର ଭିତ୍ତିକୁ ସ୍ଥାପନ କରିଥିଲା। ଆଉ ଏହି ଦିବସର ଉଦ୍ଦେଶ୍ୟ ହେଉଛି ପ୍ରସାରଣ କ୍ଷେତ୍ରର ଅବଦାନକୁ ସମ୍ମାନ ଜଣାଇବା, ଲୋକଙ୍କ ମଧ୍ୟରେ ସଠିକ୍ ସୂଚନା ପ୍ରସାରର ଗୁରୁତ୍ୱକୁ ବୁଝାଇବା ଏବଂ ରେଡିଓ ଓ ଅନ୍ୟାନ୍ୟ ପ୍ରସାରଣ ମାଧ୍ୟମରେ ଇତିହାସକୁ ସ୍ମରଣ କରିବା।
0: ଯୁବବନ୍ଧୁ, ଭାରତରେ ରେଡିଓ ପ୍ରସାରଣର ଆରମ୍ଭ ବିଂଶ ଶତାବ୍ଦୀର ପ୍ରାରମ୍ଭିକ ଦଶକରେ ହିଁ ହୋଇଥିଲା। 1923 ବମ୍ବେ ରେଡିଓ କ୍ଲବ ପରୀକ୍ଷାମୂଳକ ପ୍ରସାରଣକୁ ପ୍ରଥମେ ଆରମ୍ଭ କରିଥିଲା। ପରେ ପରେ 1927 ଜୁଲାଇ ମାସ 23 ଦିନ ଇଣ୍ଡିଆନ୍ ବ୍ରଡ୍କାଷ୍ଟିଂ କମ୍ପାନୀ ନିୟମିତ ପ୍ରସାରଣ ଆରମ୍ଭ କଲା। ପରବର୍ତ୍ତୀ ସମୟରେ ସରକାର ପ୍ରସାରଣ ସେବାର ଦାୟିତ୍ୱକୁ ଗ୍ରହଣ କରି 1936 ଅଲ୍ ଇଣ୍ଡିଆ ରେଡିଓ ବା AIRକୁ ସ୍ଥାପନ କରିଥିଲେ। ପରେ ପରେ ଏହା ଆକାଶବାଣୀ ନାମରେ ସାରା ଦେଶରେ ପରିଚିତ ହେଲା। ଆଉ ଆପଣମାନେ ଜାଣନ୍ତି କି ଯୁବବନ୍ଧୁ, ଆକାଶବାଣୀ ହେଉଛି ଭାରତର ସବୁଠାରୁ ବଡ଼ ସାର୍ବଜନିକ ପ୍ରସାରଣ ସଂସ୍ଥା। ଏହା ବିଭିନ୍ନ ଭାଷାରେ ସମ୍ବାଦ, ଶିକ୍ଷାମୂଳକ କାର୍ଯ୍ୟକ୍ରମ, କୃଷି ପରାମର୍ଶ, ସ୍ୱାସ୍ଥ୍ୟଜନିତ ସଚେତନତା, ସଙ୍ଗୀତ, ନାଟକ, ସାହିତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରସାରଣ ଆଜି ମଧ୍ୟ କରିଆସୁଛି। ଗ୍ରାମାଞ୍ଚଳର ଲୋକମାନଙ୍କୁ ବିଭିନ୍ନ ପ୍ରକାରର ସରକାରୀ ଯୋଜନା ଓ ଉନ୍ନୟନମୂଳକ ସୂଚନା ପହଞ୍ଚାଇବାରେ ମଧ୍ୟ ଏହାର ଅବଦାନ ହେଉଛି ଅପରିସୀମ।
1: ଆଉ ଏହି ପ୍ରସାରଣ ମାଧ୍ୟମ ଶିକ୍ଷାର ବିକାଶରେ ବହୁତ ଗୁରୁତ୍ୱପୂର୍ଣ୍ଣ। ରେଡିଓ ମାଧ୍ୟମରେ ଦୂରଶିକ୍ଷା, ପାଠ୍ୟକ୍ରମ ଆଧାରିତ ଶିକ୍ଷା, ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି, ଭାଷା ଶିକ୍ଷା ଏବଂ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ ପ୍ରସାରଣ କରାଯାଉଛି। COVID-19 ସମୟରେ ମଧ୍ୟ ରେଡିଓ ଓ ଅନ୍ୟ ପ୍ରସାରଣ ମାଧ୍ୟମ ଛାତ୍ରଛାତ୍ରୀଙ୍କ ଶିକ୍ଷା ଜାରି ରଖିବାରେ ସହାୟକ ହୋଇଥିଲା।
0: ଶ୍ରୋତାବନ୍ଧୁ, ଆପଣମାନେ ତ ନିଶ୍ଚୟ ଭାବରେ ଅବଗତ ଥିବେ ଯେ ଭାରତ ଏକ କୃଷି ପ୍ରଧାନ ଦେଶ, ତେଣୁ ରେଡିଓ ମାଧ୍ୟମରେ ଚାଷ ପଦ୍ଧତି, ନୂତନ ପ୍ରଯୁକ୍ତି, ସାର ବ୍ୟବହାର, ବିହନ ଚୟନ, ପାଣିପାଗ ଓ ସୂଚନା ସରକାରୀ ଯୋଜନା ସମ୍ପର୍କରେ କୃଷକମାନଙ୍କୁ ନିୟମିତ ସଚେତନ କରାଇଥାଏ ଆମର ଏହି ଆକାଶବାଣୀ। ଏହାଫଳରେ କୃଷକମାନେ ଉତ୍ପାଦନ ବୃଦ୍ଧି ଓ ଆଧୁନିକ କୃଷି ପଦ୍ଧତି ଅବଲମ୍ବନ କରିପାରି ଅନେକ ପ୍ରକାରର ସହାୟକ ମଧ୍ୟ ପାଇପାରିଛନ୍ତି।
1: ଶ୍ରୋତାବନ୍ଧୁ, ରେଡିଓ ଓ ଟେଲିଭିଜନ ମାଧ୍ୟମରେ ଟିକାକରଣ, ପୁଷ୍ଟିକର ଖାଦ୍ୟ, ସ୍ୱଚ୍ଛତା, ପରିବାର କଲ୍ୟାଣ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ରକ୍ତଦାନ, ଯୋଗ, ମାନସିକ ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ବିଷୟରେ ଜନସଚେତନତା ସୃଷ୍ଟି କରାଯାଏ। ଏହା ସମାଜକୁ ସୁସ୍ଥ ଓ ସଚେତନ କରିବାରେ ବଡ଼ ଭୂମିକା ନିଭାଇଥାଏ।
0: ଆଉ ସବୁଠୁ ବଡ଼ କଥା, ଭାରତୀୟ ପ୍ରସାରଣ ଦେଶର ବିଭିନ୍ନ ଭାଷା, କଳା ସଙ୍ଗୀତ, ଲୋକନୃତ୍ୟ, ପର୍ବପର୍ବାଣୀ ଓ ପରମ୍ପରାକୁ ସଂରକ୍ଷଣ କରି ପ୍ରଚାର କରିଆସୁଛି। ଏହା ଦେଶର ବିବିଧତା ମଧ୍ୟରେ ଏକତାର ଭାବନାକୁ ସୁଦୃଢ଼ କରିବା ସହିତ ଜାତୀୟ ସହନ୍ତିକୁ ମଧ୍ୟ ବୃଦ୍ଧି କରିଥାଏ ଆଉ ସମାଜ ମଧ୍ୟରେ ଭାଇଚାରାର ସୃଷ୍ଟି କରିଥାଏ। ବର୍ତ୍ତମାନ ସମୟରେ FM ରେଡିଓ, ଅନଲାଇନ୍ ରେଡିଓ, ମୋବାଇଲ୍ ଆପ୍ ଓ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ପ୍ରସାରଣ ଅଧିକ ସହଜ ଓ ବ୍ୟାପକ ହୋଇପାରିଛି। ଯୁବପିଢ଼ିମାନେ ମଧ୍ୟ ଏହି ମାଧ୍ୟମ ଦ୍ୱାରା ଶିକ୍ଷା, ମନୋରଞ୍ଜନ ଓ ସୂଚନା ସହ ନିବିଡ଼ ଭାବରେ ଯୋଡ଼ି ହୋଇ ରହୁଛନ୍ତି।
1: ଆଉ ଆମ ଯୁବପିଢ଼ିମାନଙ୍କ ପାଇଁ ପ୍ରସାରଣ ଏକ ପ୍ରେରଣାଦାୟକ ମାଧ୍ୟମ। କ୍ୟାରିୟର ପରାମର୍ଶ, କୌଶଳ ବିକାଶ, ଉଦ୍ୟମିତା, ବିଜ୍ଞାନ, ପ୍ରଯୁକ୍ତି, କ୍ରୀଡ଼ା, ସାହିତ୍ୟ ଓ ସାମାଜିକ ଦାୟିତ୍ୱ ସମ୍ପର୍କିତ କାର୍ଯ୍ୟକ୍ରମ ଆମ ଯୁବପିଢ଼ିଙ୍କୁ ନୂତନ ଦିଗ ଦେଖାଏ। ରେଡିଓ ଯୁବପିଢ଼ିମାନଙ୍କର ସୃଜନଶୀଳତା, ଯୋଗାଯୋଗ କୌଶଳ, ସାମାଜିକ ସଚେତନତାକୁ ମଧ୍ୟ ବିକଶିତ କରିଥାଏ। ଆଉ ଭାରତୀୟ ପ୍ରସାରଣ ଦିବସ କେବଳ ଏକ ସ୍ମୃତି ଦିବସ ନୁହେଁ ଶ୍ରୋତାବନ୍ଧୁ, ଏହା ସୂଚନା, ଶିକ୍ଷା, ସଂସ୍କୃତି ଓ ଜାତୀୟ ଏକତାର ମହତ୍ତ୍ୱକୁ ସ୍ମରଣ କରାଇଥାଏ। ରେଡିଓ ଏବଂ ଅନ୍ୟ ପ୍ରସାରଣ ମାଧ୍ୟମ ଦଶନ୍ଧି ଧରି ଦେଶର ଉନ୍ନତିରେ ଅମୂଲ୍ୟ ଅବଦାନ ରଖିଆସିଛି। ଡିଜିଟାଲ ଯୁଗରେ ମଧ୍ୟ ଏହାର ଗୁରୁତ୍ୱ ଅବିଚଳିତ ରହିଛି। ତେଣୁ ଆମେ ସମସ୍ତେ ସଠିକ୍ ସୂଚନାର ପ୍ରସାର, ଦାୟିତ୍ୱପୂର୍ଣ୍ଣ ସାମ୍ବାଦିକତା ଏବଂ ସକାରାତ୍ମକ ସଂଯୋଗକୁ ପ୍ରୋତ୍ସାହନ ଦେଇ ଭାରତୀୟ ପ୍ରସାରଣର ଗୌରବମୟ ପରମ୍ପରାକୁ ଆଗକୁ ନେବା ଉଚିତ।
0: ଶ୍ରୋତାବନ୍ଧୁ, ଯେତେବେଳେ ଟେଲିଭିଜନ ଓ ଇଣ୍ଟରନେଟ୍ର ସୁବିଧା ନଥିଲା, ଠିକ୍ ସେତିକି ବେଳେ ହିଁ ରେଡିଓ ଦେଶବାସୀଙ୍କର ସବୁଠାରୁ ବଡ଼ ସୂଚନାର ଏକ ମାଧ୍ୟମ ପାଲଟିଥିଲା। ଦେଶର ଘଟଣାବଳୀ, ସରକାରୀ ଘୋଷଣା, ଖେଳ, ପାଣିପାଗ

0: सूचना एवं विभिन्न कार्यक्रम को लोक माने रेडियो माध्यम रे जानी पारु थिले।
1: आउ आज मध्ये विपर्जय समय रे रेडियो एक विश्वसनीय साथी बन्या बात्या भूमिकंप किंबा अन्य जरूरी परिस्थिति रे लोकंक पाखरे शीघ्र सूचना पहुंचाई बारे एहार भूमिका अनेक गुरुत्वपूर्ण। आउ भारतीय प्रसारण केवल संवाद नुहे, एहा देशर सांस्कृतिक ऐतिह्य को मध्ये सुरक्षित रखिछि। लोकगीत, शास्त्रीय संगीत, ओडिसी संगीत, नाटक, कविता पाठ और साहित्यिक आलोचना माध्यम रे रेडियो ଭାରତର ବିବିଧ ସଂସ୍କୃତିକୁ ଘରେ ଘରେ ପହଞ୍ଚାଇ ପାରିଛି।
0: ଶ୍ରୋତା ବନ୍ଧୁ, ଆମ ଯୁବପିଢ଼ି ମାନେ ଯେହେତୁ ଆମ ଦେଶର ଭବିଷ୍ୟତ, ସେମାନଙ୍କ ପାଇଁ ମଧ୍ୟ ରେଡିଓ ଏକ ପ୍ରେରଣାଦାୟକ ମାଧ୍ୟମ। ଆଜିର କୃତ୍ରିମ ବୁଦ୍ଧିମତା ବା AI ମଧ୍ୟ ପ୍ରସାରଣ କ୍ଷେତ୍ରକୁ ଅଧିକ ଆଧୁନିକ କରୁଛି। ଉନ୍ନତ ଧ୍ୱନି ପ୍ରଯୁକ୍ତି, ସ୍ୱୟଂଚାଳିତ ସମ୍ବାଦ ପ୍ରସ୍ତୁତି, ଭାଷା ଅନୁବାଦ ଓ ବ୍ୟକ୍ତିଗତ କଣ୍ଟେଣ୍ଟ ସୁପାରିଶ ଶ୍ରୋତାଙ୍କର ଅନୁଭୂତିକୁ ମଧ୍ୟ ଆହୁରି ସମୃଦ୍ଧ କରି ରଖିଛି। ଶ୍ରୋତା ବନ୍ଧୁ, ପ୍ରସାରଣର ମୂଳ ଉଦ୍ଦେଶ୍ୟ ଆପଣମାନେ କ'ଣ ଭାବୁଛନ୍ତି? କେବଳ ସୂଚନା ଦେବା ତାହା ନୁହେଁ, ବରଂ ସମାଜକୁ ଶିକ୍ଷିତ, ସଚେତନ, ସଂସ୍କୃତିମୟ ଓ ଏକତା ପଥ କରିବାରେ ଏହାର ମୂଳ ଲକ୍ଷ୍ୟ ରହିଛି। ଆଉ ଏହାର ମୂଳ ଲକ୍ଷ୍ୟକୁ ସାକାର କରିବାରେ ଭାରତୀୟ ପ୍ରସାରଣ ସେବା ଦଶନ୍ଧି ଦଶନ୍ଧି ଧରି ଅବିରତ ଭାବରେ କାର୍ଯ୍ୟ କରିଚାଲିଛି।
1: ଶ୍ରୋତା ବନ୍ଧୁ, ଏହି ରେଡିଓ ଆମ ଯୁବପିଢ଼ିଙ୍କର ଅନେକ କାର୍ଯ୍ୟରେ ସହାୟତା କରୁଛି, ଯେମିତିକି ଜ୍ଞାନର ବୃଦ୍ଧି। ଏହି ରେଡିଓର ପ୍ରସାରଣ ମାଧ୍ୟମରେ ସମ୍ବାଦ, ବିଜ୍ଞାନ, ଇତିହାସ, ସାହିତ୍ୟ, କ୍ରୀଡ଼ା ଓ ସାମ୍ପ୍ରତିକ ଘଟଣା ସମ୍ପର୍କରେ ଯୁବପିଢ଼ିମାନେ ସଠିକ୍ ତଥ୍ୟ ପାଇପାରୁଛନ୍ତି। ଏହା ସେମାନଙ୍କର ସାଧାରଣ ଜ୍ଞାନକୁ ମଧ୍ୟ ବୃଦ୍ଧି କରୁଛି ଓ ତା ସହିତ ଶିକ୍ଷାମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ବିଶେଷଜ୍ଞଙ୍କ ଆଲୋଚନା ଓ ପରୀକ୍ଷା ପ୍ରସ୍ତୁତି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଅଧ୍ୟୟନକୁ ଅଧିକ ସହଜ ଓ ଆକର୍ଷଣୀୟ କରୁଛି। ବିଭିନ୍ନ ବୃତ୍ତି, ଉଚ୍ଚଶିକ୍ଷା, ପ୍ରତିଯୋଗିତାମୂଳକ ପରୀକ୍ଷା ଓ ଚାକିରି ସମ୍ପର୍କିତ କାର୍ଯ୍ୟକ୍ରମ ଯୁବପିଢ଼ିଙ୍କୁ ଠିକ୍ କ୍ୟାରିୟର ବାଛିବାରେ ସହଯୋଗ କରିଥାଏ।
0: ରେଡିଓ କାର୍ଯ୍ୟକ୍ରମ ଶୁଣିବା ଦ୍ୱାରା ଯୁବପିଢ଼ିମାନଙ୍କର ଉଚ୍ଚାରଣ, ଭାଷା ଜ୍ଞାନ ଓ ଶୁଣିବାର କ୍ଷମତା ଏବଂ ଉପସ୍ଥାପନା କୌଶଳର ବିକାଶ ହୋଇଥାଏ। ସୃଜନଶୀଳତା ମଧ୍ୟ ବୃଦ୍ଧି ପାଇଥାଏ, ଯେମିତିକି କାହାଣୀ, କବିତା, ନାଟକ ଓ ବିଭିନ୍ନ ସାକ୍ଷାତକାର ଭଳି କାର୍ଯ୍ୟକ୍ରମ ଯୁବମାନଙ୍କ ମଧ୍ୟରେ ମଧ୍ୟ ସୃଜନଶୀଳ ଚିନ୍ତାଧାରା ଓ କଳା ପ୍ରତି ଆଗ୍ରହ ଭାବକୁ ବଢ଼ାଇଥାଏ। ପରିବେଶ ସୁରକ୍ଷା, ସାମାଜିକ ସଚେତନତା, ସ୍ୱଚ୍ଛତା, ରକ୍ତଦାନ, ସଡ଼କ ସୁରକ୍ଷା, ନାରୀ ସଶକ୍ତିକରଣ ଓ ସ୍ୱାସ୍ଥ୍ୟ ସମ୍ପର୍କିତ ପ୍ରସାରଣକୁ ଯୁବମାନଙ୍କୁ ଦାୟିତ୍ୱବାନ ନାଗରିକ ହେବାକୁ ଏକ ପ୍ରେରଣା ଯୋଗାଇଥାଏ। ଭାରତର ବିଭିନ୍ନ ଭାଷା, ବିଭିନ୍ନ ପରମ୍ପରା ସମ୍ପର୍କରେ ଜାଣି ଯୁବମାନେ ନିଜ ସଂସ୍କୃତି ପ୍ରତି ଗର୍ବ ଅନୁଭବ ମଧ୍ୟ କରିଥାନ୍ତି। ପ୍ରସାରଣ ମାଧ୍ୟମ ଭାରତର ବିଭିନ୍ନ ରାଜ୍ୟ, ଭାଷା ଓ ସଂସ୍କୃତିକୁ ଏକ ସୂତ୍ରରେ ବାନ୍ଧି ଜାତୀୟ ଏକତା ଓ ଭାଇଚାରାକୁ ସୁଦୃଢ଼ କରିଥାଏ। ଯୁବପିଢ଼ି ମଧ୍ୟରେ ସକାରାତ୍ମକ ଚିନ୍ତାଧାରା ମଧ୍ୟ ବୃଦ୍ଧି କରିଥାଏ। ସଫଳତାର କାହାଣୀ ଓ ସାମାଜିକ ସେବାମୂଳକ କାର୍ଯ୍ୟକ୍ରମ ଯୁବମାନଙ୍କୁ ଜୀବନରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇଥାଏ।
1: ଆଉ ଏହି ଭାରତୀୟ ପ୍ରସାରଣ ଦିବସ ଯୁବପିଢ଼ିଙ୍କୁ ସ୍ମରଣ କରାଏ ଯେ ସୂଚନା, ଶିକ୍ଷା ଓ ସଂସ୍କୃତିର ପ୍ରସାର ହେଉଛି ଜାତିର ବିକାଶର ମୂଳ ଆଧାର। ରେଡିଓ ଓ ଅନ୍ୟାନ୍ୟ ପ୍ରସାରଣ ମାଧ୍ୟମ କେବଳ ମନୋରଞ୍ଜନ ନୁହେଁ, ବରଂ ଜ୍ଞାନ, ଦକ୍ଷତା, ନୈତିକ ମୂଲ୍ୟବୋଧ, ଜାତୀୟ ଏକତା ଏବଂ ବୃତ୍ତିଗତ ବିକାଶରେ ଏକ ଶକ୍ତିଶାଳୀ ସାଧନ। ତେଣୁ ଯୁବପିଢ଼ିଙ୍କୁ ପ୍ରସାରଣ ମାଧ୍ୟମକୁ ସଠିକ୍ ଭାବରେ ବ୍ୟବହାର କରି ନିଜ ଜ୍ଞାନ ଓ ବ୍ୟକ୍ତିତ୍ୱର ବିକାଶ ସହିତ ସମାଜ ଏବଂ ଦେଶର ପ୍ରଗତିରେ ସକ୍ରିୟ ଅବଦାନ ରଖିବା ଉଚିତ।

0: आहा अंकिता, महाप्रभुंकर ए सुंदर भजनटि शुणि आजिर कार्यक्रमटि आहुरी भक्तिमय मध्य होइगला, ना कण कहुछ?
1: अरे हाँ सिप्रा, एकदम ठीक कहिल। तबे तुमे तो जानिथिबो काली होउछि आम प्रभु श्री जगन्नाथंकर संध्या दर्शन, तबे से संपर्क रे आम श्रोता बंधुक सह टिके कथा हेजिबा।
0: निहाती भाबरे।
1: तबे श्रोता बंधु, संध्या दर्शन हेउछि बाहुडा यात्रार पूर्व दिन गुंडीचा मंदिर रे हेउथिबा एक महापवित्र दर्शन। पुराण अनुसारे एही समय रे महाप्रभुंकर दर्शन कले अपार पुण्य लाभ हुए, आउ एहाकु आडप मंडप दर्शन बोली कुहाजाए।
0: स्कंद पुराण रे वर्णना रहिछि जे ଜଳର ଦଶ ବର୍ଷ ଦର୍ଶନ କରିବାର ଯେତିକି ପୁଣ୍ୟ ଆଡ଼ପ ମଣ୍ଡପରେ ଗୋଟିଏ ଦିନର ଦର୍ଶନରେ ସେତିକି ପୁଣ୍ୟ ମିଳିଥାଏ। ବିଶେଷ କରି ସନ୍ଧ୍ୟା ଦର୍ଶନକୁ ଅତ୍ୟନ୍ତ ମହିମାମୟ ବୋଲି ମଧ୍ୟ କୁହାଯାଏ। ଏହି ଦିନ ଗୁଣ୍ଡିଚା ମନ୍ଦିର ଭକ୍ତମାନଙ୍କ ପାଇଁ ଜୟ ଜଗନ୍ନାଥ ଧ୍ୱନିରେ ମୁଖରିତ ହୋଇ ଉଠିଥାଏ। ମହାପ୍ରଭୁଙ୍କର ଦିବ୍ୟ ଦର୍ଶନ ଭକ୍ତଙ୍କର ମନକୁ ଶାନ୍ତି, ଭକ୍ତି ଓ ଆନନ୍ଦରେ ଭରି ଦେଇଥାଏ। ଶ୍ରୋତା ବନ୍ଧୁ, ରଥଯାତ୍ରା ବା ଘୋଷଯାତ୍ରା କେବଳ ଓଡ଼ିଶାର ନୁହେଁ, ସମଗ୍ର ବିଶ୍ୱର ବୈଷ୍ଣବ ପରମ୍ପରାର ଏକ ମହାନ ଆଧ୍ୟାତ୍ମିକ ପର୍ବ। ପ୍ରତ୍ୟେକ ବର୍ଷ ଆଷାଢ ମାସ ଶୁକ୍ଳ ଦ୍ୱିତୀୟା ତିଥିରେ ଶ୍ରୀ ଜଗନ୍ନାଥ, ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ନିଜ ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ରତ୍ନ ସିଂହାସନ ଛାଡ଼ି ରଥାରୂଢ଼ ହୋଇ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି। ଏହି ଗୁଣ୍ଡିଚା ମନ୍ଦିରକୁ ଶ୍ରୀମନ୍ଦିରର ଆଡ଼ପ ମଣ୍ଡପ ବୋଲି କୁହାଯାଏ। ଏଠାରେ ପ୍ରଭୁମାନେ ସାତ ଦିନ ଧରି ଅବସ୍ଥାନ କରିଥାନ୍ତି। ଏହି ରଥଯାତ୍ରା ସମୟରେ ସନ୍ଧ୍ୟା ଦର୍ଶନ ଭକ୍ତମାନଙ୍କ ପାଇଁ ଅତ୍ୟନ୍ତ ପବିତ୍ର, ଭାବପୂର୍ଣ୍ଣ ଓ ଅବିସ୍ମରଣୀୟ ଅନୁଭୂତି, ଯାହାକି ଆସନ୍ତାକାଲି ଶ୍ରୀ ବିଗ୍ରହଙ୍କର ସନ୍ଧ୍ୟା ଦର୍ଶନକୁ ସାରା ରାଜ୍ୟରୁ ଛୁଟି ଆସିଥିବା ଭକ୍ତମାନେ ଦର୍ଶନ ଲାଭ କରିବେ।
1: ଶ୍ରୋତା ବନ୍ଧୁ, ସନ୍ଧ୍ୟା ସମୟ ପ୍ରକୃତିର ଏକ ଶାନ୍ତ ଓ ମନୋରମ ମୁହୂର୍ତ୍ତ। ସୂର୍ଯ୍ୟାସ୍ତ ପରେ ଆକାଶରେ ରଙ୍ଗର ଅପୂର୍ବ ଛିଟା ବିଚ୍ଛିରିତ ହୁଏ। ସେହି ସମୟରେ ଗୁଣ୍ଡିଚା ମନ୍ଦିର ପରିସର ଦୀପ, ଆଲୋକସଜ୍ଜା, ଫୁଲ ଓ ଭକ୍ତିମୟ ପରିବେଶରେ ଝଲସି ଉଠେ। ଘଣ୍ଟ ଘଣ୍ଟା, ଶଙ୍ଖ, ମର୍ଦ୍ଦଳ ଓ ହରିନାମର ଧ୍ୱନିରେ ସମଗ୍ର ପରିବେଶ ଭକ୍ତି ରସରେ ଭରିଯାଏ। ଆଉ ଆଡ଼ପ ମଣ୍ଡପରେ ବିରାଜମାନ ମହାପ୍ରଭୁଙ୍କୁ ସନ୍ଧ୍ୟାବେଳେ ନୂତନ ବେଶ, ସୁନ୍ଦର ପୁଷ୍ପମାଳା ଓ ଦିବ୍ୟ ଅଳଙ୍କାରରେ ସଜାଯାଏ। ଦୀପ ଆଲୋକରେ ପ୍ରଭୁଙ୍କ ଶ୍ୟାମଳ ରୂପ, ବଡ଼ ବଡ଼ ନୟନ ଓ ହସ ହସ ମୁଖମଣ୍ଡଳ ଭକ୍ତମାନଙ୍କ ମନକୁ ମୁଗ୍ଧ କରିଦିଏ। ଅନେକ ଭକ୍ତ ଏହି ସନ୍ଧ୍ୟା ଦର୍ଶନର ଦିନକୁ ସବୁଠାରୁ ଶାନ୍ତିଦାୟକ ଓ ଆଧ୍ୟାତ୍ମିକ ମୁହୂର୍ତ୍ତ ବୋଲି ମନେ କରନ୍ତି।
0: ଆଡ଼ପ ମଣ୍ଡପରେ ସନ୍ଧ୍ୟା ଦର୍ଶନର ଅନ୍ୟତମ ବିଶେଷତା ହେଉଛି ସମସ୍ତଙ୍କ ପାଇଁ ସମାନ ଅଧିକାରରେ ଦର୍ଶନର ସୁଯୋଗ। ଆଡ଼ପ ମଣ୍ଡପରେ ସନ୍ଧ୍ୟା ଦର୍ଶନ ଶ୍ରୀ ଜଗନ୍ନାଥ ସଂସ୍କୃତିର ସାର୍ବଜନୀନତା ଓ ମାନବତାର ମହାନ ବାର୍ତ୍ତାକୁ ପ୍ରତିଫଳିତ କରିଥାଏ। ସନ୍ଧ୍ୟା ଦର୍ଶନରେ ଭଜନ, କୀର୍ତ୍ତନ ଓ ଜଗନ୍ନାଥ ନାମ ସଂକୀର୍ତ୍ତନରେ ସମଗ୍ର ଗୁଣ୍ଡିଚା ମନ୍ଦିର ପରିସର ମୁଖରିତ ହୋଇ ଉଠିଥାଏ। ଜୟ ଜଗନ୍ନାଥ, ହରିବୋଲ ଓ ଅନ୍ୟାନ୍ୟ ଭକ୍ତି ଗୀତର ଧ୍ୱନି ଭକ୍ତମାନଙ୍କ ମନରେ ଆନନ୍ଦ, ଶାନ୍ତି ଓ ଆଧ୍ୟାତ୍ମିକ ଉତ୍ସାହକୁ ସୃଷ୍ଟି କରିଥାଏ।
1: ଆଉ ଶ୍ରୋତା ବନ୍ଧୁ, ଏହି ସନ୍ଧ୍ୟା ଦର୍ଶନର ମୁଖ୍ୟ ଆକର୍ଷଣ ହେଉଛି ଆଳତୀ। ପୂଜକମାନେ ପାରମ୍ପରିକ ରୀତିରେ ଦୀପ, ଧୂପ, କର୍ପୂର ଓ ଘଣ୍ଟ ଧ୍ୱନି ସହିତ ପ୍ରଭୁଙ୍କର ଆଳତୀ କରନ୍ତି। ସେହି ସମୟରେ ଶଙ୍ଖନାଦ ଓ ମନ୍ତ୍ର ଉଚ୍ଚାରଣ ଭକ୍ତମାନଙ୍କ ମନରେ ଏକ ଅଦ୍ଭୁତ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରେ। ଦୂରରୁ ମଧ୍ୟ ଏହି ଦୃଶ୍ୟ ଦେଖିଲେ ମନ ପ୍ରଭୁଙ୍କ ପ୍ରତି ଭକ୍ତିରେ ପୂର୍ଣ୍ଣ ହୋଇଯାଏ। ତେବେ ଶ୍ରୋତା ବନ୍ଧୁ, ଏହି ଭକ୍ତିମୟ ପରିବେଶରେ ଆମ କାର୍ଯ୍ୟକ୍ରମକୁ ଆଉ ଟିକେ ଭକ୍ତିମୟ କରିବା ପାଇଁ ଚାଲନ୍ତୁ ଶୁଣିନେବା ଏହି ସୁନ୍ଦର ଭଜନଟି।

ଶ୍ରୋତା ବନ୍ଧୁ ପ୍ରଚାର କଲୁ କାର୍ଯ୍ୟକ୍ରମ ଯୁବବାଣୀ। ଆଜିର କାର୍ଯ୍ୟକ୍ରମଟିରେ ଉପସ୍ଥାପନାରେ ଥିଲେ ଅଙ୍କିତା ତ୍ରିପାଠୀ ଓ ସିପ୍ରା ମିଶ୍ର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ।

ବର୍ତ୍ତମାନ ଶୁଣନ୍ତୁ ଆଗାମୀକାଲି ପ୍ରାତଃ ଅଧିବେଶନର କାର୍ଯ୍ୟକ୍ରମର ସୂଚନା। ଆଗାମୀକାଲି ପ୍ରାତଃ 6:05 ଶୁଣିପାରିବେ ଭକ୍ତି ନୈବେଦ୍ୟର କାର୍ଯ୍ୟକ୍ରମ ବନ୍ଦନ ଆକାଶବାଣୀ କଟକ କେନ୍ଦ୍ରରୁ। ଗୋସ୍ୱାମୀ ତୁଳସୀଦାସଙ୍କ ଦ୍ୱାରା ବିରଚିତ ଶ୍ରୀରାମଚରିତ ମାନସ ଶୁଣିପାରିବେ 6:40 ସମୟରେ। କାର୍ଯ୍ୟକ୍ରମ କ୍ଷେତ୍ର ମହିମା ଶୁଣିପାରିବେ 7:25 ସମୟରେ। ଶ୍ରୀକ୍ଷେତ୍ର ମଧ୍ୟରେ ଶୁଣିପାରିବେ 8:30 ସମୟରେ ଆକାଶବାଣୀ କଟକ କେନ୍ଦ୍ରରୁ। ଆଗାମୀକାଲି ଏଥିରେ ଶୁଣିପାରିବେ ସନ୍ଧ୍ୟା ଦର୍ଶନ। ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିପାରିବେ 8:45 ସମୟରେ। ଦିନ 10:00 ଶୁଣିପାରିବେ ସୂଚନା ଓ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭୀ।

ଆଗାମୀକାଲି ଦିନ 11:00ରେ ଶୁଣିପାରିବେ ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ମୁକ୍ତା। ଆଗାମୀକାଲି ଏଥିରେ ଶୁଣିପାରିବେ ରଥଯାତ୍ରାରେ ମହିଳା ସଶକ୍ତିକରଣ। ଶ୍ରୋତାବନ୍ଧୁ ଶୁଣିଲେ ଆଗାମୀକାଲି ପ୍ରାତଃ ଅଧିବେଶନର କାର୍ଯ୍ୟକ୍ରମର ସୂଚନା।

ବର୍ତ୍ତମାନ ଶୁଣନ୍ତୁ ପାଣିପାଗର ସୂଚନା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ଚାଷୀ ଭାଇମାନଙ୍କ ପାଇଁ ମିଳିଥିବା ସୂଚନା ମୁତାବକ ଆଗାମୀ 24 ଘଣ୍ଟା ମଧ୍ୟରେ ପୁରୀ ଏବଂ ଏହାର ଆଖପାଖ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଏହି ସମୟ ମଧ୍ୟରେ ପବନର ବେଗ 30-40 କିଲୋମିଟର ପ୍ରତି ଘଣ୍ଟା ବେଗରେ ବହିବାର ସମ୍ଭାବନା ଥିବା ହେତୁ ପୁରୀ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମତ୍ସ୍ୟଜୀବୀ ଭାଇମାନଙ୍କ ପାଇଁ ମିଳିଥିବା ସୂଚନା ମୁତାବକ ଆଗାମୀ 24 ଘଣ୍ଟା ମଧ୍ୟରେ ଓଡ଼ିଶା ଉପକୂଳ ଓ ତତ୍ସଂଲଗ୍ନ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବା ହେତୁ ଗଭୀର ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଶ୍ରୋତାବନ୍ଧୁ, ପାଣିପାଗର ସୂଚନା ଏଠି ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଏକ ଦେଶାତ୍ମବୋଧକ ସଙ୍ଗୀତ, କଣ୍ଠଦାନ କରିଛନ୍ତି ଶୈଳବଳ ମହାପାତ୍ର, କ୍ଷମା କରିବେ ଶୈଳଭାମ ମହାପାତ୍ର, ଗୀତ ରଚନା କରିଛନ୍ତି କୃଷ୍ଣମୋହନ ପଟ୍ଟନାୟକ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
2: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
3: ଶ୍ରୋତବନ୍ଧୁ, ବିଜ୍ଞାପନ ବିରତି ପରେ ଆସନ୍ତୁ ଶୁଣିବା ଓଡ଼ିଆ ଆଧୁନିକ ଗୀତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରଥମେ କଣ୍ଠଶିଳ୍ପୀ ଅଛନ୍ତି ଶକ୍ତି ମିଶ୍ରା।

ଆପଣମାନେ ଶୁଣୁଛନ୍ତି ଓଡ଼ିଆ ଆଧୁନିକ ଗୀତର କାର୍ଯ୍ୟକ୍ରମ। ଏଥର କଣ୍ଠଶିଳ୍ପୀ ଅଛନ୍ତି ସଳଭାମା, ଗୀତିକାର ମାନସ ରଞ୍ଜନ, ସଙ୍ଗୀତ ସଂଯୋଜନା ଶରତ ନାୟକ।

0: ଶୁଣୁଥିଲେ ଓଡ଼ିଆ ଆଧୁନିକ ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ କେନ୍ଦ୍ରରୁ ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:30 ହେବାକୁ ଯାଉଛି। ଶୁଣନ୍ତୁ ଉଜ୍ଜଳ ଆମ ଦେଶ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।
1: ଶୁଣନ୍ତୁ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ, ପ୍ରଯୋଜନା ସିଦ୍ଧାର୍ଥ ଶଙ୍କର ମହାରଣା, ଉପସ୍ଥାପନା ସୁକାନ୍ତି ମହାନ୍ତି।

0: ଅନ୍ୟାନ୍ୟ ପରିଷ୍କାର ପରିଚ୍ଛନ୍ନତା ପାଇଁ ମଧ୍ୟ ଦୃଷ୍ଟି ଦେଉଛୁ।
1: ଆଚ୍ଛା ପଣ୍ଡାବାବୁ, ଆପଣ ଯେଉଁ ମାନେ ସ୍ୱଚ୍ଛତା ପାଇଁ ଯେମିତି କହୁଥିଲେ ଯେ ବସ୍ତି ଅଞ୍ଚଳକୁ ମଧ୍ୟ ଯାଉଛନ୍ତି, ଆପଣଙ୍କର ସ୍କାଉଟ୍ ଆଉ ଗାଇଡ୍ ପିଲାଙ୍କୁ ଧରିକିରି ବସ୍ତି ଅଞ୍ଚଳରେ କ'ଣ କ'ଣ ସବୁ କାର୍ଯ୍ୟକ୍ରମ କରୁଛନ୍ତି?
0: ବସ୍ତି ଅଞ୍ଚଳରେ ଆମେ ଅନେକ ସମୟରେ ବୁଝାଉଛୁ ପିଲାଙ୍କୁ, ପିଲାଙ୍କ ସହାୟତାରେ, ଯେ ପ୍ରତି ଘରୁ ଲୋକଙ୍କୁ ବି ଡାକି ଆଣୁଛୁ, ଯେଉଁମାନେ ଥିବେ ଘରେ ସେମାନଙ୍କୁ ଡାକି ଆଣୁଛୁ। ସଫାସୁତୁରା ଆମେ ପ୍ରଥମେ କରିକିରି ଦେଖାଉଛୁ, ସେ ଅଞ୍ଚଳ ସଫାସୁତୁରା କେମିତି ରହିବା ଦରକାର, ତା ସହିତ ସଫାସୁତୁରା କରିବା ପରେ ତାଙ୍କୁ ବୁଝାଉଛୁ କାହିଁକି ସଫାସୁତୁରା ରହିବା ଆବଶ୍ୟକ, ଯେ ଆମେ ମାନସିକ ଦୃଷ୍ଟିରୁ ସୁସ୍ଥ ହେବା, ମନ ଭଲ ରହିବ, ତା ସହିତ ମଧ୍ୟ ରୋଗ ବ୍ୟାଧିରୁ ରକ୍ଷା ପାଇବା। ଅନେକ ଗୁଡ଼ିଏ ରୋଗ ଏଇ ମଇଳା ରହିବା ଦ୍ୱାରା ହୋଇଥାଏ, ଲୋକମାନେ ବି ଉତ୍ସାହିତ ହେଉଛନ୍ତି। ଆମେ ପରବର୍ତ୍ତୀ ସମୟରେ ଯେତେବେଳେ ସେ ବସ୍ତିକୁ କେତେବେଳେ ଯାଉ, ସେତେବେଳେ ଦେଖୁ ସେମାନେ ସଫାସୁତୁରା ରହିଛନ୍ତି, ଆମେ ପୁଣି ଥରେ କିଛି କାର୍ଯ୍ୟକ୍ରମ କରିବା ସହିତ ସେମାନଙ୍କୁ ବୁଝାଇଥାଉ।
1: କୌଣସି ଅନୁଷ୍ଠାନ ତରଫରୁ ଆପଣ କିଛି ପୁରସ୍କୃତ ହୋଇଛନ୍ତି?
0: ମୁଁ ପ୍ରଧାନମନ୍ତ୍ରୀ ସିଲ୍ଡ ପୁରସ୍କାର ଦୁଇଥର ପାଇଛି, 94-95 ସହିତ 95-96 ଲଗାତର ଦୁଇଥର ପାଇଛି। ତା ସହିତ ପରବର୍ତ୍ତୀ ସମୟରେ ବି ବର୍ତ୍ତମାନ 2018 ଜାତୀୟ ସମ୍ମାନ ପାଇଛି, ଜଣେ ପ୍ରଶାସନିକ ସେବା ଅଧିକାରୀ ଭାବରେ କାର୍ଯ୍ୟ
1: ପୁରସ୍କାର ମଧ୍ୟ ପାଇଛନ୍ତି। ଆପଣ ଯେହେତୁ ବହୁତ ଦିନ ଧରି ତ କାମ କରିଛନ୍ତି ଆମେ ଜାଣିଛୁ, ବର୍ତ୍ତମାନ ଆପଣ ଯୁବପିଢ଼ିମାନଙ୍କୁ ଆଉ ଆପଣଙ୍କର ଯେଉଁ ଛାତ୍ରଛାତ୍ରୀମାନଙ୍କୁ କ'ଣ ଗୋଟେ ମାନେ ସୂଚନା ଦେବେ, କ'ଣ ଆପଣ କହିବେ ଆପଣଙ୍କର ମନ୍ତବ୍ୟଟା?
0: ଯୁବପିଢ଼ିକୁ ମୋର ଅନୁରୋଧ ରହିବ, ଭାରତରେ ବର୍ତ୍ତମାନ 33% ଜଙ୍ଗଲ ରହିବା ଜାଗାରେ ମାତ୍ର 19% ଜଙ୍ଗଲ ଅଛି। ବିଭିନ୍ନ କାରଣରୁ ଜଙ୍ଗଲ କଟା ହୋଇଯାଉଛି, ସେ ରାସ୍ତାଘାଟ ସମ୍ପ୍ରସାରଣ ହେଉ ବା କଳକାରଖାନା କୋଠାବାଡ଼ି ପାଇଁ ହେଉ, ବହୁତ କାରଣରୁ ଜଙ୍ଗଲ ସଫା ହୋଇ ଚାଲିଛି। ତେଣୁ ସମସ୍ତେ ଅନୁଭବ କରିବା ଦରକାର ଯେ ପରିବେଶକୁ ସୁସ୍ଥ ରଖିବା ଏବଂ ପରିବେଶକୁ ସୁସ୍ଥ ରଖିବା ପାଇଁ ବୃକ୍ଷରୋପଣ କରିବା, ଗୋଟିଏ ଚାରା ଗଛକୁ ବିରାଟକାୟ ଦ୍ରୁମରେ ପରିଣତ କରିବା ପାଇଁ ଦୀର୍ଘ ସମୟ ଲାଗେ, କିନ୍ତୁ ଗୋଟିଏ ଗଛକୁ କାଟିଦେବା ପାଇଁ ଖୁବ୍ କମ୍ ଦିନ ଲାଗିଥାଏ ବା କମ୍ ସମୟ ବି ଲାଗିଥାଏ। ତେଣୁ ସମସ୍ତେ ଅନୁଭବ କରିବା ଦରକାର, ହୃଦୟଙ୍ଗମ କରନ୍ତୁ ଯେ ଗଛଟିଏ ପାଇଁ ସମସ୍ତେ ଯତ୍ନଶୀଳ ହେବା, ଗଛଟିଏ ଲଗାଇଦେବାନି, କେବଳ ଗଛଟିକୁ ଯତ୍ନ କରିବା ଯେମିତି ସିଏ ଗୋଟିଏ ବଡ଼ ଗଛରେ ପରିଣତ ହେବ ଏବଂ ଭବିଷ୍ୟତକୁ ସୁରକ୍ଷିତ ରଖିବ, ସେଇ ମନୋଭାବ ସୃଷ୍ଟି କରିବା ପାଇଁ ମୁଁ ସମସ୍ତଙ୍କୁ ନିବେଦନ କରୁଛି। ସମସ୍ତେ ଗଛ ଲଗାନ୍ତୁ ଏବଂ ନିଜ ପରିବାରବର୍ଗଙ୍କୁ ମଧ୍ୟ ସେମାନେ ଆଗ୍ରହୀ କରାନ୍ତୁ, ଗଛ ଲଗାଇବେ, ଗଛର ଯତ୍ନ ନେବେ, ଗଛଟିକୁ ବଡ଼ ହେଲା ପର୍ଯ୍ୟନ୍ତ ତାକୁ ଛୁଆକୁ ପାଳିଲା ଭଳି ସେମାନେ ସ୍ନେହ କରିବେ, ଶ୍ରଦ୍ଧା କରିବେ, ତାହେଲେ ନିଶ୍ଚୟ ଆମ ସ୍ୱପ୍ନ ସାକାର ହେବ ଏବଂ ଭାରତବର୍ଷର ପରିବେଶ ବଦଳିଯିବ।
1: ଆଜି ଆପଣ ଆମ ସହିତ କଥାବାର୍ତ୍ତା କଲେ, ଆପଣଙ୍କୁ ଆମ ବ୍ରହ୍ମପୁର ଆକାଶବାଣୀ ତରଫରୁ ଅଶେଷ ଅଶେଷ ଧନ୍ୟବାଦ, ନମସ୍କାର।
0: ଧନ୍ୟବାଦ, ନମସ୍କାର।
2: ଶୁଣୁଥିଲେ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ପ୍ରଯୋଜନା ସିଦ୍ଧାର୍ଥ ଶଙ୍କର ମହାରଣା, ଉପସ୍ଥାପନାରେ ଥିଲେ ସୁକାନ୍ତି ମହାନ୍ତି।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦୁଇଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ବିଭିନ୍ନ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ମୁଲତବୀ। ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପାଇଁ ନିରାପଦ ଉତ୍ତରଦାୟିତ୍ୱ ବ୍ୟବସ୍ଥା ସୁନିଶ୍ଚିତ କରିବା ଲାଗି ସରକାର ନୀତି ପ୍ରଣୟନ କରୁଛନ୍ତି କହିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ବାହୁଡ଼ା ଯାତ୍ରା ସମୟରେ ଭିଡ଼ ପରିଚାଳନା ଓ ସୂଚନା ସଞ୍ଚାର ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ ଏବଂ ପୁରୀରେ ଆସନ୍ତାକାଲି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଏବଂ ଏ ସମ୍ପର୍କିତ ପ୍ରତିବାଦ ସମେତ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି। ଅପରାହ୍ନ 2 ଲୋକସଭା ପୁନଃ ଆରମ୍ଭ ହେବା କ୍ଷଣି ଏହି ପ୍ରସଙ୍ଗଗୁଡ଼ିକୁ ନେଇ ବିରୋଧୀ ଦଳ ସଦସ୍ୟ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ହଟ୍ଟଗୋଳ ମଧ୍ୟରେ ତୃଣମୂଳ କଂଗ୍ରେସ ସଦସ୍ୟ କଲ୍ୟାଣ ବାନାର୍ଜୀଙ୍କୁ ମୌସୁମୀ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ନିଲମ୍ବନ କରିବା ନେଇ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଆଗତ କରିଥିବା ଏହି ପ୍ରସ୍ତାବ ବାଚନିକ ଭୋଟ୍ରେ ଗୃହୀତ ହୋଇଥିଲା। ତେବେ ହଟ୍ଟଗୋଳ ପରିସ୍ଥିତି ଜାରି ରହିବାରୁ ଗୃହରେ ଅଧ୍ୟକ୍ଷତା କରୁଥିବା କୃଷ୍ଣ ପ୍ରସାଦ ଟେନେଟି ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ରାଜ୍ୟସଭାରେ ମଧ୍ୟ ସମାନ ସ୍ଥିତି ଜାରି ରହିଥିଲା। ଦ୍ୱିତୀୟାର୍ଦ୍ଧରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରକେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍

ଯୋଗାଯୋଗ କହିଥିଲେ ସରକାର ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ନେଇ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିବାରୁ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା। ଶିଶୁଙ୍କ ସମେତ ସମସ୍ତ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପାଇଁ ମୁକ୍ତ ନିରାପଦ ବିଶ୍ୱାସଯୋଗ୍ୟ ତଥା ଉତ୍ତରଦାୟୀ ବ୍ୟବସ୍ଥା ସୁନିଶ୍ଚିତ କରିବା ଲାଗି ସରକାର ନୀତି ପ୍ରଣୟନ କରୁଛନ୍ତି ବୋଲି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାରେ କହିଛନ୍ତି। ପିଲାମାନଙ୍କ ମଧ୍ୟରେ ଡିଜିଟାଲ ଆସକ୍ତି ବଢ଼ିବା ଏବଂ ଏହାର କୁପ୍ରଭାବ ସଂକ୍ରାନ୍ତ ସଦସ୍ୟ ସମ୍ବିତ ପାତ୍ରଙ୍କ ତାରକା ଚିହ୍ନିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ବୈଷ୍ଣବ କହିଛନ୍ତି, ଡିଜିଟାଲ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଆଇନ 2023 ପ୍ରଣୟନ କରାଯାଇଛି। ସେହି ଅନୁଯାୟୀ ପିଲାମାନଙ୍କ ଅନ୍ଲାଇନ୍ ଗୋପନୀୟତାକୁ ସୁରକ୍ଷା ଦେବା ପାଇଁ ଏହା ଏକ ଆଇନଗତ ଢାଞ୍ଚା ପ୍ରଦାନ କରୁଛି। ଏଥିସହିତ ବେଆଇନ ବିଷୟବସ୍ତୁ ପ୍ରସାରଣ କରିଥିବା ଓଟିଟି ପ୍ଲାଟଫର୍ମ ସହ ଅନ୍ୟାନ୍ୟ ମଞ୍ଚକୁ ନିୟମ ଅନୁଯାୟୀ ନିଷିଦ୍ଧ କରିଦିଆଯାଇଛି। ଅଶ୍ଳୀଳ ବିଷୟବସ୍ତୁକୁ ପ୍ରଚାର କରୁଥିବା 50 ଓଟିଟି ପ୍ଲାଟଫର୍ମକୁ ଗତ 2 ମଧ୍ୟରେ ଭାରତରେ ବନ୍ଦ କରିଦିଆଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ତୃଣମୂଳ ସ୍ତରର ଡିଜିଟାଲ ସୃଜନକର୍ତ୍ତାଙ୍କୁ ଚିହ୍ନଟ ଓ ପ୍ରୋତ୍ସାହନ ଉଦ୍ଦେଶ୍ୟରେ କେନ୍ଦ୍ର ସୂଚନା ଓ ପ୍ରସାରଣ

0: ଏଥିସହିତ ବେଆଇନ ବିଷୟବସ୍ତୁ ପ୍ରସାରଣ କରିଥିବା ଓଟିଟି ପ୍ଲାଟଫର୍ମ ସହ ଅନ୍ୟାନ୍ୟ ମଞ୍ଚକୁ ନିୟମ ଅନୁଯାୟୀ ନିଷିଦ୍ଧ କରିଦିଆଯାଇଛି। ଅଶ୍ଳୀଳ ବିଷୟବସ୍ତୁକୁ ପ୍ରଚାର କରୁଥିବା 50 ଓଟିଟି ପ୍ଲାଟଫର୍ମକୁ ଗତ 2 ମଧ୍ୟରେ ଭାରତରେ ବନ୍ଦ କରିଦିଆଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ତୃଣମୂଳ ସ୍ତରର ଡିଜିଟାଲ ସୃଜନକର୍ତ୍ତାଙ୍କୁ ଚିହ୍ନଟ ଓ ପ୍ରୋତ୍ସାହନ ଉଦ୍ଦେଶ୍ୟରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଜେମ୍ସ ଅଫ୍ ଇଣ୍ଡିଆ ଚ୍ୟାଲେଞ୍ଜର ପାଇଲଟ ପର୍ଯ୍ୟାୟ ଆରମ୍ଭ କରିଛି। ୱେବ୍ସ ଓଟିଟି ଅନ୍ତର୍ଗତ ମାଇ ୱେବ୍ସ ପ୍ଲାଟଫର୍ମରେ ନିର୍ମିତ ଏହି ଚ୍ୟାଲେଞ୍ଜ ନାଗରିକମାନଙ୍କୁ ସେମାନଙ୍କ ଜିଲ୍ଲାର ଅନନ୍ୟ କାହାଣୀ ଏବଂ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରୁଥିବା କ୍ଷୁଦ୍ର ଭିଡ଼ିଓ ତିଆରି କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ଆମନ୍ତ୍ରଣ କରାଯାଇଛି। ଅଂଶଗ୍ରହଣକାରୀମାନେ ଆସନ୍ତା ମାସ 1 31 ତାରିଖ ପର୍ଯ୍ୟନ୍ତ ଏହି ପ୍ଲାଟଫର୍ମ ମାଧ୍ୟମରେ 1-3 ଭିଡ଼ିଓ ଦାଖଲ କରିପାରିବେ। ଏହି ପଦକ୍ଷେପ ଦେଶବ୍ୟାପୀ କାର୍ଯ୍ୟକାରୀ ହେବାକୁ ଥିବାବେଳେ ପାଇଲଟ ପର୍ଯ୍ୟାୟରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଅରୁଣାଚଳ ପ୍ରଦେଶ, ଚଣ୍ଡିଗଡ଼, ଦାଦ୍ରା ଏବଂ ନଗର ହାବେଳି, ଦାମନ ଦିଉ, ଗୋଆ ଏବଂ ଲଦାଖକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ପଦକ୍ଷେପରେ ପ୍ରତି ଜିଲ୍ଲା ପାଇଁ 20 ଡିଜିଟାଲ ସୃଜନକର୍ତ୍ତାଙ୍କୁ 50,000 ଜିଲ୍ଲାସ୍ତରୀୟ ପୁରସ୍କାର, 2,00,000 ରାଜ୍ୟସ୍ତରୀୟ ପୁରସ୍କାର ଏବଂ ଦେଶବ୍ୟାପୀ ପ୍ରସାରଣ ସମୟରେ 5,00,000 ଜାତୀୟ ପୁରସ୍କାର ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 136 ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲୋକସେବା ଭବନରେ ଆସନ୍ତା 24 ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବାହୁଡ଼ା ଯାତ୍ରାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ବୈଠକରେ ଆଇନ ଶୃଙ୍ଖଳା ଓ ସୁରକ୍ଷା କ୍ଷେତ୍ରରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭିଡ଼ ପରିଚାଳନା ଓ ସୂଚନା ସଞ୍ଚାର ଉପରେ ଅଧିକ ଗୁରୁତ୍ୱ ଦେବାକୁ ଶ୍ରୀ ମାଝୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହିତ ଶ୍ରଦ୍ଧାଳୁମାନଙ୍କୁ ପ୍ରଶାସନ ଓ ପୁଲିସର ମାର୍ଗଦର୍ଶିକା ପାଳନ କରିବାକୁ ଶ୍ରୀ ମାଝୀ ନିବେଦନ କରିଛନ୍ତି। ଆଗକୁ ବାହୁଡ଼ା ଯାତ୍ରା ସହିତ ମହାପ୍ରଭୁଙ୍କ ସୁନାବେଶ ଓ ନୀଳାଦ୍ରି ବିଜେରେ ସମସ୍ତ ନୀତିକାନ୍ତି ଯେପରି ସୁଚାରୁ ରୂପେ ପାଳିତ ହେବ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ସରକାରଙ୍କ ପ୍ରାଥମିକତା ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।
1: ବାହୁଡ଼ା ଦୃଷ୍ଟିକୋଣରୁ ଯେଉଁ ସଂଖ୍ୟାରେ ଭକ୍ତମାନେ ଆସିବେ ଦର୍ଶନ କରିବାକୁ, ତାଙ୍କର କୌଣସି ଅସୁବିଧା ନ ହଉ, ତାଙ୍କୁ ସୁବିଧାରେ ଦର୍ଶନ କରିବେ ଏବଂ ସେଠି କୌଣସି ପ୍ରକାର ଶୃଙ୍ଖଳାଗତ ଦୃଷ୍ଟିରୁ ହଉ କିମ୍ବା ଦର୍ଶନ କରିବାର ସୁବିଧା ଦୃଷ୍ଟିରୁ ହଉ କୌଣସି ପ୍ରକାର ଯେମିତି ଅସୁବିଧା ହବନି ସମ୍ପୂର୍ଣ୍ଣ ରୂପେ ନଜର ରଖାହେଇଛି। ପ୍ରୋଟୋକଲ୍ ଅନୁଯାୟୀ ରଥଯାତ୍ରାର ଭାଗ ଭାଗ କରିକି ବିଭିନ୍ନ ଦିଗକୁ ଶ୍ରୀଗୁଣ୍ଡିଚା ଦିନ ଯେମିତି ତାକୁ ମନିଟରିଂ କରାହେଇଥିଲା, ସମାନ ଭାବରେ ବାହୁଡ଼ା ଦିନ ବି ସେଇଭଳି ଭାବରେ ତା'ର ମନିଟରିଂ କରାଯିବ।
0: ପୁରୀଠାରେ 3 ଦକ୍ଷିଣ ମୋଡ଼ ହେବା ପରେ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ରଖାଯାଇଛି। ଆସନ୍ତାକାଲି ସନ୍ଧ୍ୟା ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସନ୍ଧ୍ୟା 5 ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଅପରପକ୍ଷରେ ଆଡ଼ପ ମଣ୍ଡପରେ ଦର୍ଶନ ପାଇଁ ଆଜି ମଧ୍ୟ ପ୍ରବଳ ଗହଳି ଲାଗି ରହିଛି। ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି ବଡ଼ଶଙ୍ଖ ପର୍ଯ୍ୟନ୍ତ ପରିଲକ୍ଷିତ ହୋଇଥିବାବେଳେ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି କଳାହାଣ୍ଡି ଜିଲ୍ଲାରେ 9,03,50,000 ବ୍ୟୟରେ ନିର୍ମିତ ବିଭିନ୍ନ ସୁଭଦ୍ରା ଶକ୍ତି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ପ୍ରକଳ୍ପଗୁଡ଼ିକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଜୀବିକାର ନୂତନ ସୁଯୋଗ ଦେବା ସହ ସେମାନଙ୍କ ଆର୍ଥିକ ଶକ୍ତିକୁ ସୁଦୃଢ଼ କରିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀମତୀ ପରିଡ଼ା ଭବାନୀପାଟଣାଠାରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ସମ୍ମିଳନୀର କଳାହାଣ୍ଡି ଜିଲ୍ଲାର ବ୍ଲକ୍ ଲେବୁଲ୍ ଫେଡେରେସନ୍ଗୁଡ଼ିକର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ଏସ୍ଏଚ୍ଜି ମାଧ୍ୟମରେ ଉଦ୍ୟୋଗ ବିକାଶ, ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ସେମାନଙ୍କ ଅନୁଭୂତି, ସଫଳତା ଓ ପରାମର୍ଶ ସୁଭଦ୍ରା ଶକ୍ତି ଅଭିଯାନକୁ ଆହୁରି ପ୍ରଭାବୀ ଓ ଲୋକାଭିମୁଖୀ କରିବା ଦିଗରେ ସହାୟକ ହେବ ବୋଲି ଶ୍ରୀମତୀ ପରିଡ଼ା କହିଥିଲେ। ଏହି ଅବସରରେ ମଦନପୁର ରାମପୁରଠାରେ ଅଗରବତୀ ପ୍ରସ୍ତୁତି କେନ୍ଦ୍ର, ଥୁଆମୂଳୁ ରାମପୁରଠାରେ ଆମ୍ବରସ ପ୍ରକ୍ରିୟାକରଣ ଓ କ୍ୟାଣ୍ଡି ପ୍ରସ୍ତୁତି କେନ୍ଦ୍ର, ଭବାନୀପାଟଣାଠାରେ 24 ଗ୍ରାମ ପଞ୍ଚାୟତ ସ୍ତରୀୟ ସୁଭଦ୍ରା ଶକ୍ତି କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଭୁବନେଶ୍ୱରଠାରେ ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ଓ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ରାଜ୍ୟର ସରକାରୀ ଆଇଟିଆଇ ଓ ପଲିଟେକ୍ନିକ୍ଗୁଡ଼ିକର କାର୍ଯ୍ୟ ସମୀକ୍ଷା କରିଛନ୍ତି। ଆଇଟିଆଇ ଓ ପଲିଟେକ୍ନିକ୍ଗୁଡ଼ିକ ରାଜ୍ୟର ଶିଳ୍ପ ଓ ଅର୍ଥନୈତିକ ବିକାଶର ଆଧାର, ବଦଳୁଥିବା ଶିଳ୍ପ ଜଗତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅନୁଷ୍ଠାନଗୁଡ଼ିକ ଆଧୁନିକୀକରଣ ଓ ନୂଆ କୌଶଳ ଆପଣାଇବା ଜରୁରୀ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି। ବୈଠକରେ ରାଜ୍ୟର 72

0: ସରକାରୀ ଆଇଟିଆଇ ଓ 35 ସରକାରୀ ପଲିଟେକ୍ନିକ୍ର ଅଧ୍ୟକ୍ଷମାନେ ଯୋଗଦେଇ ବୈଷୟିକ ଶିକ୍ଷାର ମାନ ବୃଦ୍ଧି ଉପରେ ଆଲୋଚନା କରିଥିଲେ। କୋଭିଡ୍ 19କୁ ନେଇ ଭୟଭୀତ ନ ହେବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ଏଥିଲାଗି ରୋଗୀଙ୍କ ପାଇଁ ନିୟମିତ ନିରୀକ୍ଷଣ ଓ ସତର୍କତା ବ୍ୟବସ୍ଥା ଅବଲମ୍ବନ କରାଯାଉଥିବା ସ୍ୱାସ୍ଥ୍ୟ ବିଭାଗ କହିଛି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଓ ବ୍ଲକରେ ଜାରି ରହିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ସାହୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ପଶୁ ଚିକିତ୍ସା ବିଭାଗ ଦ୍ୱାରା ପ୍ରାଣୀ ସହାୟତା କେନ୍ଦ୍ର, ମାଧ୍ୟମିକ ବିଦ୍ୟାଳୟର ଉନ୍ନତିକରଣ ଏବଂ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ଚାଲିଥିବା ବିଭିନ୍ନ ଗୃହ ନିର୍ମାଣ କାର୍ଯ୍ୟକୁ ତ୍ୱରିତ ଗତିରେ ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ସେବା ସମର୍ପଣର ମୂର୍ତ୍ତିମନ୍ତ ପ୍ରତୀକ ରମାଦେବୀ ଚୌଧୁରୀଙ୍କ ପୁଣ୍ୟତିଥିରେ ରାଜ୍ୟବାସୀ ଆଜି ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଭୁବନେଶ୍ୱର ବିଧାନସଭା ନିକଟସ୍ଥ ତାଙ୍କ ପ୍ରତିମୂର୍ତ୍ତିରେ ଏହି ଅବସରରେ ଏକ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ି ଓ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ସ୍ୱର୍ଗତ ରମାଦେବୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପାଣିପାଗ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ସହ ଦକ୍ଷିଣ ଓଡ଼ିଶା, ଛତିଶଗଡ଼ ଓ ମଧ୍ୟପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 11 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସନ୍ଧ୍ୟା 6 ସୁଦ୍ଧା 613.62 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 226,139 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 12 ଗେଟ୍ ଦେଇ 2,268 ଘନଫୁଟ ଜଳ ନିଷ୍କାସିତ ହେଉଛି। ବିଭିନ୍ନ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ମୁଲତବୀ। ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପାଇଁ ନିରାପଦ ଉତ୍ତରଦାୟୀ ବ୍ୟବସ୍ଥା ସୁନିଶ୍ଚିତ କରିବା ଲାଗି ସରକାର ନୀତି ପ୍ରଣୟନ କରୁଛନ୍ତି, କହିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ବାହୁଡ଼ା ଯାତ୍ରା ସମୟରେ ଭିଡ଼ ପରିଚାଳନା ଓ ସୂଚନା ସଞ୍ଚାର ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ ଏବଂ ପୁରୀରେ ଆସନ୍ତାକାଲି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ଆମ ଆତ୍ମା ଏବଂ ସ୍ୱାଭିମାନର ପ୍ରତୀକ ତ୍ରିରଙ୍ଗା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଭାରତୀୟ ସ୍ୱାଧୀନତା ସଂଗ୍ରାମ ଏବଂ ଜାତୀୟ ଇତିହାସରେ ଜୁଲାଇ 22 ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଥିବା ଏକ ଦିବସ। 1947 ଜୁଲାଇ ମାସ 22 ଭାରତର ସମ୍ବିଧାନ ସଭା ଦ୍ୱାରା ତ୍ରିରଙ୍ଗାକୁ ସ୍ୱାଧୀନ ଭାରତର ଜାତୀୟ ପତାକା ଭାବେ ଗ୍ରହଣ କରାଯାଇଥିଲା। ସେହି ଐତିହାସିକ ଦିବସକୁ ସ୍ମରଣ କରି ଆଜି ଜାତୀୟ ପତାକା ଗ୍ରହଣ ଦିବସ ପାଳନ କରାଯାଉଛି। ଇତିହାସକୁ ସମୀକ୍ଷା କଲେ ଜଣାପଡ଼େ ଜାତୀୟ ପତାକାର ବିବର୍ତ୍ତନ କେବଳ ଏକ ପ୍ରତୀକର କାହାଣୀ ନୁହେଁ, ବରଂ ସ୍ୱାଭିମାନ ଆଡ଼କୁ ଭାରତ ଯାତ୍ରାର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। 1906 ସ୍ୱଦେଶୀ ଆପଣାଇବା ଏବଂ ବିଦେଶୀ ବର୍ଜନ କରିବା ଆନ୍ଦୋଳନ ସମୟରେ ହିଁ ଏହାର ଯାତ୍ରା ଆରମ୍ଭ ହୋଇଥିଲା। କଲିକତାରେ ପ୍ରଥମେ ଏକ ପତାକା ଉତ୍ତୋଳନ କରାଯାଇଥିଲା, ଯଦିଓ ଆଜିର ପତାକାଠାରୁ ଏହା ବହୁ ପରିମାଣରେ ଭିନ୍ନ, ତଥାପି ବ୍ରିଟିଶ ଶାସନ ବିରୁଦ୍ଧରେ ପ୍ରତିରୋଧର ବର୍ଦ୍ଧିତ ଆତ୍ମାକୁ ଏହା ପ୍ରତିନିଧିତ୍ୱ କରିଥିଲା। ଏହାର ପରବର୍ଷ 1907 ମ୍ୟାଡାମ୍ ଭିକାଜୀ କାମା ପ୍ୟାରିସରେ ସମାନ ପତାକା ଉତ୍ତୋଳନ କରିଥିଲେ। ଆନ୍ତର୍ଜାତିକ ସ୍ତରରେ ଏହା ଭାରତ ସଂଘର୍ଷର ବାର୍ତ୍ତା ବହନ କରିଥିଲା। ସମୟ ବିତିବା ସହିତ ସ୍ୱାଧୀନତା ସଂଗ୍ରାମ ଅବସରରେ ଏହି ପତାକା ଆହୁରି ବିକଶିତ ହୋଇଥିଲା। 1917 ଆନି ବେସାନ୍ତ ଏବଂ ବାଲ ଗଙ୍ଗାଧର ତିଲକଙ୍କ ନେତୃତ୍ୱରେ ଅନ୍ୟ ଏକ ପ୍ରକାରର ପତାକା ଉତ୍ତୋଳନ କରାଯାଇଥିଲା, ଯାହାକି ସ୍ୱଶାସନର ଦାବିକୁ ସଙ୍କେତ ପ୍ରଦାନ କରିଥିଲା। ଆଜିର ଯେଉଁ ତ୍ରିରଙ୍ଗା ପତାକା ଆମେ ଦେଖୁଛୁ, ତାହାର ରୂପରେଖ ଗୋଟିଏ ଦିନରେ ପ୍ରସ୍ତୁତ ହୋଇନଥିଲା। ଏହା ପଛରେ ରହିଛି ସ୍ୱାଧୀନତା ସଂଗ୍ରାମର ଏକ ଦୀର୍ଘ ଏବଂ ବଳିଷ୍ଠ ଇତିହାସ। 1921 ଆନ୍ଧ୍ରପ୍ରଦେଶର ସ୍ୱାଧୀନତା ସଂଗ୍ରାମୀ ପିଙ୍ଗାଳି ଭେଙ୍କୟା ଏକ ପତାକାର ନକ୍ସା ପ୍ରସ୍ତୁତ କରିଥିଲେ। ପରବର୍ତ୍ତୀ ସମୟରେ ମହାତ୍ମା ଗାନ୍ଧୀଙ୍କ ପରାମର୍ଶକ୍ରମେ ଏଥିରେ ସ୍ୱାବଲମ୍ବନର ଏକ ପ୍ରତୀକ ଭାବେ ଅରଟ ଏବଂ ଶାନ୍ତିର ପ୍ରତୀକ ସ୍ୱରୂପ ଧଳା ରଙ୍ଗ ଯୋଡ଼ାଯାଇଥିଲା। 1931 ଏହି ପତାକାରେ ଅନ୍ତିମ ପରିବର୍ତ୍ତନ କରାଯିବା ସହ ରଙ୍ଗଗୁଡ଼ିକ ଚୂଡ଼ାନ୍ତ ହୋଇଥିଲା। 1947 ଜୁଲାଇ 22 ପଣ୍ଡିତ ଜବାହରଲାଲ ନେହେରୁ ସମ୍ବିଧାନ ସଭାରେ ତ୍ରିରଙ୍ଗା ପତାକାର ପ୍ରସ୍ତାବ ଆଗତ କରିଥିଲେ। ଏଥିରେ ଅରଟ ବଦଳରେ ସାରନାଥର ଅଶୋକ ସ୍ତମ୍ଭରୁ ଅଶୋକ ଚକ୍ରକୁ ସ୍ଥାନ ଦିଆଯାଇଥିଲା। ଆମ ଜାତୀୟ ପତାକାର

0: ଶ୍ରୋତାବନ୍ଧ ଶୁଣୁଥିଲେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ କେନ୍ଦ୍ରରୁ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।
1: ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆଜି ଦିନକ ପାଇଁ ମୁଲତବୀ ରହିଲା ସଂସଦର ଉଭୟ ସଦନ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଆଲୋଚନା ପାଇଁ ସରକାର ଅଧିବେଶନର ପ୍ରଥମ ଦିନରୁ ପ୍ରସ୍ତୁତ ଅଛନ୍ତି, କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ବିଚାର ବିଭାଗୀୟ ଅଧିକାରୀଙ୍କ ଅବସର ବୟସ ସୀମା 61 ବର୍ଷକୁ ବୃଦ୍ଧି କରିବା ନେଇ ବିଚାର କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଆସାମରେ 16 ଜିଲ୍ଲା ବନ୍ୟା ପ୍ରଭାବିତ, ମୃତ୍ୟୁ ସଂଖ୍ୟା 31 ବୃଦ୍ଧି। ଏବଂ ଆତ୍ମନିର୍ଭର ଭାରତ ମିଶନ ଅଧୀନରେ ନୌସେନାରେ ସାମିଲ ହେଲା ଯୁଦ୍ଧପୋତ ଆଇଏନ୍ଏସ୍ ମାଲଭାନ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଏବଂ ଦିଲ୍ଲୀ ପ୍ରତିବାଦ ସମାବେଶ ସମେତ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି। ଦ୍ୱିତୀୟ ଥର ମୁଲତବୀ ଘୋଷଣା ପରେ ଅପରାହ୍ନ 2 ଲୋକସଭା ପୁନଃ ଆରମ୍ଭ ହେବା କ୍ଷଣି ଏହି ପ୍ରସଙ୍ଗଗୁଡ଼ିକୁ ନେଇ ବିରୋଧୀ ଦଳ ସଦସ୍ୟ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ହଟ୍ଟଗୋଳ ମଧ୍ୟରେ ତୃଣମୂଳ କଂଗ୍ରେସ ସଦସ୍ୟ କଲ୍ୟାଣ ବାନାର୍ଜୀଙ୍କୁ ମୌସୁମୀ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ନିଲମ୍ବନ କରିବା ନେଇ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ମହିଳା ସାଂସଦଙ୍କୁ ଲକ୍ଷ୍ୟ କରି ଆପତ୍ତିଜନକ ଏବଂ ଅଣସଂସଦୀୟ ମନ୍ତବ୍ୟ ପ୍ରଦାନ କରିଥିବାରୁ କଲ୍ୟାଣ ବାନାର୍ଜୀଙ୍କ ବିରୁଦ୍ଧରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଆଗତ କରିଥିବା ଏହି ପ୍ରସ୍ତାବ ଧ୍ୱନି ଭୋଟରେ ଗୃହୀତ ହୋଇଥିଲା। ତେବେ ହଟ୍ଟଗୋଳ ପରିସ୍ଥିତି ଜାରି ରହିବାରୁ ଗୃହରେ ଅଧ୍ୟକ୍ଷତା କରୁଥିବା କୃଷ୍ଣ ପ୍ରସାଦ ଟେନେଟି ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ପୂର୍ବାହ୍ନ 11 ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବାଚସ୍ପତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ପ୍ରଥମେ ମଧ୍ୟାହ୍ନ 12 ଏବଂ ପରେ ଅପରାହ୍ନ 2 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ନୂତନ ସର୍ତ୍ତାବଳୀ ଉପସ୍ଥାପନ ତଥା ପ୍ରସଙ୍ଗ ମାଧ୍ୟମରେ ଆଲୋଚନାକୁ କଂଗ୍ରେସ ଏଡ଼ାଇବାକୁ ଚେଷ୍ଟା କରୁଛି ବୋଲି ଅଭିଯୋଗ କରିଥିଲେ। ଏଭଳି କାର୍ଯ୍ୟ ଗଠନମୂଳକ ବିତର୍କ ପାଇଁ ପ୍ରତିବନ୍ଧକ ସୃଷ୍ଟି କରେ ବୋଲି ଶ୍ରୀ ରିଜିଜୁ କହିଛନ୍ତି। ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ନେଇ 2 ଅପରାହ୍ନ 2 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଥିଲା। ଏହାପରେ ଗୃହର ବୈଠକ ପୁନଃ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟଙ୍କ ପକ୍ଷରୁ ସ୍ଲୋଗାନବାଜି ଆରମ୍ଭ ହୋଇଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଥିଲେ, ସରକାର ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ନେଇ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି।
2: चर्चा के लिए पूरी तरह से तैयार है और हमने पहले दिन से कहा है। मैं अनुरोध करता हूँ कि चर्चा कब होना है, चर्चा का ड्यूरेशन और किस नियम के तहत होना है, माननीय स्पीकर महोदय सारे पार्टी के फ्लोर लीडर से बातचीत करके इसका निर्णय किया जाए।
1: ଗୃହର ନେତା ଜେପି ନଡ୍ଡା ବିରୋଧୀଙ୍କ ଆଚରଣକୁ ଅତ୍ୟନ୍ତ ଦାୟିତ୍ୱହୀନ ଏବଂ ଅଗଣତାନ୍ତ୍ରିକ ବୋଲି ସମାଲୋଚନା କରିଥିଲେ। ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ପୂର୍ବାହ୍ନ 11 ରାଜ୍ୟସଭା ଆରମ୍ଭ ହେବା ପରେ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ସିକ୍କିମ୍ର ଏନ୍ଏଚ୍ପିସି ତିସ୍ତା 6 ପର୍ଯ୍ୟାୟ ଜଳବିଦ୍ୟୁତ୍ ପ୍ରକଳ୍ପର ନିର୍ମାଣାଧୀନ ସୁଡ଼ଙ୍ଗରେ ଦୁର୍ଘଟଣାଜନିତ ଶ୍ରମିକଙ୍କ ପ୍ରାଣହାନୀ ନେଇ ଦୁଃଖ ପ୍ରକାଶ କରିଥିଲେ। ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗୃହ ତରଫରୁ ସେ ସମବେଦନା ଜ୍ଞାପନ କରିଥିଲେ। ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ସମ୍ମାନ ଜଣାଇ ଗୃହରେ କିଛି ସମୟ ନିରବତା ଅବଲମ୍ବନ କରାଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉତ୍ତର ମାସିଡୋନିଆର ସ୍କୋପଜେ ସହରରେ ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ସ୍କୋପଜେ ସହର ସ୍ଥିତ ସଂଗ୍ରହାଳୟରେ ଏହି ପ୍ରତିମୂର୍ତ୍ତିଟି ରହିଛି। ସେଠାରେ ଏକ ସମାବେଶକୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି, ମହାତ୍ମା ଗାନ୍ଧୀ ଯଦିଓ ଭାରତବାସୀ ଥିଲେ, କିନ୍ତୁ ତାଙ୍କର ସତ୍ୟ ଓ ଅହିଂସାର ବାର୍ତ୍ତା ସମଗ୍ର ମାନବ ଜାତିକୁ ମାର୍ଗଦର୍ଶନ କରୁଛି। ସଂଘର୍ଷ, ଅସହିଷ୍ଣୁତା ଏବଂ ବିଭିନ୍ନ କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହେଉଥିବା ସାମ୍ପ୍ରତିକ ବିଶ୍ୱ ସ୍ଥିତିରେ ଗାନ୍ଧିଜୀଙ୍କ ପ୍ରଦର୍ଶିତ କରୁଣା, ଆଲୋଚନା ଏବଂ ଶାନ୍ତିପୂର୍ଣ୍ଣ ସହାବସ୍ଥାନର ଆଦର୍ଶ।

ଅତ୍ୟନ୍ତ ପ୍ରାସଙ୍ଗିକ ମନେ ହୁଏ ବୋଲି ରାଷ୍ଟ୍ରପତି କହିଛନ୍ତି। ସୂଚନାଯୋଗ୍ୟ ଉତ୍ତର ମାସିଡୋନିଆକୁ ରାଷ୍ଟ୍ରପତି ମୁର୍ମୁ ଏବେ ସରକାରୀ ଗସ୍ତରେ ଅଛନ୍ତି। ବିଚାର ବିଭାଗୀୟ ଅଧିକାରୀଙ୍କ ଅବସର ବୟସ ସୀମା 60ରୁ 61 ବର୍ଷକୁ ବୃଦ୍ଧି କରିବା ନେଇ ବିଚାର କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗିଚି ଏବଂ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତ ଏକ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଦେଶବ୍ୟାପୀ ଜିଲ୍ଲା ନ୍ୟାୟିକ ଅଧିକାରୀଙ୍କ ଅବସର ବୟସ ସୀମା 60ରୁ 62 ବୃଦ୍ଧି କରିବା ନେଇ ଏହି ଆବେଦନରେ ପ୍ରାର୍ଥନା କରାଯାଇଛି। ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସମ୍ପୃକ୍ତ ହାଇକୋର୍ଟଙ୍କ ସହ ପରାମର୍ଶ କରି ଏହି ପ୍ରସଙ୍ଗରେ ନିଷ୍ପତ୍ତି ଗ୍ରହଣ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ବିଚାରପତିଙ୍କ ଅବସର ବୟସ ସୀମା 65 ବର୍ଷ ହୋଇଥିବା ବେଳେ ହାଇକୋର୍ଟ ବିଚାରପତିଙ୍କ ପାଇଁ 62 ବର୍ଷ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆସାମରେ ବନ୍ୟାଜନିତ ପରିସ୍ଥିତି ଗମ୍ଭୀର ରହିଛି। 16 ଜିଲ୍ଲା ବନ୍ୟା ପ୍ରଭାବିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 31 ବୃଦ୍ଧି ପାଇଛି। ସରକାରୀ ତଥ୍ୟ ଅନୁଯାୟୀ 872 ଗ୍ରାମ ଜଳମଗ୍ନ ହୋଇଛି। 5,64,000 ଅଧିକ ଲୋକ ବର୍ଷାଜନିତ ବନ୍ୟା ଫଳରେ ପ୍ରଭାବିତ ହୋଇଛନ୍ତି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। 71 ରିଲିଫ୍ ଶିବିର ଏବଂ 202 ରିଲିଫ୍ ବଣ୍ଟନ କେନ୍ଦ୍ର କାର୍ଯ୍ୟ କରୁଛି। 12,000 ଅଧିକ ଲୋକ ଆଶ୍ରୟସ୍ଥଳୀଗୁଡ଼ିକରେ ରହୁଥିବା ବେଳେ 1,00,000 ଅଧିକ ବନ୍ୟା ପ୍ରଭାବିତଙ୍କୁ ସହାୟତା ପ୍ରଦାନ କରାଯାଇଛି ବୋଲି ରାଜ୍ୟ ପ୍ରଶାସନ ସୂଚନା ଦେଇଛି। ସିକିମ୍ର ନାମ୍ଚି ଜିଲ୍ଲା ଅନ୍ତର୍ଗତ ସମରଡୁଙ୍ଗୁ ସୁଡ଼ଙ୍ଗ ମଧ୍ୟରୁ ଆଜି ଆହୁରି 8 ମୃତଦେହ ଠାବ କରାଯାଇଛି। ଏଥିସହ ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 13 ବୃଦ୍ଧି ପାଇଛି। ସୁଡ଼ଙ୍ଗ ମଧ୍ୟରେ ଆହ୍ୱାନପୂର୍ଣ୍ଣ ପରିସ୍ଥିତି ଯୋଗୁଁ ମୃତଦେହଗୁଡ଼ିକୁ ଉଦ୍ଧାର କରିବାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। ସ୍ଥାନୀୟ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ସ୍ୱଳ୍ପ ଆଲୋକ ଏବଂ ମିଥେନ୍ ଗ୍ୟାସ୍ର ଲିକେଜ୍ ଯୋଗୁଁ ଉଦ୍ଧାର କାର୍ଯ୍ୟ କଷ୍ଟକର ହେଉଛି। ଉଦ୍ଧାର କାର୍ଯ୍ୟରେ ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍, ସିକିମ୍ ପୁଲିସ୍ ଏବଂ ଖଣି ବିଶେଷଜ୍ଞ ସାମିଲ ଅଛନ୍ତି। ସୁଡ଼ଙ୍ଗରୁ ଆଜି ପାଣି ବାହାର କରାଯାଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ ସୁଡ଼ଙ୍ଗ ମଧ୍ୟରେ 25 ଲୋକ ଅଟକି ରହିଥିଲେ। ରାଜ୍ୟ ସରକାର ଏବଂ ଜାତୀୟ ଜଳବିଦ୍ୟୁତ୍ ନିଗମର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ, ଭିତ୍ତିଭୂମି ଉନ୍ନତି ମାଧ୍ୟମରେ ରେଳ ସୁରକ୍ଷା କ୍ଷେତ୍ରକୁ ଅଧିକ ସଶକ୍ତ କରାଯାଇଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଲୋକସଭାରେ ଆଜି ଏକ ଲିଖିତ ଉତ୍ତରରେ ଶ୍ରୀ ବୈଷ୍ଣବ କହିଛନ୍ତି, ରେଳବାଇ ସୁରକ୍ଷା କ୍ଷେତ୍ରରେ ଗତ 2013-14 ଆର୍ଥିକ ବର୍ଷରେ 39,000 କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଏହା ବୃଦ୍ଧି ପାଇ 1,20,000 ଟଙ୍କାରୁ ଅଧିକ ହୋଇଛି। ରେଳ ଡ୍ରାଇଭରଙ୍କ ସତର୍କତାକୁ ଅଧିକ ଉନ୍ନତ କରିବା ଲକ୍ଷ୍ୟ ନେଇ ସ୍ୱତନ୍ତ୍ର ସତର୍କତାମୂଳକ ନିୟନ୍ତ୍ରଣ ଉପକରଣ ବ୍ୟବହାର କରାଯାଉଛି ବୋଲି ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି। ଦେଶର ପ୍ରାୟ 2,500 କିଲୋମିଟରରୁ ଅଧିକ ରେଳପଥରେ ଚତୁର୍ଥ ପର୍ଯ୍ୟାୟ କବଚ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକ୍ଷମ କରାଯାଇଛି। ସେଥିମଧ୍ୟରେ ଦିଲ୍ଲୀ ମୁମ୍ବାଇ ଏବଂ ଦିଲ୍ଲୀ ହାଉଡ଼ା ରେଳପଥ ମଧ୍ୟ ଅନ୍ତର୍ଭୁକ୍ତ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ଗତ 2014-15 ଆର୍ଥିକ ବର୍ଷରେ 135 ଟ୍ରେନ୍ ଦୁର୍ଘଟଣା ଘଟିଥିବା ବେଳେ ଚଳିତ ବର୍ଷ ଜୁନ୍ ସୁଦ୍ଧା ମାତ୍ର 2 ଦୁର୍ଘଟଣା ଘଟିଥିବା ନେଇ ଶ୍ରୀ ବୈଷ୍ଣବ ଗୃହରେ ସୂଚନା ଦେଇଛନ୍ତି। ଆତ୍ମନିର୍ଭର ଭାରତ ମିଶନ ଅଧୀନରେ ପ୍ରସ୍ତୁତ ଦେଶର ଦ୍ୱିତୀୟ ମାହି ଶ୍ରେଣୀର ଆଣ୍ଟି ସବ୍ମେରିନ୍ ଯୁଦ୍ଧପଥ INS ମାଲଭାନ ନୌସେନାରେ ସାମିଲ ହୋଇଛି। କର୍ଣ୍ଣାଟକର କରୱାର୍ଠାରେ ଏହି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଜାହାଜ ଦେଶର ପ୍ରତିରକ୍ଷା କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ୍ ଏପି ସିଂହ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆତ୍ମନିର୍ଭରଶୀଳତା ପ୍ରତି ନୌସେନାର ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଏହି ଯୁଦ୍ଧପଥ ଦେଶର ଉପକୂଳରେ ସାମୁଦ୍ରିକ ସୁରକ୍ଷା କ୍ଷେତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। କୋଚିନ୍ ସିପିୟାର୍ଡ଼ଠାରେ ନିର୍ମିତ ଏହି ଜାହାଜରେ 80%ରୁ ଅଧିକ ସ୍ୱଦେଶୀ ଉପକରଣ ବ୍ୟବହାର କରାଯାଇଛି। ସଂସଦ ଅଭିମୁଖେ ଗତ ସୋମବାର ଶୋଭାଯାତ୍ରା ଅବସରରେ ପ୍ରଦର୍ଶନକାରୀଙ୍କ ଉପରେ ଅତ୍ୟଧିକ ବଳପ୍ରୟୋଗ ନେଇ ଆଗତ ଏକ ମାମଲାର ପ୍ରାଥମିକ ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍ ଡିକେ ଉପାଧ୍ୟାୟ ଏବଂ ଜଷ୍ଟିସ୍ ତେଜସ୍ କାରିଆଙ୍କ ଖଣ୍ଡପୀଠ ଏହି ମାମଲାର ବିଚାର କରି କେନ୍ଦ୍ର ସରକାର ଓ ଦିଲ୍ଲୀ ପୁଲିସ୍କୁ 4 ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସିସିଟିଭି ତଥା ଭିଡ଼ିଓଗ୍ରାଫି ଆଧାରରେ ମାତ୍ରାଧିକ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଅଭିଯୋଗ ନେଇ ଏହି ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି 11 ସେପ୍ଟେମ୍ବରକୁ ଧାର୍ଯ୍ୟ କରାଯାଇଛି। ଅନ୍ୟପକ୍ଷରେ ସାମାଜିକ ଗଣମାଧ୍ୟମ ପୋଷ୍ଟ ଉପରେ ଆଧାରିତ ଏଭଳି ଆବେଦନ ଗ୍ରହଣଯୋଗ୍ୟ ନୁହେଁ ବୋଲି ପ୍ରାଥମିକ ଶୁଣାଣି ବେଳେ ଅତିରିକ୍ତ ସଲିସିଟର ଜେନେରାଲ ଏସ୍ଭି ରାଜୁ ଯୁକ୍ତି ଉପସ୍ଥାପନ କରିଛନ୍ତି। 2 ମଧ୍ୟରେ ଦେଶରେ 50 OTT ପ୍ଲାଟଫର୍ମକୁ ସରକାର ବନ୍ଦ କରିଦେଇଛନ୍ତି। ଅଶ୍ଳୀଳ ବିଷୟବସ୍ତୁ ପ୍ରଦର୍ଶନ ଅଭିଯୋଗ ନେଇ ସେହି ପ୍ଲାଟଫର୍ମଗୁଡ଼ିକ ବିରୁଦ୍ଧରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ

0: ଡକ୍ଟର ଏଲ୍ ମୁରୁଗାନ କହିଛନ୍ତି ଲୋକସଭାରେ ଆଜି ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସେ କହିଛନ୍ତି ନିୟମିତ ଭାବେ ଯାଞ୍ଚ କରି ସରକାର ଏଭଳି ଓଟିଟି ପ୍ଲାଟଫର୍ମଗୁଡ଼ିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆଜି ଦିନକ ପାଇଁ ମୁଲତବୀ ରହିଲା ସଂସଦର ଉଭୟ ସଦନ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଆଲୋଚନା ପାଇଁ ସରକାର ଅଧିବେଶନର ପ୍ରଥମ ଦିନରୁ ପ୍ରସ୍ତୁତ ଅଛନ୍ତି କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିଚାର ବିଭାଗୀୟ ଅଧିକାରୀଙ୍କ ଅବସର ବୟସ ସୀମା 61 ବର୍ଷକୁ ବୃଦ୍ଧି କରିବା ନେଇ ବିଚାର କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ ଆସାମରେ 16 ଜିଲ୍ଲା ବନ୍ୟା ପ୍ରଭାବିତ ମୃତ୍ୟୁ ସଂଖ୍ୟା 31 ବୃଦ୍ଧି ଏବଂ ଆତ୍ମନିର୍ଭର ଭାରତ ମିଶନ ଅଧୀନରେ ନୌସେନାରେ ସାମିଲ ହେଲା ଯୁଦ୍ଧପଥ ଆଇଏନ୍ଏସ୍ ମାଲଭାନ ସମ୍ବାଦ ଶେଷ କଲା
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ ଭଦ୍ରକ ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଭଦ୍ରକ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଭଦ୍ରକ ସମ୍ବାଦଦାତା ଅଶୋକ କୁମାର ନାୟକ ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ ଭଦ୍ରକ ସହରର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀ ସହର ବିକାଶ ଯୋଜନାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ 8,50,00,000 ଟଙ୍କା ବ୍ୟୟରେ 6 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମନ୍ତ୍ରୀ କହିଛନ୍ତି 2047 ମସିହା ବେଳକୁ ଭାରତ ବିକଶିତ ହେବା ସହ 2036 ଓଡ଼ିଶା ଏକ ବିକଶିତ ରାଜ୍ୟରେ ପରିଣତ ହେବା ପାଇଁ ସମସ୍ତଙ୍କୁ ସଂକଳ୍ପ ନେବାକୁ ପଡ଼ିବ
3: ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ଭଦ୍ରକର ସହରର ଗୋଟେ ସ୍ୱତନ୍ତ୍ର ରୂପରେ ଗଢ଼ିବା ପାଇଁ ମାନ୍ୟବର ବିଧାୟକ ମାନ୍ୟବର ସାଂସଦ ଅନେକ ପରିକଳ୍ପନା କରିଥିଲେ ଏବଂ ଏ କାର୍ଯ୍ୟକ୍ରମ ବାସ୍ତବତାର ରୂପ ନେଇଛି ଭଦ୍ରକ ଗୋଟେ ପ୍ରାଚୀନ ସହର ଏହାର ଭିତ୍ତିଭୂମି ମଧ୍ୟ ପ୍ରାଚୀନ ଗୋଟେ ବାସ୍ତବତାର ରୂପ ଦେବା ସହଜ ନଥିଲା ପ୍ରଖର ରାଜନୈତିକ ଇଚ୍ଛାଶକ୍ତି ଏବଂ ପ୍ରଶାସନିକ ମନୋବଳ କାରଣରୁ ଏବଂ ସବୁଠୁ ବଡ଼ କଥା ସହରବାସୀଙ୍କର ଅକୁଣ୍ଠ ସହଯୋଗ କାରଣରୁ ଆଜି ଏ ସମ୍ଭବପର ହୋଇପାରିଛି କେବଳ ରାସ୍ତାର ପ୍ରଶସ୍ତିକରଣ ରାସ୍ତା ଦୁଇ ପାର୍ଶ୍ୱରେ ସୌନ୍ଦର୍ଯ୍ୟକରଣ ତାହା ନୁହେଁ ଯାହା ବେସିକ୍ ଆମ୍ୟୁନିଟିଜ୍ ରହିଛି ଲୋକଙ୍କ ପାଇଁ ଆବଶ୍ୟକ ଯାହା ଆମ୍ୟୁନିଟିଜ୍ ରହିଛି ତାହାକୁ ମଧ୍ୟ ପ୍ରଦାନ କରାଯାଉଛି
2: ଭଦ୍ରକ ଜିଲ୍ଲାର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ର ଜିଲ୍ଲାର ବିକାଶ ଓ ସୌନ୍ଦର୍ଯ୍ୟକରଣ ଦିଗରେ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ
4: କେବଳ ଭଦ୍ରକ ପୌରପାଳିକା ପାଇଁ ନୁହେଁ ଭଦ୍ରକ ଜିଲ୍ଲା ପାଇଁ ଏକ ସ୍ମରଣୀୟ ଐତିହାସିକ ଦିବସ କାରଣ ବହୁ ପ୍ରତୀକ୍ଷିତ ଆମେ ଅପେକ୍ଷା କରିଥିଲୁ ଭଦ୍ରକ ସହରକୁ ଯେଉଁଠିକୁ ସକାଳ ହେଲେ ଜିଲ୍ଲାରୁ ଜିଲ୍ଲା ବାହାରୁ ରାଜ୍ୟ ବାହାରୁ ମଧ୍ୟ ଅନେକ ଲୋକଙ୍କର ସମାଗମ ହୋଇଥାଏ କିନ୍ତୁ ଯେଉଁପରି ଭାବରେ ଅବ୍ୟବସ୍ଥା ହିସାବରେ ଦୀର୍ଘ ବର୍ଷ ସ୍ୱାଧୀନତାର 77 ବର୍ଷ ପରେ ମଧ୍ୟ ଭଦ୍ରକକୁ କେବଳ ତୁଷ୍ଟିକରଣ ରାଜନୀତି ପାଇଁ ଅବହେଳିତ କରାଯାଇଥିଲା ତାର ଅନ୍ତିମ ଘଟିଛି ମୁଁ ଧନ୍ୟବାଦ ଦେବି ଭଦ୍ରକ ଜିଲ୍ଲାବାସୀଙ୍କୁ ଯେଉଁମାନଙ୍କର ସହଯୋଗ ସହାୟତା ଯୋଗୁଁ ଆଜି ଭଦ୍ରକ ଏକ ନୂତନ ପରିଚୟ ପାଇବାକୁ ଯାଉଛି
2: ଭଦ୍ରକ ଜିଲ୍ଲାର ହରିବୋଲ କ୍ଷେତ୍ର କେଶପୁର ଗ୍ରାମରେ ଶ୍ରୀ ଜଗନ୍ନାଥ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ହେବା ପରେ ଜିଲ୍ଲାପାଳ ଡକ୍ଟର ଦିଲୀପ ରାଉତରାୟ ତିନି ରଥରେ ଛେରା ପହଁରା କରିଥିବା ବେଳେ ତିହିଡି ବ୍ଲକ ନୂଆନନ୍ଦ ଗ୍ରାମରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ଉପଜିଲ୍ଲାପାଳ କାର୍ତ୍ତିକ ନାଥ ମଣ୍ଡଳ ଯୋଗଦେଇ ଛେରା ପହଁରା କରିଥିଲେ ଦେବୀ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଥିବା ବେଳେ ଶ୍ରୀ ବଳଭଦ୍ର ଓ ଶ୍ରୀ ଜଗନ୍ନାଥଙ୍କ ରଥକୁ ପୁରୁଷମାନେ ଟାଣିଥିଲେ ଏ ସମ୍ପର୍କରେ ଜିଲ୍ଲାପାଳ ଡକ୍ଟର ଦିଲୀପ ରାଉତରାୟ କହିଛନ୍ତି
5: ସେବା ସମର୍ପଣ ଏବଂ ସ୍ୱଚ୍ଛତାର ପ୍ରତୀକ ହେଉଛି ଏଇ ଜଗନ୍ନାଥ ସଂସ୍କୃତିକୁ ନେଇ ଏଇ ଯେଉଁ ପରମ୍ପରା ମହାପ୍ରଭୁ ଜଗନ୍ନାଥଙ୍କର ଘୋଷଯାତ୍ରା ତେଣୁ ଏହି ଅବସରରେ ମୁଁ ଆଶା କରିବି ସମସ୍ତେ ସେବା ସ୍ୱଚ୍ଛତା ଏବଂ ସମର୍ପଣ ଭାବ ନେଇକରି ଯଦି ତାଙ୍କ ଜୀବନ ମାର୍ଗରେ ଚାଲିବେ ନିଶ୍ଚିତ ଭାବରେ ଏକ ସୁନ୍ଦର ସଂସାର ଗଠନ ହୋଇପାରିବ
2: ଭଦ୍ରକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଚତୁର୍ଥ ଜିଲ୍ଲା ବିକାଶ ସମନ୍ୱୟ ଓ ନିରୀକ୍ଷଣ କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି କମିଟିର ଅଧ୍ୟକ୍ଷ ତଥା ଭଦ୍ରକ ଲୋକସଭା ସଦସ୍ୟ ଅଭିମନ୍ୟୁ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ନିର୍ବାଚିତ ଜନପ୍ରତିନିଧି ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି ଜିଲ୍ଲାର ଉପରମୁଣ୍ଡରେ ବର୍ଷା ଓ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଖାଲୁଆ ଓ ତଳିଆ ଅଞ୍ଚଳରେ ଜଳ ଜମି ରହିଛି କେନ୍ଦ୍ର ସରକାରଙ୍କର 12 ବିକାଶ ଜନକଲ୍ୟାଣ ଯୋଜନା ଏବଂ 2 ରାଜ୍ୟ ସରକାରଙ୍କର ବିକାଶଧାରା ସମ୍ପର୍କିତ କର୍ମଶାଳା ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି

0: ଦେଇଛି। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ଶ୍ରମ ନିରାକରଣ ଅଭିଯାନ ଏବଂ ଶିଶୁ କିଶୋର ଶ୍ରମ ନିଷେଧ ନିୟନ୍ତ୍ରଣ ଆଇନ 1986 ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଭଦ୍ରକ ଡିଆର୍ଡିଏ ସମ୍ମିଳନୀ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାର 5 ନିର୍ବାଚନ ମଣ୍ଡଳୀରେ 1326 ଭୋଟ କେନ୍ଦ୍ର ଥିବାବେଳେ ଆଉ ଅଧିକ 377 ବୁଥ୍ ବୃଦ୍ଧି ପାଇଥିବାବେଳେ 1,84,618 ଜଣ ମତଦାତା ରହିଛନ୍ତି। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ।
1: ଶୁଣିଲେ ଜିଲ୍ଲା ହାଲଚାଲ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ।
2: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆକାଶବାଣୀ ପୁରୀ ବର୍ତ୍ତମାନ ପ୍ରଚାର କରୁଛୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ କୃଷି ହାଲଚାଲ। ଉପସ୍ଥାପନରେ ଅଛନ୍ତି ମାନସୀ ଦେଇ ଓ ପ୍ରକାଶ କୁମାର ରଥ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।

0: ଜଗନ୍ନା ଓଳିକି ହଉଛି।
1: ହଉ ହଉ ମାନି, କଥା କଣ? ଚାଷବାସ କେମିତି ଚାଲିଛି? ଦେହ ପା କେମିତି ଅଛି?
0: ହଁ ଜଗନ୍ନା, ଇଏ ମଝିରେ ଯୋଉ ଟିକେ ବର୍ଷା ହେଇଗଲା,
1: ହଁ
0: ଜାଣିପାରୁଥିବ ତ ଆମର ଯୋଉ ଦିନ ରଥଯାତ୍ରା ହେଇଥିଲା,
1: ହଁ
0: କି ମେଘ ଜଗନ୍ନା, ସିଏ ତ ଏକାଳେ ଲାଗିକି ରହିଲା, ଭାରି ବିରକ୍ତିଆ ଲାଗିଲା। ଏପଟେ ଜଗତର ନାଥ ଜଗନ୍ନାଥ ବଡ଼ଦାଣ୍ଡରେ, ସେପଟେ ଭକ୍ତ ମାନେ ସେମିତି ବଡ଼ଦାଣ୍ଡରେ ହୋ ହଲ୍ଲା ହୋଇ ପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରୁଛନ୍ତି। ତେବେ ୟାରି ଭିତରେ ଜଗନ୍ନା, ଆମେ ପୁରା ହଜି ଯାଇଛେ। ଆଉ ତମେ ତ ଜାଣିଥିବ ଆମର ଗୁଣ୍ଡିଚା ଘରେ ତାଙ୍କର ଜନ୍ମସ୍ଥାନରେ ବର୍ତ୍ତମାନ ସବୁ ବିଜେ ହେଇଛନ୍ତି ଆମର ମହାପ୍ରଭୁ ମାନେ। କେମିତି ଅନୁଭୂତି ତମର ରହିଛି ଟିକେ କୁହ।
1: ସତ କଥା କହିଲ, ଯୋଉ ବର୍ଷା କଥା, ଆମର ତ କଥା ରହିଛି ବର୍ଷାରେ ଆଷାଢ ଶ୍ରାବଣ, ତେଣୁ ଆଷାଢ ମାସରେ ହଉଛି ମହାପ୍ରଭୁଙ୍କର ଗୁଣ୍ଡିଚା ଯାତ୍ରା। ତେଣୁ ବର୍ଷା ଆସିଗଲେ ମଧ୍ୟ ଚାଷୀ ଭାଇର ମନ ହରସ ହୁଏ, କାହିଁକି ନା ବର୍ଷାକୁ ଅପେକ୍ଷା ଥାଏ ସେ ଭଲ ଭାବରେ କେମିତି ଚାଷ କରିବ। ଆଉ ମହାପ୍ରଭୁଙ୍କର ଏଇ ଯୋଉ ଲୀଳା ଚାଲିଛି ନବଦିନାତ୍ମକ, ମହାପ୍ରଭୁ ଜନ୍ମ ବେଦୀକୁ ଭାଇ ଭଉଣୀଙ୍କ ସହିତ ଜଗନ୍ନାଥ ମହାପ୍ରଭୁ ଯାଇଛନ୍ତି। ଆଉ ନିଶ୍ଚିତ ଭାବରେ ବର୍ଷ ଭିତରେ ଏଇ 9 ଦିନ ସବୁ ଜଗନ୍ନାଥ ପ୍ରେମୀମାନେ ଅନେଇ ରହିଥାନ୍ତି। ବଡ଼ଦାଣ୍ଡରେ ମହାପ୍ରଭୁ ଯିବେ, ପୁଣି ବାହୁଡ଼ାରେ ଫେରିବେ। ଇଏ ଗୋଟେ ଦିବ୍ୟ ଲୀଳା, ଆଉ ଇ ତ ହଉଛି ଜଗତ ଜନକ ପାଇଁ ଗୋଟେ ଆକର୍ଷଣ।
0: ହଁ ଯାହା କହିଲ, ପ୍ରକୃତରେ ଆମେ ସେଇ ଆଡ଼ପ ମଣ୍ଡପରେ ଦର୍ଶନ କଲେ ଆମକୁ ମହାପୁଣ୍ୟ ଲାଭ ହୋଇଥାଏ। ଆମେ କୁହନ୍ତି ପରା ଜଗନ୍ନା, ବର୍ଷ ସାରା ତୁମେ ଦର୍ଶନ କରୁଥିବ ଶ୍ରୀମନ୍ଦିରରେ, କିନ୍ତୁ ଆଡ଼ପ ମଣ୍ଡପରେ ଦିନେ ଯଦି ତୁମେ ଦର୍ଶନ କରୁଛ, ସେଥିରେ ଯୋଉ ପୁଣ୍ୟ ଲାଭ ଅଛି କୋଉଥିରେ ନାହିଁ ଜଗନ୍ନା। ତାପରେ ପୁଣି ଯଦି ଆମେ ଆସିବା, ପୁଣି ଠାକୁର ବାହୁଡ଼ିବେ, ରଥାରୂଢ଼ ଠାକୁରମାନେ ବିଜେ କରିବେ ଶ୍ରୀମନ୍ଦିରକୁ, ସେତେବେଳେ ମଧ୍ୟ ମାନେ ରଥ ଉପରେ ଯଦି ଆମେ ଦେଖିବା ମହାପ୍ରଭୁ ମାନଙ୍କୁ, ଆଉ ଆମକୁ ପୁନର୍ଜନ୍ମ ହବ ନାହିଁ, ଯେମିତି ଅଛି ରଥେ ତୁ ବାମନମ ଦୃଷ୍ଟ୍ୱା ପୁନର୍ଜନ୍ମମ ନ ଲଭ୍ୟତେ, ନା କଣ କହୁଛ?
1: ସତ କଥା କହିଛ। ସବୁ ଭକ୍ତମାନଙ୍କ ମନ ଭିତରେ ଅଶେଷ ଉତ୍କଣ୍ଠା, ଆଉ ସେମାନେ ଏଇ ଗୁଣ୍ଡିଚା ମନ୍ଦିର ଭିତରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରୁଛନ୍ତି, ଆଉ ମହାପ୍ରସାଦ ମଧ୍ୟ ସେବନ କରି ଅଶେଷ ମାନେ ଆନନ୍ଦ ପାଉଛନ୍ତି।
0: ହଁ ତେବେ ଜଗନ୍ନା, ଆମର ତ ସବୁ ଆଲୋଚନା

0: ବୁଝିଲ ମାନି, ଗୀତଟି ପୁରା ମନକୁ ଛୁଇଁଲା। ସହଜେ ଏବେ ତ ମହାପ୍ରଭୁଙ୍କର ରଥଯାତ୍ରା ଚାଲିଛି, ତେଣୁ ମହାପ୍ରଭୁ ଜଗତ ଜନଙ୍କୁ କଲ୍ୟାଣ କରନ୍ତୁ କାମନା କରିବା। ଆମର କଣ୍ଠଶିଳ୍ପୀ ଆଉ ଗୀତିକାରଙ୍କୁ ଧନ୍ୟବାଦ ଦେଇ ଆମେ ଯିବା ପରବର୍ତ୍ତୀ ପର୍ଯ୍ୟାୟକୁ।
1: ତାପରେ ଆମର ବିଜ୍ଞାପନ ରହିଛି, ବିଜ୍ଞାପନ ଶୁଣି ନବା।
2: ହଉ, ପ୍ରଧାନମନ୍ତ୍ରୀ କିସାନ ମାନଧନ

0: ମାନେ ଚତୁଃପାର୍ଶ୍ୱ ଆମର ପରିବେଶ ନଷ୍ଟ ହେଇଗଲା
1: ନିଶ୍ଚିତ।
0: ତେବେ ଆପଣ ଏଥିପାଇଁ କହୁଛନ୍ତି ଯେ ଯୋଉ ଆମେ ଯୋଉ ରାସାୟନିକ ସାର ବା କୀଟନାଶକ ଔଷଧ ପ୍ରୟୋଗ କରିଛେ ଏହା ମୁଖ୍ୟତଃ ଦାୟୀ।
1: କୀଟନାଶକ ଔଷଧ ସହିତ ଆପଣ ତୃଣନାଶକ ମଧ୍ୟ ପକାଉଛେ ଆମେ, ଯୋଉଟାକି ଆପଣ ସାଂଘାତିକ ଆମେ ଯୋଉ କେମିକାଲ ଫର୍ଟିଲାଇଜର ପକାଉଛେ ଏ ସବୁ ଯାକ ଦାୟୀ। ପ୍ରତ୍ୟେକ ସବୁ ମାଟିରେ ଯାଇକି ମିଶୁଛି, ପାଣିରେ ମିଶୁଛି, ପବନରେ ମିଶୁଛି, ସବୁ ଯାକ ବର୍ତ୍ତମାନ ଦୂଷିତ।
0: ତେବେ ମାଟି, ପାଣି, ପବନ ଏ ସବୁ ପ୍ରଦୂଷଣ ହେଉଛି ଏଇ ରାସାୟନିକ ସାର ପ୍ରୟୋଗ ଦ୍ୱାରା ବା ରାସାୟନିକ କୀଟନାଶକ ଔଷଧ ପ୍ରୟୋଗ କରିବା ଦ୍ୱାରା। ଏହାକୁ ଦୂର କରିବା ପାଇଁ ଆମର ଯାହା ଆଜି ଆଲୋଚନା ଅଛି ପରିବେଶ ଭିତ୍ତିକ ଜୈବିକ ଚାଷ। ତେବେ ଆପଣ କୁହନ୍ତୁ ପରିବେଶ ଭିତ୍ତିକ ଜୈବିକ ଚାଷ କହିଲେ ଚାଷୀ ଭାଇମାନେ କଣ ବୁଝିବେ?
1: ଦେଖନ୍ତୁ ପରିବେଶକୁ ଆମେ ଯଦି ସୁରକ୍ଷା କଲା ଭଳିଆ ଯଦି ଆମେ ଚାଷ କରିବା ତାହେଲେ ପରିବେଶ ଭିତ୍ତିକ ଜୈବିକ ଚାଷ। ଆମେ କେମିତି ସୁରକ୍ଷା କରିବା ପରିବେଶକୁ? ଯେମିତିକି ଆମେ କୀଟନାଶକ ଔଷଧ ପକାଇବା ବନ୍ଦ କରିବା, ପକାଇବା ନାହିଁ, ତୃଣନାଶକ ପକାଇବା ନାହିଁ, କିମ୍ବା ଆପଣ ହରମୋନ ଗୁଡ଼ିକ ମଧ୍ୟ ପକାଇବା ନାହିଁ ଅତ୍ୟଧିକ ପରିମାଣର। ଆମେ ମାନେ ଯେମିତି ଗୋବର ଖତ ଦେବା ଏବଂ ବିଭିନ୍ନ ପ୍ରକାର ଅଛି ଆପଣ ଆଜୁଲା ବିଜି ଏସବୁ ପ୍ରୟୋଗ କରିବା। ଏସବୁ ଯଦି କରିବା ତାହେଲେ ଆମେ ପରିବେଶକୁ ରକ୍ଷା କରିପାରିବା, ନଚେତ 20-30 ବର୍ଷ ଭିତରେ ଖାଦ୍ୟ ସଙ୍କଟ ଦେଖାଯିବ ବୋଲି ବୈଜ୍ଞାନିକ ବର୍ତ୍ତମାନ ଭବିଷ୍ୟତବାଣୀ ହେଲା।
0: ଆଚ୍ଛା,
1: କାହିଁକି ନା ମାଟି ବର୍ତ୍ତମାନ ମାନେ 70% ମାଟି ବର୍ତ୍ତମାନ ଏସିଡ୍ ହେଇଗଲାଣି। ଆମର ଦେଖିବା ଆମେ ଯଦି ପୁରୀ ଜିଲ୍ଲାର ମାଟି ମାନେ ଆପଣଙ୍କର 70% ବର୍ତ୍ତମାନ ଆମର ଯୋଉ ସଏଲ୍ ଟେଷ୍ଟ ରେଜଲ୍ଟ ହେଉଛି 70% ମାଟି ବର୍ତ୍ତମାନ ଏସିଡ୍ ହେଇଗଲାଣି ଏଇ କେମିକାଲ ଫର୍ଟିଲାଇଜର ପକେଇକି। ଅଳ୍ପ ଦିନ ରହିଲା ଏଇ ଯୋଉ 100% ଯଦି ମାନେ ଏସିଡ୍ ହେଇଯାଏ ଆମେ ଯଦି ତାକୁ ନ ସୁଧାରିବା ତାହେଲେ ଖାଦ୍ୟ ସଙ୍କଟ ଭବିଷ୍ୟତ ଦେଖାଯିବାର ସମ୍ଭାବନା ମଧ୍ୟ ଅଛି।
0: ତେବେ ଏସବୁ ପାଇଁ ଆମେ କିଭଳି ଭାବରେ ସଚେତନ ହେବୁ?
1: ଦେଖନ୍ତୁ ଆମେ ବର୍ତ୍ତମାନ ଆମେ କେମିତି ଜୈବିକ କୃଷି କରିବା ସେଥିପାଇଁ ବର୍ତ୍ତମାନ ଗଭର୍ଣ୍ଣମେଣ୍ଟ ମଧ୍ୟ ସ୍କିମ୍ କରିଦେଲାଣି ପରମ୍ପରାଗତ କୃଷି ବିକାଶ ଯୋଜନା। ଆମେ ମଧ୍ୟ ଚାରିଆଡ଼େ ଏତେ ଟ୍ରେନିଂ ମିଟିଂ ହେଉଛି, ଚାରିଆଡ଼େ ସଚେତନ କରିବା ଚାଷୀଙ୍କୁ ଯେ କେମିକାଲ ଫର୍ଟିଲାଇଜର ରାତାରାତି ସେମାନେ ଛାଡ଼ିପାରିବେନି କିନ୍ତୁ କମ୍ ପକାଇବେ, କିମ୍ବା ଔଷଧ ଆମେ କୀଟନାଶକ ଔଷଧ ଯୋଉ ତୀବ୍ରତାର କୀଟନାଶକ ଔଷଧ ଅଛି ତାକୁ ଆମେ ନ ପକାଇବା ପାଇଁ ଆମେ ପରାମର୍ଶ ଦେଉଛୁ ଚାଷୀଙ୍କୁ। ଜୈବିକ ଉତ୍ପାଦନରେ ସେମାନେ ତିଆରି କରି କୀଟନାଶକ ତିଆରି କରନ୍ତୁ, ଯେମିତିକି ଆପଣଙ୍କର ହାଣ୍ଡି ଔଷଧ, ଗୋଟେ ହାଣ୍ଡି ଔଷଧ ଅଛି ସେଥିରେ ଆପଣଙ୍କର ଗୋଟେ ଔଷଧ ତିଆରି ହେଉଛି ମାନେ ସେଇଟା ପକାଇଲେ ଆପଣଙ୍କର ଯେତେ କୀଟନାଶକ କୀଟଠୁ ଆରମ୍ଭ କରି ଯେତେ ରୋଗ ବର୍ତ୍ତମାନ ଫସଲରେ ହଉ ପନିପରିବାରେ ହଉ କୌଣସି ଦେଖାଯାଉନି। କିନ୍ତୁ ଯଦି କେମିକାଲ ଔଷଧ ପକାଇବା ଆପଣ ବାରମ୍ବାର ସେ ମାନେ ଉପକାରୀ କୀଟ ଗୁଡ଼ିକ ମରିଯାଉଛନ୍ତି, ବାଧ୍ୟ ହୋଇ ସେଠି ମାନେ ତାର ରୋଗଟା ଦୁଇ ଗୁଣ ପୋକଟା ଆକ୍ରାନ୍ତ କରୁଛି, ଦୁଇ ଗୁଣ ଆକ୍ରାନ୍ତ ହେଇଯାଉଛନ୍ତି।
0: ଆଚ୍ଛା ଦେଖନ୍ତୁ ଆଜ୍ଞା, ଆପଣ ତ କହିଲେ ଏଇ ଯୋଉ ରାସାୟନିକ କୀଟନାଶକ ପକେଇବେ ନାହିଁ, ଯଦି ସେତେ ଦୂର ହଉଛି ତାହେଲେ ପକେଇବେ ନା କଣ?
1: ନିଶ୍ଚିତ।
0: ହଁ, ତେବେ ଆଉ ଗୋଟେ କଥା ହେଲା ଜୈବିକ କୃଷି କହିଲେ ଆପଣ କରିବା ପାଇଁ, ତେବେ ଜୈବିକ କୃଷି କହିଲେ ଆମ ଚାଷୀ ଭାଇମାନେ କଣ ବୁଝିବେ?
1: ଦେଖନ୍ତୁ ଜୈବିକ କୃଷି ପ୍ରକୃତି ସହ ତାଳ ଦେଇ ଯଦି ଆମେ କହିବା, ପ୍ରକୃତି ସହ ତାଳ ଦେଇ କୃଷିର ସ୍ଥାୟୀତ୍ୱ ବଜାୟ ରଖିବା ସଙ୍ଗେ ସଙ୍ଗେ ଆମେ କୀଟନାଶକ ଔଷଧ ରାସାୟନିକ ସାର ଆପଣଙ୍କର ଯେତେ ହରମୋନ ରହିଛି ରାସାୟନିକ ବୃଦ୍ଧିକାରକ ଏ ସବୁ ନ ପକେଇ ଚାଷ କରିବାକୁ ଆମେ ଜୈବିକ ଚାଷ କରିବା।
0: ଆଚ୍ଛା, ତେବେ କିପରି ଆମର ଚାଷୀ ଭାଇମାନେ ଏଇ ଜୈବିକ ଚାଷ କରିବେ?
1: ଜୈବିକ ଚାଷ ତ ଆପଣଙ୍କର ରାତାରାତିକି କରିପାରିବେନି, ତା ପାଇଁ ସମୟ ଦରକାର। ଆମେ ଯେଉଁ ଜମିରେ ଜୈବିକ ଚାଷ କରିବା ତାକୁ ଅନ୍ତତଃ 3 ବର୍ଷ ଯାଏ ସେ ଜମିରେ ଆମେ ସାର କିମ୍ବା ଔଷଧ କୀଟନାଶକ ପକେଇବା ନାହିଁ, କୌଣସି ଜିନିଷ ପକେଇବାନି, କେବଳ ଗୋବର ଖତ ଯାହା ଆମର ଆଡମିସିବୁଲ ଜିନିଷ ଜୈବିକ ଚାଷ ପାଇଁ ସେଇଗୁଡ଼ିକ ଆମେ ପ୍ରୟୋଗ କରିବା। 3 ବର୍ଷ ପରେ ମାଟିଟା ଶୋଧନ ହେବ, ମାଟିର ଯୋଉ ଅଛି କୀଟନାଶକର ଶତାଗୁଣ ଯୋଉ ମାଟିରେ ଅଛି ସେଇଟା ରାତାରାତି ସେଗୁଡ଼ା କୁଆଡ଼େ ପଳେଇଯିବନି, ସେଗୁଡ଼ା ଅନ୍ତତଃ ମିନିମମ୍ ଆମେ ୱେଟ୍ କରିବାକୁ ପଡ଼ିବ 3 ବର୍ଷ। 3 ବର୍ଷ ପରେ 4ର୍ଥ ବର୍ଷରେ ଆମେ ଯୋଉ ପ୍ରଡକ୍ଟଟା ପାଇବା, ଧାନ ହଉ ମୁଗବିରି ହଉ କି ପନିପରିବା ହଉ, ସେଇଟା ଟେଷ୍ଟ ହେବ, ସେଇଟା

0: 3 ବର୍ଷ, 3 ବର୍ଷ ପରେ 4ଥ ବର୍ଷରେ ଆମେ ଯୋଉ ପ୍ରଡକ୍ଟଟା ପାଇବା, ଧାନ ହଉ ମୁଗ ବିରି ହଉ କି ପନିପରିବା ହଉ, ସେଇଟା ପୁଣି ଟେଷ୍ଟ ହବ। ସେଇଟା ଗୋଟେ ଏନେବିଲ୍ ଲାବୋରେଟୋରୀ ମାନଙ୍କରେ ଟେଷ୍ଟ ହବ, ଦେଖିବା ଯେ ପ୍ରକୃତରେ ଆମେ ଯୋଉ ସାର ତ ପକେଇନେ, ଔଷଧ ପକେଇନେ, କୀଟନାଶକ ଔଷଧ ପକେଇନେ, କିନ୍ତୁ ଏହାର ଗୁଣବତ୍ତା ରହିଛି କି ନାହିଁ ଟେଷ୍ଟ ହବ। ଯଦି ଦେଖିଲା ଏଇଟା ପଜିଟିଭ ବାହାରିଲା, ତାହେଲେ ଆମେ ଓକେ ଏଇଟା ଆମର ସେଇଟା ମାର୍କେଟରେ ବିକ୍ରି ହବ, ତାର ଭାଲ୍ୟୁ ଆଡିସନ ବର୍ତ୍ତମାନ ହେଇଗଲା। ଏବଂ ଏଇଟା ଚାଷୀ ବହୁତ ଗୁଣରେ ମାନେ କେମିକାଲର ମିଶ୍ରିତ ପ୍ରଡକ୍ଟରେ ଯାହା ପାଇଥାନ୍ତା ତାର 4-5 ଗୁଣର ପଇସା ପାଇବ
1: ନିଶ୍ଚିତ ଭାବରେ। ତେବେ ଏଇଠି ଆପଣ ଯାହା କହୁଛନ୍ତି, ଚାଷୀ ଭାଇମାନଙ୍କୁ ଟିକେ ଧୈର୍ଯ୍ୟ ରଖିବାକୁ ପଡିବ, 3 ବର୍ଷ ଟିକେ ଅପେକ୍ଷା କରିବାକୁ ପଡିବ, ଯାହାଦ୍ୱାରା କି ସେମାନେ ଲାଭ ପାଇପାରିବେ। ଯଦି ଆପଣମାନେ ଟିକେ ଧୈର୍ଯ୍ୟ ରଖିଦେବେ, ତାହେଲେ ଆପଣ ଜୈବିକ ଚାଷ କରି ଅଧିକ ଲାଭ ପାଇପାରିବେ ରାସାୟନିକ ସାର ଅପେକ୍ଷା, ନା କଣ
0: କହୁଛନ୍ତି?
1: ତେବେ ଏଇଠି ଭାଇମାନଙ୍କୁ ଆମେ ଟିକେ ସଚେତନ କରାଇ ଦଉଛୁ। ତେବେ ଆଉ ଗୋଟେ କଥା ମୋତେ ଜାଣିବା କଥା, ଏଇ ଜୈବିକ ଚାଷ କରିବା ପାଇଁ ହେଲେ ଜୈବିକ ଉପାଦାନ ସବୁ କଣ ରହିଛି, ସେମାନେ ଜମିରେ କିଭଳି ଭାବରେ ପ୍ରୟୋଗ କରିବେ?
0: ଦେଖନ୍ତୁ, ଜୈବିକ ଚାଷ କରିବାକୁ ହେଲେ ଆମେ ତ କେମିକାଲ ଫର୍ଟିଲାଇଜର ପକେଇବାନି, କୀଟନାଶକ ପକେଇବାନି, ପୁଣି ତ ଆମର ଫସଲ ବଞ୍ଚିବ ନା? ଗୋଟିଏ ନୁହଁ ଯୋଡ଼ିଏ ନୁହଁ ବହୁତ ଜିନିଷ ଏଥିରେ ସାମିଲ କରାଯାଇଛି, ଯେମିତିକି ଆମର ଗୋବର ଖତ, ସଫିସିଏଣ୍ଟ ଗୋବର ଖତ ପକେଇବା, କମ୍ପୋଷ୍ଟ ପକେଇବା, ସବୁଜ ଖତ ପକେଇବା, ଜିଆ ଖତ ପକେଇବା, ଆମର ଅମଳର ପରବର୍ତ୍ତୀ ଯୋଉ ଜିନିଷ ଗୁଡା ରହୁଛି ସେଗୁଡା ମଧ୍ୟ ପକେଇବା। ଏହା ବ୍ୟତୀତ ପଞ୍ଚଗବ୍ୟ ଆମେ ତିଆରି କରିବା, ଗାଈ ଗୋବର, ଦେଶୀ ଗାଈର ଗୋବର, ତାର ମୃତରୁ ଆମେ ପଞ୍ଚଗବ୍ୟ ତିଆରି କରିବା, ଜୀବାମୃତ ତିଆରି କରିବା, ଏବଂ ବାୟୋ ଫର୍ଟିଲାଇଜର ଯେଉଁଟା ଆମେ କହୁଛେ ଆମେ ପ୍ରୟୋଗ କରିବା, ଯେମିତିକି ଆଜୋଟୋବ୍ୟାକ୍ଟର, ଆଜୋସ୍ପିରିଲମ, PSB, ZSB, KMB, ଏଗୁଡ଼ା ସବୁ ଅଛି, ପଟାସ ପାଇଁ, ଜିଙ୍କ ପାଇଁ, ଏବଂ ଏ ସବୁଥିପାଇଁ ଅଛି।
1: ଆଚ୍ଛା, ଦେଖନ୍ତୁ ଏଇଠି ଯୋଉ କହିଲେ ଆମ ଚାଷୀ ଭାଇମାନେ ଜଣେ ଚାଷ କରିବା ପାଇଁ ହେଲେ, ଏଇ ଜୈବିକ ଚାଷ କରିବା ପାଇଁ ହେଲେ ପରିବେଶ ଭିତ୍ତିକ ଯୋଉ ଜୈବିକ ଚାଷ ରହିଛି, ପ୍ରଥମରୁ ସେମାନେ ଜମି ପ୍ରସ୍ତୁତି ଠାରୁ ଅମଳ ପର୍ଯ୍ୟନ୍ତ କୋଉ କୋଉ ଦିଗ ଉପରେ ସେମାନେ ଯିବେ, ଆଉ କେତେ କଣ ଲାଭ ପାଇପାରିବେ?
0: ଆପଣ ଦେଖନ୍ତୁ, ପ୍ରତ୍ୟେକ ଆମର ଚାଷୀ ଭାଇ ମନେ ରଖିବା ପରେ ସବୁ ଷ୍ଟେଜରେ ଆମେ ଜଗି ରଖି ଚଳିବାର ଅଛି। ଆପଣ ଦେଖିବେ ଯୋଉମାନେ ପ୍ରକୃତରେ ଆମେ ଜୈବିକ ଚାଷ କରିବା, ତାର ଗୋଟେ ଇନ୍ସପେକ୍ସନ ଟିମ୍ ବି ଅଛନ୍ତି, ସେମାନେ ଆସିକି ଦେଖିବେ ପାରିପାର୍ଶ୍ୱିକ, ଯଦି ଦେଖିଲେ ଗୋଟେ କେମିକାଲ ଡବା ବା କୀଟନାଶକ ଡବା ପଡିଛି ସେଇଠି ନୁହଁ, ତାର ପାଖାପାଖ ଫିଲ୍ଡରେ ପଡିଛି, ତାହେଲେ ସେଇଟାକୁ ସେ କ୍ୟାନସଲ କରିଦେବେ, ଯେ ଏଠି ଜୈବିକ ଚାଷ ନାଁରେ ଔଷଧ ପକାଉଛନ୍ତି କିମ୍ବା କେମିକାଲ ଫର୍ଟିଲାଇଜର ପକାଉଛନ୍ତି। ଦେଖିବେ ଯଦି ଆମେ ଗୋଟେ ତଳ ଜମି ଅଛି, ତଳ ମାଳିଆ ଜମି ଅଛି, ସେଇଠି ଆମେ ଜୈବିକ ଚାଷ କରୁଛେ, ଉପରେ କିନ୍ତୁ କେମିକାଲ ଫର୍ଟିଲାଇଜର ପକାଉଛନ୍ତି, ସେ ଚାଷୀ ଅବଗତ ନୁହନ୍ତି, ତାହେଲେ ସେଇଟା ମଧ୍ୟ ଜୈବିକ ଚାଷ ହେଇପାରିବନି, କାହିଁକି ନା ତାର ପାଣି ଆସିକି ଏଠି ମିଶିବ। ଉପରେ ରହିଲା ଚାଷ କରୁଛନ୍ତି ଯୋଉଟା କେମିକାଲ ଫର୍ଟିଲାଇଜର ପକାଉଛନ୍ତି, ତଳେ ଯୋଉଟା ଆମେ ଅପେକ୍ଷା କରୁଥିବା ନିଚ ଜାଗାରେ ଆମେ ଯୋଉଟା ଯଦି ଆମେ ଏଠି କରୁଥିବା, ତାହେଲେ କିଛି ତାର ମାନେ ନାହିଁ, ତାର ପାଣି ଆସିକି ମିଶିଲା, ସେଇ କେମିକାଲ ଫର୍ଟିଲାଇଜର ଆସିକି ଆମ ଜମିରେ ମଧ୍ୟ ମିଶିଲା, ସେଇ କୀଟନାଶକ ସେ ଜମିରୁ ବୋହି ଆସି ଏଠି ମିଶିଲା, ତେଣୁ ଏଗୁଡ଼ା ଦୂଷିତ ହେଲା, ଏ ମାଟି ଦୂଷିତ ହେଲା, ଏଥିରୁ ଉତ୍ପନ୍ନ ହେଉଥିବା ଯେକୌଣସି ପନିପରିବା ହଉ, ମୁଗ ବିରି ହଉ, ଧାନ ହଉ, ସେ ବର୍ତ୍ତମାନ ସେଥିରେ ପେଷ୍ଟିସାଇଡ୍ର ଗୁଣବତ୍ତା ରହିବ ନିଶ୍ଚିତ ରହିବ।
2: ବୁଝିଲେ ମାନେ, ଏଇ ଯୋଉ ପରିବେଶ ଭିତ୍ତିକ ଜୈବିକ କୃଷି ଆଲୋଚନାଟି ବହୁତ ସୁନ୍ଦର ଲାଗିଲା। ବିଶେଷଜ୍ଞ ମହାଶୟ ସବୁ ଦିଗ ବିଶେଷ ଭାବରେ ବର୍ଣ୍ଣନା କରି କହିଛନ୍ତି। ଆମର ଚାଷୀ ଭାଇ ଭଉଣୀମାନେ ସେମାନେ ବି ଜାଣିଗଲେଣି ଯେ ଜୈବିକ କୃଷି ହେଉଛି ଆମର ସଫଳତାର ଚାବିକାଠି, ଆଉ ମାଟିର ଉର୍ବର ଶକ୍ତି ବଜାୟ ରହିପାରିବ, ତେଣୁ ପରିବେଶକୁ ଦେଖି ଯଦି ସେମାନେ ଜୈବିକ କୃଷିରେ ଆଗେଇ ଯାଆନ୍ତି ସେମାନେ ଲାଭବାନ ରହିବେ।
1: ତେବେ ଜଗନ୍ନାଥ, ବହୁତ ବହୁତ ଧନ୍ୟବାଦ ଆମର ବିଶେଷଜ୍ଞ ମହାଶୟଙ୍କୁ। ତେବେ ଆମେ ଚାଷୀ ଭାଇଙ୍କର ଅନୁଭୂତି ଶୁଣିବା। ଆଜି ଆମର ଜଣେ ଚାଷୀ ଭାଇ ଉପସ୍ଥିତ ଅଛନ୍ତି, ସେ ହେଉଛନ୍ତି ବୀରେନ୍ଦ୍ର ବରାଳ, ଆମର ସତ୍ୟବାଦୀ ବ୍ଲକ ଗୁଆଳି କୁରୁଡ଼ା ଗ୍ରାମରୁ ଆସି ପହଞ୍ଚିଛନ୍ତି। ଭାଇ, ଆପଣଙ୍କୁ ବହୁତ ବହୁତ ସ୍ୱାଗତ କରୁଛି, ନମସ୍କାର। ଆପଣ କଣ ଚାଷ କରନ୍ତି?
3: ଆମେ କୁକୁଡ଼ା ଚାଷ କରୁ,
1: କୁକୁଡ଼ା ପାଳନ କରୁ।
3: ଆଜ୍ଞା,
1: କେତେ କୁକୁଡ଼ା ଆପଣଙ୍କର ଅଛି?
3: ବର୍ତ୍ତମାନ ଏଇନେ ଅଛନ୍ତି 6,000 କୁକୁଡ଼ା ଅଛନ୍ତି। ଆଜ୍ଞା,
1: 6,000 ଆପଣ ନିଜେ ଏକା ମ୍ୟାନେଜ୍ କରୁଛନ୍ତି ନା ଆଉ କିଏ ଆପଣଙ୍କ ସହିତ ଅଛନ୍ତି?
3: ନାଇଁ, ଅଛନ୍ତି, ମୋର ଜଣେ ମଝିଆ ବି ସାଥିରେ ଅଛନ୍ତି, ଆଉ ବାହାରୁ ବି ଦୁଇ ଜଣ ଅଛନ୍ତି ଲୋକ।
1: ଆଚ୍ଛା, ତ ଆପଣ ଯୋଉ 6,000 କୁକୁଡ଼ା ରଖିଛନ୍ତି, କୋଉ ପ୍ରଜାତିର କୁକୁଡ଼ା ଆପଣ ରଖିଛନ୍ତି?
3: ଆମେ ରଖିଛୁ ଏଇ ଯୋଉ ବ୍ରଏଲର ଧଳାର ପ୍ରଜାତିର କୁକୁଡ଼ା ରଖୁଛୁ ଆମେ।
1: ବ୍ରଏଲର କୁକୁଡ଼ା ରଖିଛନ୍ତି, ତାଙ୍କର ବାସଗୃହ କିଭଳି ହେବା ଦରକାର?
3: କିଭଳି ହେବା ଦରକାର କ'ଣ, ତାଙ୍କ ପାଇଁ ଆମେ 6,000 କୁକୁଡ଼ା ରହୁଛନ୍ତି, ଆମେ 8,000 କାପାସିଟିର ଘର କରିଛୁ, ପାର୍ଟ ପାର୍ଟ କରି 4 ପାର୍ଟ ଆମେ କରିଛୁ, ସେମାନେ ରହୁଛନ୍ତି, ତାଙ୍କ ପାଇଁ ଯେମିତି ଖାଦ୍ୟ ପାତ୍ର, ପାଣି ପାତ୍ର ଯେମିତି ଲାଗିବା କଥା ଲାଗିଛି, ଅଟୋମେଟିକ ସବୁ ଲାଗିଛି। ଆମର ତଳେ ଯେମିତି କତା ଗୁଣ୍ଡ ପକେଇବା ଯାଉଛି, ସେ ତାପରେ ଛୁଆବେଳେ ପେପରରେ ରହୁଛନ୍ତି, ତାପରେ ପେପରରୁ ସେଫ୍ଟି ହୁଅନ୍ତି କତା ଗୁଣ୍ଡକୁ, କାରଣ ତାଙ୍କୁ ମେଡିସିନ ଔଷଧ ପତ୍ର ଦିଆ।

0: ଯାଇକିରି ଯେମିତି ଯାହା ଚାଷ କରିବା କଥା ଆମେ କରୁଛୁ।
1: ଆଚ୍ଛା, ଆପଣ ଦେଖନ୍ତୁ ଏଇ ଯେଉଁ କୁକୁଡ଼ା ଚିଆଁଙ୍କର ବହୁତ ଯତ୍ନ ନେବାକୁ ପଡ଼ିଥାଏ,
0: ଆଜ୍ଞା,
1: ଆପଣ କୋଉ ପ୍ରକାର ଯତ୍ନ
0: ଆମେ
1: ନେବେ?
0: ଚିଆଁ ପଡ଼ିବା 3 ଦିନ କଣ୍ଟିନ୍ୟୁ, ଆମେ 7 ଦିନ ପର୍ଯ୍ୟନ୍ତ ରାତି ନିଦ୍ରା ହଉ। ଶୀତ ଦିନ ପଡ଼ିଲେ ସେ କ'ଣ ହୁଅନ୍ତି ନା, ତାଙ୍କର ଟେମ୍ପରେଚରଟା ଆମର ଠିକ୍ରେ ରହିପାରେନି, ଯେହେତୁ ଲୋକାଲ ଏରିଆ ଭିତରେ ଆମେ ଟେମ୍ପରେଚର ଠିକ୍ ରହିପାରେନି, ସେଥିପାଇଁ ତାଙ୍କୁ ହର୍ ଟାଇମ୍ ଆମେ ଉଡ଼ିବାକୁ ରାତି ଯାକ ପଡ଼େ, ଯେମିତି ଛୁଆର ଗାଦରିଂ ଏକାଠି ହେବେ ନାହିଁ। ଯଦିଓ ଗାଦରିଂ ହେବେ ତାହେଲେ ସେ ମୋର୍ଟାଲିଟି ହେବେ, ତେଣୁ ସେଥିପାଇଁ ଆମେ ବହୁ କେୟାର ଭିତରେ ଆମେ ଛୁଆକୁ ପାଳୁ।
1: ଆଚ୍ଛା, ଆପଣ ଏଇ ଚିଆଁ ସମୟରେ ତାଙ୍କୁ କ'ଣ କେମିତି କ'ଣ ଖାଦ୍ୟ ଦିଅନ୍ତି?
0: ଚିଆଁ ସମୟରେ ଆମର ଗୋଟେ ଷ୍ଟାର୍ଟର ରହୁଛି, ଛୋଟ ଦାନା, ପୁରା ସରୁ ଦାନା, ସାଗୁ ଦାନା ଭଳିଆ ଆସେ, ସେ ଦାନାଟାକୁ ଆମେ ଦିଆଯାଏ। ପାଣିଟା ଆମେ ବିଶୋଧନ ପାଣିଟା ଆମେ ତାଙ୍କୁ ଦେଉ ପିଇବା ପାଇଁ, ଏବଂ ସେମାନଙ୍କୁ ପ୍ରତ୍ୟେକ ସମୟରେ ତାଙ୍କର ଯେଉଁ ଟେମ୍ପରେଚର 85 ଡିଗ୍ରୀ ତାଙ୍କର ଟେମ୍ପରେଚର ଦରକାର, ଛୁଆ ସମୟରେ ଟେମ୍ପରେଚର ତାଙ୍କୁ 85 ଡିଗ୍ରୀ ଦରକାର, ଏବଂ ତାଙ୍କୁ ଯତ୍ନ ସହକାରେ ଆମେ ରଖିବାକୁ ପଡ଼େ। ଆଉ ଆମେ ଯେମିତି ଗୋଟେ ପିଲାକୁ ପଳାଯାଏ, ଜନ୍ମ ହେଲେ ଶିଶୁ ପଳାଯାଏ, ଛୁଆମାନଙ୍କୁ ବି ସେଇ ଟାଇପ୍ର ପଳାଇଯାଉ।
1: ନିଶ୍ଚିତ, ଦେଖନ୍ତୁ ତାପରେ ବଡ଼ ହେଲା ପରେ କୁକୁଡ଼ାମାନଙ୍କର ଖାଦ୍ୟ ସବୁ ପରିବର୍ତ୍ତନ ହୋଇଥାଏ, ତେଣୁ ବଡ଼ ବେଳେ କେମିତି ଖାଦ୍ୟ ପାନୀୟ ସେ କେମିତି ଦେଇଥାନ୍ତି?
0: ଆମର ସବୁ 10 ଦିନ ଗ୍ୟାପ୍ରେ ଗୋଟେ ଗୋଟେ ଦାନା ଚେଞ୍ଜ କରାଯାଏ। ଫାର୍ଷ୍ଟରୁ ଗୋଟେ ଷ୍ଟାର୍ଟର ଦାନା ଖାଇବେ, ଷ୍ଟାର୍ଟର 1-2 ଖାଇବେ, 3 ଖାଇବେ, 4 ଖାଇବେ, ତାର ଦାନା ସବୁ ଅଟୋମେଟିକ ବଢ଼ି ଆସିବ। ଛୋଟବେଳେ ଯେଉଁ ଛୋଟ ଦାନା ଖାଆନ୍ତି, ବଡ଼ ବେଳେ ସେ ସବୁ ବଡ଼ ଦାନା ତାଙ୍କୁ ଦିଆଯାଏ, ଆଉ ଷ୍ଟାର୍ଟର ଦାନା ଦିଆଯାଏନି, ଛୋଟ ଦାନା ଦିଆଯାଏନି। ଏବଂ ପାଣି ସେହି ରେଟ୍ରେ ଯଦି ଗୋଟେ କୁକୁଡ଼ା 1 ଲିଟର ପାଣି ପିଏ, 1 ଲିଟର ଖାଦ୍ୟ ଖାଏ, ଦାନା ଖାଏ, ଗୋଟେ 1 କେଜି 2 ଲିଟର ପାଣି ତାର ପିଇବା ଦରକାର
1: ନିହାତି ଭାବରେ।
0: ଆଜ୍ଞା,
1: ଆଚ୍ଛା, ପାଣି ବି ସେମିତି ବିଶୋଧିତ ପାଣି ପିଇବା ଦରକାର?
0: ପାଣି ସବୁବେଳେ ଅଟୋମେଟିକ ତ ଲାଗି ରହିଥିବ ନା ତାଙ୍କ ପାଖରେ।
1: ଖାଦ୍ୟଟା ତାଙ୍କର କି ପ୍ରକାର ସୁଷମ ଖାଦ୍ୟ ଯେମିତି ଦେବେ କୁକୁଡ଼ାକୁ?
0: ହଁ, ଖାଦ୍ୟ ତା ଦେହରେ ବେଶୀ ଅଧିକାଂଶ ତା ଦେହରେ ମକା ଆସେ, ମକା ଦିଆଯାଏ, ତା ଦେହରେ ଆମର ସେ ଯେଉଁ ଚୁଙ୍ଗୁଡ଼ିର ଚୋପା ଫୋପା ଇଏର ସବୁ ଦିଆଯାଏ, ବିଭିନ୍ନ ପ୍ରକାର ତା ଦେହରେ ଖାଦ୍ୟ ମିଶିକି ଆସେ।
1: ତେବେ ଖାଦ୍ୟ ନିଜେ ବାହାରୁ ଆଣୁଛନ୍ତି?
0: ଆଜ୍ଞା ଆଜ୍ଞା।
1: ଆଚ୍ଛା, ତାପରେ ତାଙ୍କର ପରିଷ୍କାର ପରିଚ୍ଛନ୍ନତା ଉପରେ ମଧ୍ୟ ଧ୍ୟାନ ଦେବା ଦରକାର?
0: ହଁ, ଚାରିପଟ ସବୁବେଳେ ପରିଷ୍କାର ପରିଷ୍କାର, ଯେତେ ତମେ କୁକୁଡ଼ାଟାକୁ ଯେମିତି ପିଲାକୁ ଯେମିତି ପାଳାଯାଏ ସେମିତି ଛୁଆଟାକୁ ପାଳିଲେ ତମେ ବେନିଫିଟ୍ ବି ସେମିତି ପାଇବ। ମୁଁ ବି 2-3 ଥର ଗୋଲ୍ଡ କଏନ୍ ପାଇଛି,
1: ଆଚ୍ଛା ଆଚ୍ଛା,
0: ଭଲ ରେଜଲ୍ଟ କରିଛି ସେଥିପାଇଁ। ତେଣୁକରି ତମେ ପରିବେଶଟାକୁ ଯେତେ ତମ ଘରଟାକୁ ଯେମିତି ପରିଷ୍କାର ରଖୁଛ, ସେଇ ଟାଇପ୍ର ତମେ ହେଉଛି କୁକୁଡ଼ାଟାକୁ ତାଙ୍କ ଘର ଭିତରେ ସେମିତି ପରିଷ୍କାର ପରିଚ୍ଛନ୍ନ ରଖିବାକୁ ପଡ଼ିବ।
1: ଟୀକାକରଣ ମଧ୍ୟ ଆପଣ କରନ୍ତି?
0: ହଁ, ଭ୍ୟାକ୍ସିନ୍ ଦିଆଯାଏ, 3ଟା ଥର ଭ୍ୟାକ୍ସିନ୍ ତାଙ୍କୁ ଦିଆଯାଏ, ଭ୍ୟାକ୍ସିନ୍ଟା ଆମେ ଦେଇଯାଉ।
1: କେତେ ମାସର ହେଲା ପରେ ଆପଣ ବିକ୍ରୟ କରନ୍ତି?
0: 45 ଦିନ ପରେ ଆମେ ବିକ୍ରି କରୁ,
1: ବିକ୍ରୟ କରିଦିଅନ୍ତି।
0: ଆଜ୍ଞା,
1: ତ ଆପଣ ଯେଉଁ ଚିଆଁ ଆଣୁଛନ୍ତି କୋଉଠୁ ଆଣୁଛନ୍ତି ଆପଣ?
0: ଆମର ଆମେ ତ ବଡ଼ ଫାର୍ମକୁ ଆଉ ତ ହାତରୁ କିଣିପାରୁନୁ, ଆମେ କମ୍ପାନୀ ସହିତ ଟାଇପ୍ କରିଛୁ, ଆମେ କମ୍ପାନୀ ଠୁ ଚିଆଁ ସବୁବେଳେ ନେଇକି ଆସୁ।
1: ଆଚ୍ଛା, ଚିଆଁ ଆଣନ୍ତି?
0: ଆଜ୍ଞା।
1: ତାପରେ ଦେଖନ୍ତୁ ଆପଣ କୁକୁଡ଼ା ରଖୁଛନ୍ତି, ତାର ଖାଦ୍ୟ ପାନୀୟ ସବୁ ବାସଗୃହ ଅଛି, ସବୁ ପ୍ରକାର ଖର୍ଚ୍ଚ ସବୁ ଖର୍ଚ୍ଚ ଅଛି, କେତେ କଣ ଖର୍ଚ୍ଚ କରୁଛନ୍ତି?
0: ଆମର ଯାହା ହେଲେ ବି ଆଜ୍ଞା, ଆମର 6,000 ହେଲେ ଆମର ଖର୍ଚ୍ଚ ବର୍ଚ୍ଚ ସବୁ ଯାଇକିରି ଆମର ବେନିଫିଟ୍ଟା ଆମକୁ ହାର୍ଲି 70-80 ଭିତରେ ମିଳେ।
1: ଆଚ୍ଛା, ଲାଭ ଆପଣଙ୍କର 80,000 ମିଳୁଛି?
0: ଆଜ୍ଞା ଆଜ୍ଞା।
1: ମାନେ ଖର୍ଚ୍ଚ ଫର୍ଚ୍ଚ ସବୁ ଯାଇକି
0: ସବୁ ଯାଇକିରି
1: ମାସକୁ?
0: ଆଜ୍ଞା, ମାନେ ମାସକୁ କ'ଣ, ଆମର ତ 45 ଦିନ କୁକୁଡ଼ା ତାର ଗ୍ୟାପ୍ ରହୁଛି, 45 ଦିନ ହେଉଛି, କେତେବେଳେ କୁକୁଡ଼ା 30-32 ଦିନ ଉଠି ଯାଉଛନ୍ତି, 37 ଦିନ ଉଠି ଯାଉଛନ୍ତି, ସେମିତି କିଛି ନାହିଁ, କିନ୍ତୁ ମ୍ୟାକ୍ସିମମ୍ଟା 45 ଦିନ ଆମର ରହୁଛି।
1: ଅଣ୍ଡା ଦିଆ କିଛି କରିଛନ୍ତି?
0: ନା ନା, ଅଣ୍ଡା ଦିଆ ଆମର ଆମେ କିଛି କରିନୁ ଆଜ୍ଞା,
1: କେବଳ ମାଂସ ପାଇଁ ଆପଣ କୁକୁଡ଼ା?
0: ଆଜ୍ଞା ଆଜ୍ଞା,
1: ପାଳନ କରୁଛନ୍ତି?
0: ଆଜ୍ଞା।
1: ଆପଣଙ୍କ ମାର୍କେଟ କୋଉଠି କ'ଣ ମାର୍କେଟ ଅଛି?
0: ମାର୍କେଟ କ'ଣ, ଆମର ସବୁ ଟ୍ରେଡର ମାନେ ଅଛନ୍ତି, ସେମାନେ ସବୁ ଆମର ତ ସବୁ କମ୍ପାନୀ ସହିତ ଟାଇପ୍ କରିଛୁ, ସେମାନେ ସବୁ ଆସି କମ୍ପାନୀ କି ସବୁ ପେମେଣ୍ଟ କରୁଛନ୍ତି, କମ୍ପାନୀ ସବୁ ପଠାଉଛି, ଟ୍ରେଡର ମାନେ ଆସିକି ଆମର 6,000 କୋଡ଼ିଏ ମ୍ୟାକ୍ସିମମ୍ ଗୋଟେ ଦିନରେ 2 ଦିନରେ ସବୁ ଉଠିଯାଆନ୍ତି,
1: ନେଇଯାଆନ୍ତି।
0: ଆଜ୍ଞା,
1: ଆପଣ ଆଜି ଏତେ କୁକୁଡ଼ା ପାଳନ କରୁଛନ୍ତି, କୁକୁଡ଼ା ଚାଷରେ ବହୁତ ଆଗେଇଛନ୍ତି, ଆପଣ କିଏ ପ୍ରୋତ୍ସାହିତ ବିଷୟ କଲା, କିଏ ଉତ୍ସାହିତ କରିଛନ୍ତି ଆପଣ?
0: ନା, ମୁଁ ସେଠି ଆମର ଭେଟନାରୀ ଅଫିସ, ମୁଁ ତାଙ୍କ ସହିତ ଯୋଗାଯୋଗ କରି କରିଛି ଆଉ,
1: ପ୍ରାଣୀ ପାଳନ ବିଭାଗ ସହିତ ଆପଣ କରିଛନ୍ତି। ଆପଣ ଯେଉଁ ଏରିଆରେ ରଖିଛନ୍ତି ସେ କେତେ ସ୍କୋୟାର ଫୁଟ୍ରେ ଆପଣଙ୍କ ଘରଟା କରିଛନ୍ତି କୁକୁଡ଼ା ଘର?
0: ସେଠି ମୁଁ ତ ଯେଉଁ ଏରିଆ ଉପରେ ଅଛି ଆଜ୍ଞା, 2.5 ଏକର ସ୍କୋୟାର ଫୁଟ୍ ଉପରେ ଅଛି, ଏକର ଉପରେ ଅଛି, କିନ୍ତୁ ଘରଟା ଆମର 8,500-8,500 ସ୍କୋୟାର ଫୁଟ୍ ଉପରେ ଘରଟା ତୋଳା ହେଇଛି, ତାରି ଭିତରେ କୁକୁଡ଼ା ରହୁଛନ୍ତି।
1: ଆପଣଙ୍କୁ କିଏ କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି?
0: କରୁଛନ୍ତି, ଆମେ ତ କମ୍ପାନୀ ସହିତ ଟାଇପ୍ ଯେତେବେଳେ ତାଙ୍କର ସୁପରଭାଇଜର ଆସିଏ ଦେଖୁଛନ୍ତି, ତାପରେ ଆମେ ପ୍ରାଣୀ ଚିକିତ୍ସା ବିଭାଗ ସହିତ ବି ଯୋଗାଯୋଗ ରଖୁଛୁ,
1: କିଛି ରୋଗ ହେଲେ।
0: ଆଜ୍ଞା ଆଜ୍ଞା ଆଜ୍ଞା,
1: ଆପଣ ଡାକନ୍ତି?
0: ଆଜ୍ଞା,
1: ସେମାନେ ଆସି ସାହାଯ୍ୟ କରନ୍ତି। ଆଚ୍ଛା, ଆପଣଙ୍କ ପରିବାରରେ ଆପଣଙ୍କୁ କିଏ ଫାର୍ମରେ ସାହାଯ୍ୟ କରୁ?

0: ହଁ ଭାଇ ଅଛନ୍ତି, ମୋତେ ମଝିଆ ହିଁ ଅଛନ୍ତି, ବଡ଼ ଭାଇ ଜଣେ ସେ ଭୁବନେଶ୍ୱର ରହୁଛନ୍ତି, କିନ୍ତୁ ବେଶୀ ଅଧିକାଂଶ ମୋ ମଝିଆ ହିଁ ମୋର ଏଇ କାମ ସବୁ କରୁ,
1: ବୁଝିଲ ମାନି? ଭାଇ ଆମର ସୁନ୍ଦର ଭାବରେ ତାଙ୍କର କୃଷି କ୍ଷେତ୍ରର ଅଭିଜ୍ଞତା ବର୍ଣ୍ଣନା କଲେ, ଆମର ଯୋଉ ଚାଷୀ ଭାଇ ଭଉଣୀ ମାନେ ଭାଇଙ୍କର ଅନୁଭୂତି ଶୁଣିଥିବେ, ବହୁତ କଥା ଜାଣିବାକୁ ପାଇଥିବେ।
2: ହଁ, ବହୁତ ବହୁତ ଧନ୍ୟବାଦ ଆମର ଚାଷୀ ଭାଇଙ୍କୁ। ତେବେ ଜଗାନା, ସମୟ ହେଲାଣି, ତେବେ ରାତି ଆସି ବିଳମ୍ବ ହଉଛି, ଆମେ ପୁଣି ଯିବା, ଟିକେ ବଡ଼ଦାଣ୍ଡକୁ ଯିବା, ଗୁଣ୍ଡିଚା ମନ୍ଦିର ଯିବା, ଦର୍ଶନ କରିବା, ନା କଣ କହୁଛ?
1: ହଁ ନିଶ୍ଚିତ ଭାବରେ, ଯୋଉ କଥା କହିଲ, ସବୁବେଳେ ତ ମନ ଭିତରେ ଉତ୍କଣ୍ଠା ରହୁଛି, ମହାପ୍ରଭୁଙ୍କୁ ଯେତେ ଦେଖୁଥିଲେ ମଧ୍ୟ ମନ ପୁରୁନି, ତେଣୁ ଆମେ ଯିବା ଜନ୍ମବେଦୀରେ ମହାପ୍ରଭୁଙ୍କ ଗୁଣ୍ଡିଚା ମନ୍ଦିରରେ ଆଉ ଥରେ ଦର୍ଶନ କରିବା, ପୁଣି ଘରକୁ ଫେରିବା।
2: ହଁ, ତେବେ ଶ୍ରୋତା ବନ୍ଧୁ, ଆଜି ତ ଆମର ସମୟ ହେଇଯାଇଛି, କାର୍ଯ୍ୟକ୍ରମକୁ ଏଇଠି ରଖି ଆମେ ରହୁଛୁ। ମୁଁ ମାନ୍ୟପା,
1: ଆଉ ମୁଁ ଜଗନ୍ନା,
2: ନମସ୍କାର।

ଶ୍ରୋତାବନ୍ଧୁ ଶୁଣିଲେ କାର୍ଯ୍ୟକ୍ରମ କୃଷି ହାଲଚାଲ। କାର୍ଯ୍ୟକ୍ରମଟିରେ ଉପସ୍ଥାପନରେ ଥିଲେ ମାନସୀ ଦେଇ ଓ ପ୍ରକାଶ କୁମାର ରଥ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ।

ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8:15 ହେବାକୁ ଯାଉଛି। ଆସନ୍ତୁ ଶୁଣିବା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ କଣ୍ଠଶିଳ୍ପୀ ଅଛନ୍ତି ଅଭିଜିତ, ଗୀତିକାର ନୀଲେଶ ମିଶ୍ରା, ଚଳଚ୍ଚିତ୍ର ଗ୍ୟାଙ୍ଗଷ୍ଟର।

0: ଶ୍ରୋତାବନ୍ଧୁ ଗୀତଟିକୁ ଶୁଣୁଛନ୍ତି ଟୁ ଷ୍ଟେଟ୍ସ ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି କେ ମୋହନ, ୟଶିତା ଶର୍ମା। ଏଥର କଣ୍ଠଶିଳ୍ପୀ ଅଛନ୍ତି ସୁରଜ ଜଗନ ଓ ଶର୍ମା ଯୋଶୀ, ଥ୍ରୀ ଇଡିଅଟ୍ସ ଚଳଚ୍ଚିତ୍ରରୁ।
1: सारी उम्र हम मर मर के जी लिए, एक पल तो अब हमें जीने दो।

ଶ୍ରୋତା ବନ୍ଧୁ ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ କେନ୍ଦ୍ରରୁ। ଏଥର କଣ୍ଠଶିଳ୍ପୀ ଅଛନ୍ତି କବିତା କୃଷ୍ଣମୂର୍ତ୍ତି, ଅଲକା ୟାଗ୍ନିକ, ଅମିତ କୁମାର ଓ ଉଦିତ ନାରାୟଣ। ଗୀତିକାର ସମୀର। ଚଳଚ୍ଚିତ୍ର କଭି ଖୁସି କଭି ଗମ୍।

ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥର କଣ୍ଠଶିଳ୍ପୀ ଅଛନ୍ତି ଅଲକା ୟାଗ୍ନିକ, ସଙ୍ଗୀତକାର ନାଦିମ ଶ୍ରବଣ, ଚଳଚ୍ଚିତ୍ର ଆ ଅଫ୍ ଲୌଡ଼ ଚଲେ।

କାର୍ଯ୍ୟକ୍ରମ ଶେଷରେ କଣ୍ଠଶିଳ୍ପୀ ଅଛନ୍ତି ଉଦିତ ନାରାୟଣ ଓ ଅଲକାଗ୍ନିକ, ଗୀତିକାର ସମୀର, ସଙ୍ଗୀତକାର ହିମେଶ ରେଶମିଆ, ଚଳଚ୍ଚିତ୍ର ତେରେ ନାମ।

0: ଶ୍ରୋତା ବନ୍ଧୁ ଶୁଣିଲେ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
0: ଆକାଶବାଣୀ ପୁରୀ ବର୍ତ୍ତମାନ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ। ଉପସ୍ଥାପନାରେ ଅଛନ୍ତି ପ୍ରକାଶ କୁମାର ରଥ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।

ସଙ୍ଗୀତ ଅମୃତମୟ, ହୃଦୟର ଭାବ ପ୍ରକଟିତ ହୁଏ ସଙ୍ଗୀତରେ, ମନର ପ୍ରତିଟି କଥା ପ୍ରତିଫଳିତ ହୁଏ ଗୀତରେ, ମଣିଷ ଜୀବନର ପ୍ରତିଟି ଭାବ ରସ ସୁଖ ଦୁଃଖକୁ ନେଇ ଗୀତ ଆମକୁ ନେଇଯାଏ ସ୍ମୃତିର ଫରୁଆ ଭିତରକୁ, ମଧୁର ଅପାସରା ମୁହୂର୍ତ୍ତ ସବୁ ମାନସପଟରେ ନାଚିଯାଏ, ଆପଣମାନେ ମଧ୍ୟ ଗୀତରେ ଗୀତରେ ହଜିଯାଆନ୍ତି, ଆଉ ଓଠରେ କେତେବେଳେ ଭରିଯାଏ ହସ, ପୁଣି କେତେବେଳେ ଆଖିକୋଣରୁ ଝରିଆସେ ଲୁହ। ଶ୍ରୋତାବନ୍ଧୁ, ସ୍ୱାଗତ କରୁଛି ଆପଣମାନଙ୍କୁ ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ ପରିସରକୁ। ମୁଁ ପ୍ରକାଶ ରଥ।

0: हेलो
1: हेलो,
0: हेलो आकाशवाणी पूरी कार्यक्रम आपण को परिचय दियंतु।
1: चिंतामणि प्रधान स्वप्न निलय कुंवरबेदी परिकना जगतसिंहपुर कहुची।
0: चिंतामणि बाबू आपण को स्वागत करुछु, आउ आपण को काम केम चलछि?
1: फलुडी धान तळी पड़ी सारिलाणी, फल तळी हेछि, वर्षा अधिक हेले रुआ रुई आरंभ करिवु, फेर आउ बतुरी तळी मध्ये किछि पड़िवो।
0: गोटे खुशीर कथा हला वर्षा आसी जाइछि।
1: ଆଜ୍ଞା ନିଶ୍ଚିନ୍ତ।
0: ଆଉ ବର୍ଷା ଆସିଲେ ସମସ୍ତଙ୍କ ମୁହଁରେ ହରଷ, ଆଉ ଗୋଟେ ସମ୍ଭାବନା ସୃଷ୍ଟି ହୁଏ ଯେ ଚାଷ ଭଲ ହବ।
1: ଆଜ୍ଞା,
0: ଜଗତ ବି ଶୀତଳ ହେଇଯାଏ, ଆଉ ଯେଉଁଭଳିଆ ଉତ୍ତାପରେ ଜର୍ଜରିତ ଥାନ୍ତି ସମସ୍ତେ, ନିଶ୍ଚିତ ଭାବରେ ଗୋଟେ ଆଶ୍ୱସ୍ତି ଆସିଛି। ଆଉ ଗୋଟିଏ ଆଶ୍ୱସ୍ତି ହେଲା ମହାପ୍ରଭୁଙ୍କର ଘୋଷଯାତ୍ରା ଚାଲିଛି, ମହାପ୍ରଭୁଙ୍କର କରୁଣା ବିଶ୍ୱରେ ଝରି ପଡ଼ୁଛି। ଆପଣଙ୍କ ଅଞ୍ଚଳରେ କିଭଳି ଭାବରେ ମହାପ୍ରଭୁଙ୍କର ରଥଯାତ୍ରା ଅନୁଷ୍ଠିତ ହୁଏ?
1: ଜଗନ୍ନାଥ ମହାପ୍ରଭୁଙ୍କର ଗୋଟେ ବଡ ଧରଣର ରଥଯାତ୍ରା ହୁଏ, ଯାହାକି ସରବନ୍ତ ଆମ ଏରିଆରେ ପାଇଁ ପ୍ରସିଦ୍ଧ ବା ଜଗତସିଂହପୁର ଜିଲ୍ଲା ପାଇଁ ପ୍ରସିଦ୍ଧ। ସେଠାକାର ରଥଯାତ୍ରାରେ ପ୍ରାୟ ହଜାର ହଜାର ଲୋକ ଗହଳି ହୁଅନ୍ତି। ଆଉ ଦ୍ୱିତୀୟ କଥା ହେଲା, ଆଉ ସେଠି ଗୋଟେ ପର୍ଯ୍ୟଟନ କ୍ଷେତ୍ର ରହିଛି ଯେ କି ଶିଆଳି, ତାର ପ୍ରାକୃତିକ ଦୃଶ୍ୟ ଅତି ମନୋରମ।
0: ଯୋଉ ରଥଯାତ୍ରା ଅନୁଷ୍ଠିତ ହୁଏ, ତିନୋଟି ରଥ ହୁଏ?
1: ନାଇଁ, ଆମର ଗୋଟିଏ ରଥ ହୁଏ। ଆଜ୍ଞା, ଗୋଟିଏ ରଥରେ ତିନି ଠାକୁର।
0: ସେଠି ଯୋଉ ଜଗନ୍ନାଥ ମନ୍ଦିର ଅଛି, ସେଠାରେ କୌଣସି ଅନ୍ନ ଭୋଗ ପ୍ରସାଦ ପୁରୀ ଭଳି ହେଇଥାଏ?
1: ନିଶ୍ଚିନ୍ତ, ପୁରୀ ଭଳି ମଧ୍ୟ ହୋଇଥାଏ, ସବୁ ଶୁଖିଲାଭାବେ ସବୁ ମଧ୍ୟ ମିଳେ।
0: ଯାହା ହଉ, ଜଗନ୍ନାଥଙ୍କର ଯୋଉ ମହିମା, ଜଗନ୍ନାଥଙ୍କର ସଂସ୍କୃତି ସାରା ବିଶ୍ୱରେ ଏମିତି ଧୀରେ ଧୀରେ ପ୍ରସାରିତ ହଉ, ଆଉ ଆପଣଙ୍କ ଅଞ୍ଚଳର ସେ ମନ୍ଦିରଟି ପୁରୁଣା।

0: ମନ୍ଦିର
1: ହଁ ଆମର ଅଞ୍ଚଳ ବହୁ ଦିନର ପୁରୁଣା ମନ୍ଦିର ମୁରଧର ଲାହା ଥିଲେ ରାଜା
0: ବର୍ତ୍ତମାନ ରାଜବଂଶର କେହି ଉତ୍ତରାଧିକାରୀ ଅଛନ୍ତି
1: ରାଜବଂଶର ଉତ୍ତରାଧିକାରୀ ବର୍ତ୍ତମାନ କାଲକାଟାରେ ଅବସ୍ଥିତ କରୁଛନ୍ତି କିନ୍ତୁ ତାଙ୍କର ରାଜକୀୟ
0: ଗୋଟେ ଜଗନ୍ନାଥ ସଂସ୍କୃତି ଏତେ ସୁନ୍ଦର ଭାବରେ ସେଠାରେ ରହିଛି ଆଉ ଅତି ପ୍ରାଚୀନ ସମୟରୁ ସେଇ ସଂସ୍କୃତି ଚାଲି ଆସିଛି ବହୁତ କିଛି ଆପଣଙ୍କ କଥାରୁ ଜାଣିବାକୁ ମିଳିଲା ଆପଣ ପୁରୀକୁ ଆସିଛନ୍ତି କେବେ
1: ପ୍ରାୟ କଣ୍ଟିନ୍ୟୁ 10 ବର୍ଷ ହେଲା ଏ ବର୍ଷ ମଧ୍ୟ ଫେରିଲୁ
0: ମହାପ୍ରଭୁଙ୍କର କରୁଣା ଆପଣଙ୍କ ପ୍ରାପ୍ତି ହେଉ ଆମେ କାମନା କରୁଛୁ କୁହନ୍ତୁ ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ପାଇଁ କୋଉ ଗୀତ ଶୁଣିବୁ
1: ସେ ମହାପ୍ରଭୁଙ୍କ କରୁଣାର ଝରି ପଡୁଥିବା ଅମୃତର ଝରଣାଟିକୁ ଛୋ ହୃଦୟରେ ଶୁଣାଇଲେ ମୁଁ ଖୁସି ହେବି
0: ଠିକ ଅଛି ଆପଣଙ୍କ ପାଇଁ ଆମେ ଶୁଣାଉଛୁ ଏଇ ଗୀତଟିକୁ ରହିଲୁ ଅନେକ ଧନ୍ୟବାଦ
1: ଧନ୍ୟବାଦ ସହିତ ଭାଇ ନମସ୍କାର।

0: ହ୍ୟାଲୋ,
1: ନମସ୍କାର ଜୟ ଜଗନ୍ନାଥ ଆଜ୍ଞା।
0: ନମସ୍କାର। ଜୟ ଜଗନ୍ନାଥ। ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ, ଆପଣଙ୍କ ପରିଚୟ ଦିଅନ୍ତୁ।
1: ମୁଁ ଗୀତାଞ୍ଜଳି ତଳେ ଭୁବନେଶ୍ୱରରୁ କହୁଛି।
0: ଆପଣଙ୍କୁ ସ୍ୱାଗତ କରୁଛୁ ଗୀତାଞ୍ଜଳି ଭଉଣୀ। ଆପଣ ଆମର ଜଣେ ପୁରୁଣା ଶ୍ରୋତା, ଆପଣ ଶିକ୍ଷକତା କରନ୍ତି।
1: ଆଜ୍ଞା।
0: ଏବେ ତ ସବୁ ସ୍କୁଲ ଖୋଲିଗଲାଣି, ଆପଣଙ୍କର ଯୋଉ କାର୍ଯ୍ୟ ଚାଲିଥିବ?
1: ଆଜ୍ଞା ଆଜ୍ଞା, ପୁରା ଦମରେ ସ୍କୁଲର କାମ ଚାଲିଛି, କାରଣ ବହୁତ ଦିନ ଛୁଟି ରହିଗଲା ନା।
0: ଆଚ୍ଛା, ତେବେ ଭୁବନେଶ୍ୱରରେ ଯେହେତୁ ଆପଣ ରହୁଛନ୍ତି, ପୁରୀରେ ତ ଶ୍ରୀକ୍ଷେତ୍ରରେ ରଥଯାତ୍ରା ହେଉଛି, ଆପଣ ନିଶ୍ଚିତ ଭାବେ ଶ୍ରୀକ୍ଷେତ୍ରକୁ ଆସିଥିବେ, ମହାପ୍ରଭୁଙ୍କର ରଥଯାତ୍ରା ଦେଖିଥିବେ।
1: ମୁଁ ବହୁତ ବର୍ଷ ତଳେ ଦେଖିଥିଲି, ଆଉ ଏବେ ଏଇ ବର୍ଷ ଯିବାର ଥିଲା, କିନ୍ତୁ ପ୍ରଭୁଙ୍କର ବୋଧେ ଡୋରି ଲାଗିଲାନି, ଯାଇପାରିଲେନି, କେବେ ପୁଣି ପ୍ରଭୁ ଡାକିବେ।
0: ନାଇଁ, ଆପଣ ତ ମାତ୍ର 60 କିଲୋମିଟର ଦୂରରେ ଅଛନ୍ତି, ଆଉ ବହୁତ ବର୍ଷ ତଳେ ଦେଖିଛନ୍ତି କହିଲେ?
1: ଏତେ ପାଖରେ ଥିଲେ ବି ଡୋରି ତ ଲାଗୁନି ମତେ, ଆକ୍ଚୁଆଲି ବହୁତ ଭିଡକୁ ଟିକେ ଡର, ମତେ ପୁରା ସଫୋକେସନ ଫିଲ୍ ହୁଏ ଭିଡରେ, ଆଉ ସେଥିପାଇଁ ମୁଁ ଟିକେ ଯାଇପାରେନି।
0: ଯେତେ ଦୂରରେ ଥିଲେ ମଧ୍ୟ ମହାପ୍ରଭୁ ସମସ୍ତଙ୍କର ଦୂରରେ ଥାଇ, ଆମେ ଯଦି ହୃଦୟ ଭିତରେ ମହାପ୍ରଭୁଙ୍କୁ ଚିନ୍ତା କରିବା, ମହାପ୍ରଭୁଙ୍କ କୃପା ନିଶ୍ଚିତ ଭାବରେ ପାଇପାରିବା।
1: ପୁରା ସକାଳୁ ବସିଥାଏ ଟିଭି ସାମ୍ନାରେ ବସିକି ଦେଖେ, କାହିଁକି ଟିଭିରେ ଏତେ ବଢିଆ କି ଦେଖାଏ, ମୁଁ କାହିଁ ଭିଡରେ ଯାଇକି କିଛି ଦେଖି ପାରିବେନି, ଏଠି ବରଂ ହଉଛି ବେଟର।
0: ଦୂରଦର୍ଶନ ମାଧ୍ୟମରେ ଦେଖନ୍ତି ମହାପ୍ରଭୁଙ୍କର ମୁଖମଣ୍ଡଳକୁ, ପହଣ୍ଡିକୁ, ରଥ ଉପରେ ଯେତେବେଳେ ବିରାଜମାନ କରିକି ମହାପ୍ରଭୁ ଯାଆନ୍ତି ପୁଣି ଫେରନ୍ତି, କ'ଣ ଅନୁଭବ କରନ୍ତି?
1: ବିଶ୍ୱାସ କରନ୍ତୁ, ସେ ପୁଲକତ ଅନୁଭବ, ସେ ଅନୁଭବ ତ ପୁରା ଦର୍ଶେଇ ହବନି କି କହି ହବନି କି ସେ କେବଳ ଯିଏ ଅନୁଭବ ବି ଜାଣିପାରେ। ଆଜିକାଲି ଯାହା ହଉ ଏତେ ବଢିଆ କି ସବୁ ଦେଖାଉଛନ୍ତି, ଯେମିତି ଲାଗିକି ଆମେ ସତରେ ବି

0: ବଡଦାଣ୍ଡରେ ଅଛୁ, ପୁରା ସବୁ ମୋହ ମାୟା ସଂସାରର ସବୁ ଚିନ୍ତା କୋଉଠି ଗୋଟେ ସାଇଡ ହେଇଯାଏ, ସେ ମନେ ବି ପଡ଼େନି ସେ ସନ୍ଧ୍ୟା ପର୍ଯ୍ୟନ୍ତ, ସେଥିରେ ସବୁଥିରୁ ଆମେ ବାଦ ଯାଇ କେବଳ ମତେ ତ କେବଳ ଜଗନ୍ନାଥଙ୍କର ସେ ଚକା ଆଖି ଦୁଇଟା ଦେଖାଯାଉ, କିଛି ବି ଦେଖାଯାଏନି।
1: ବାସ୍ତବରେ ଯେତେବେଳେ ବଡଦାଣ୍ଡରେ ତିନି ରଥ ଯାଆନ୍ତି ଗୁଣ୍ଡିଚା ମନ୍ଦିରକୁ ପୁଣି ଫେରନ୍ତି ବାହୁଡ଼ାରେ, ଲକ୍ଷ ଲକ୍ଷ ଜନତାଙ୍କର ସମୁଦ୍ର ମଧ୍ୟରେ ମହାପ୍ରଭୁଙ୍କର ରୂପ, ମହାପ୍ରଭୁ ବହୁତ ସୁନ୍ଦର ଦେଖାଯାଆନ୍ତି, ଆଉ ସେ ପ୍ରକୃତରେ ସେ ବର୍ଣ୍ଣନାର କଳ୍ପନାର ବାହାରେ। ମହାପ୍ରଭୁଙ୍କ କୃପାକୁ ଆପଣଙ୍କ ଜୀବନରେ କେମିତି ଅନୁଭବ କରନ୍ତି?
0: ନିଶ୍ଚୟ ପ୍ରଭୁଙ୍କର କୃପା ତ ନିଶ୍ଚୟ ଅଛି, ଦୁଃଖ ଦେଇଛନ୍ତି ପ୍ରଭୁ ଦୁଃଖ ଦେଇଛନ୍ତି, କିନ୍ତୁ ସେ ଦୁଃଖକୁ ପାରି ହେବା ପାଇଁ ବା ଦୁଃଖକୁ ସାମ୍ନା କରିବା ଭଳି ସେଇଭଳି ଶକ୍ତି ବି ମତେ ଦେଇଛନ୍ତି ମହାପ୍ରଭୁ। ମତେ ସେମିତି କଷ୍ଟ କାମ ଦେଇଛନ୍ତି ଯୋଉଟା କି ମୁଁ କରିପାରିବି ବା ମୁଁ ସହିପାରିବି, ମୁଁ ତାକୁ ସାମ୍ନା କରିପାରିବି, ସେଇ ଶକ୍ତି ଦେଇଥାନ୍ତୁ, କଷ୍ଟ ପଛେ ଦିଅନ୍ତୁ। ବହୁତ ବର୍ଷ ହଉଛି ତଳେ ମୋର କଲେଜ ହଉଛି ସରିଥିଲା, ସେଇ ସମୟରେ ପିଜି କରିବା ସମୟରେ ଥରେ ଯାଇଥିଲି ପୁରୀ, ଆସିଥିଲୁ ଏଇ ସମର ଭ୍ୟାକେସନରେ, ଆଉ ସେଦିନ କଣ ହେଲା କେଜାଣି କଣ ଗୋଟେ ପ୍ରୋବ୍ଲେମ ଥିଲା, ଆମେ ଦର୍ଶନ କରିପାରୁନୁ, ଭାରି ମନ ଦୁଃଖ ହେଲା। ସେଠି ଆମେ ଏମିତି ବସିଛୁ, କିଛି ସମୟ ପରେ ଜଣେ ପଣ୍ଡା ମହାଶୟ ଆମକୁ ଆସିକି ଡାକିଲେ, କହିଲେ ହଉଛି ଆସ ଦର୍ଶନ କରିବ, ଭିତରକୁ ନେଇଗଲେ ଏବଂ ପୁରା ଆମେ ଠାକୁରଙ୍କୁ ତାଙ୍କ ଚାରିପଟେ ବୁଲିକି ତାଙ୍କୁ ଧୋଇ ପାରିଲୁ, ଦର୍ଶନ କରିପାରିଲୁ, ଏତେ ସ୍ୱର୍ଗୀୟ ଅନୁଭବ ମତେ ପୁଲକ ଏବେ ବି ହଉଛି ମୁଁ ଅନୁଭବ କରିପାରେ ଠାକୁରଙ୍କ କୃପା।
1: ବହୁତ ସୁନ୍ଦର ଅନୁଭୂତି ଆପଣ ବର୍ଣ୍ଣନା କଲେ। ବାସ୍ତବରେ ପ୍ରଭୁଙ୍କର ମହିମା ଅପାର, ଆଉ ତାଙ୍କ କୃପା ବି, ଯିଏ ଅନୁଭବ ହିଁ ଅନୁଭବର କଥା ଜାଣେ ସେ ଅନୁଭବର ଠାକୁର, ଆଉ ଆପଣଙ୍କ ପ୍ରତି ମହାପ୍ରଭୁଙ୍କ କୃପା ଏମିତି ଥାଉ। କୁହନ୍ତୁ ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ପାଇଁ କୋଉ ଗୀତ ଶୁଣିବୁ?
0: ଯେକୌଣସି ଗୋଟେ ଭଜନ ଶୁଣାଇ ଦିଅନ୍ତୁ।
1: ଠିକ ଅଛି, ଆମେ ଶୁଣୁଛୁ ଆପଣଙ୍କ ପାଇଁ ଏଇ ଗୀତଟିକୁ।
0: ଜୟ ଜଗନ୍ନାଥ।

0: ହ୍ୟାଲୋ,
1: ହ୍ୟାଲୋ ସାର୍, ନମସ୍କାର।
0: ନମସ୍କାର, ଆପଣଙ୍କ ପରିଚୟ ଦିଅନ୍ତୁ।
1: ମୁଁ ଜୟପୁରରୁ ପଙ୍କଜ ମିଶ୍ର କହୁଥିଲି ସାର।
0: ପଙ୍କଜ ବାବୁ, ଆପଣଙ୍କୁ ସ୍ୱାଗତ କରୁଛୁ।
1: ଧନ୍ୟବାଦ ସାର।
0: କେମିତି ଅଛନ୍ତି, କ'ଣ କରୁଛନ୍ତି?
1: ଭଲ ଅଛି, ବର୍ତ୍ତମାନ ମୁଁ ଡ୍ୟୁଟି କରୁଛି, 3ଟାରୁ ଡ୍ୟୁଟି ପଳେଇ ଆସିଲିଣି।
0: ଆପଣ କେଉଁଠି କାର୍ଯ୍ୟ କରନ୍ତି?
1: ଏଇଟା ଗୋଟେ ପ୍ରାଇଭେଟ ସଂସ୍ଥା, ଇଣ୍ଡଷ୍ଟ୍ରି।
0: ଆଚ୍ଛା, କ'ଣ ସେଠି କାମ ହୁଏ?
1: ଏଠି ବିଭିନ୍ନ ପ୍ରକାର ସବୁ ଫେବ୍ରିକେସନ ୱାର୍କ ହୁଏ, ଯେମିତିକି ଟ୍ରାକ୍ଟର ଟ୍ରଲି, ଲଙ୍ଗଳ, କେଜୁଇଲ, ପାୱାର ଟିଲର ଟ୍ରଲି, ଏସବୁ ତିଆରି ହୁଏ ଆଉ ବିକ୍ରି କରାହୁଏ।
0: ଆଚ୍ଛା, ବହୁତ ବଢ଼ିଆ। ପଙ୍କଜ ବାବୁ, ଆପଣଙ୍କର ସେଇ ଯେଉଁ ଜୟପୁର ଅଞ୍ଚଳରେ ଜଗନ୍ନାଥଙ୍କର ମନ୍ଦିର ଅଛି,
1: ଅଛି, ଜୟପୁର ଟାଉନରେ ଅଛି, ବର୍ତ୍ତମାନ ଜଗନ୍ନାଥଙ୍କର ଯାତ୍ରା ବି ଚାଲିଛି।
0: ମହାପ୍ରଭୁଙ୍କର ଯାତ୍ରା ଚାଲିଛି, ଆଉ ଆପଣ ମହାପ୍ରଭୁଙ୍କର ଯାତ୍ରାରେ ଯାଇଛନ୍ତି, ଦେଖିଛନ୍ତି, ରଥ ଟାଣିଛନ୍ତି?
1: ହଁ, ମୁଁ ତ ରଥ ଏବର୍ଷ ଟାଣି ପାରିଲିନି, ବେଶୀ ଗହଳି ଥିଲେ, ତେଣୁ ମୁଁ ଦେଖିଛି ଯାତ୍ରା, ମୁଁ ଯାଇଥିଲି, ଆମର ଏଇଠି ଗୋଟେ ଦିନ ପରେ ହୁଏ।

0: ମାନେ ଗୁଣ୍ଡିଚା ତିଥିର ପରଦିନ କାହିଁକି ହୁଏ?
1: ଦେଖନ୍ତୁ, ପୂର୍ବ କାଳରେ ଥରେ ଆମର ଯୋଉ ରାଜା ଥିଲେ, ଜୟପୁର ରାଜା, ସେ ଅସୁସ୍ଥ ହୋଇ ପଡିଥିଲେ, ତେଣୁ ସେ ଛେଳା ପହଁରା କରିପାରିଲେ ନାହିଁ,
0: ଆଚ୍ଛା
1: ତେଣୁ ତା ଆର ଦିନ ଯାତ୍ରା ଅନୁଷ୍ଠିତ ହୋଇଥିଲା, ସେଇ ସମୟରୁ ଏଇଟା ଏମିତି ଚାଲିଛି।
0: ଆଚ୍ଛା, ଗୋଟେ ନୂଆ ପରମ୍ପରା ବିଷୟରେ ଆମେ ଜାଣିଲୁ। ସବୁ ଜାଗାରେ ଆମର ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଯୋଉଟା ରହିଛି ଜଗନ୍ନାଥ ସଂସ୍କୃତିର ପରମ୍ପରା ଅନୁଷ୍ଠିତ ହୁଏ ମହାପ୍ରଭୁଙ୍କର ରଥଯାତ୍ରା, କିନ୍ତୁ ଆପଣଙ୍କର ଗୋଟିଏ ଦିନ ପର ହୁଏ। ଆମର କାର୍ଯ୍ୟକ୍ରମରେ ସମସ୍ତେ ଜାଣିପାରିଥିବେ ନିଶ୍ଚିତ ଭାବରେ, ସେଠାକାର ଯେଉଁ ପରିସ୍ଥିତି ଅନୁସାରେ ଏ କାର୍ଯ୍ୟକ୍ରମଟି ହେଉଛି ଗୋଟିଏ ଦିନ ପରେ। ଯେଉଁ ବାହୁଡ଼ା ଯାତ୍ରା କ'ଣ ସେଇ ତିଥିରେ ହୁଏ ଦଶମୀରେ, ନା ଗୋଟିଏ ଦିନ ପରେ ହୁଏ?
1: ନାଇଁ, ଦଶମୀ ତିଥିରେ ହୁଏ, ସେଟା ସମାନ ହୁଏ, କିନ୍ତୁ ଗୁଣ୍ଡିଚା ଯାତ୍ରାଟା ଏଇଟା ଗୋଟେ ଦିନ ପରେ ହୁଏ।
0: ଆଚ୍ଛା, ଆଉ ଆପଣଙ୍କର ସେଠି ମହାପ୍ରଭୁଙ୍କର ସୁନାବେଶ ହୁଏ?
1: ସୁନାବେଶ ହୁଏ ସାର୍, ରଥ ଉପରେ ସୁନାବେଶ କଲା ପରେ ପ୍ରଭୁଙ୍କୁ ନିଆଯାଏ ମନ୍ଦିର ଭିତରକୁ।
0: ଆଉ ଅଧରପଣା?
1: ଅଧରପଣା ବି ହୁଏ ରଥ ଉପରେ।
0: ଆଚ୍ଛା, ଯାହା ହଉ, ସବୁ ନୀତି ତାହେଲେ ସେଠି ଅନୁଷ୍ଠିତ ହୁଏ?
1: ହଁ, ସବୁ ନୀତି ଅନୁଷ୍ଠିତ ହୁଏ।
0: ଆପଣଙ୍କ କଥାରୁ ବହୁତ କିଛି ଜାଣିବାକୁ ମିଳିଲା ଯେ ଜୟପୁରର ଆମର ମହାପ୍ରଭୁଙ୍କର ରଥଯାତ୍ରା କେମିତି ହୁଏ।
1: ଆଜ୍ଞା,
0: ଠିକ୍ ଅଛି, ଆପଣଙ୍କର ଯେଉଁ ଯାତ୍ରାର ମଜା ନିଅନ୍ତୁ, ତାପରେ ମହାପ୍ରଭୁ ପୁଣି ମନ୍ଦିରକୁ ଫେରିବେ, ଫେରିଲେ ପୁଣି ମନ୍ଦିରରେ ଦର୍ଶନ କରନ୍ତୁ। ଆଉ କୁହନ୍ତୁ, ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ପାଇଁ କୋଉ ଗୀତ ଶୁଣିବୁ?
1: ଭକ୍ତି ଗୀତ ଗୋଟେ ଦେଇଦେବେ, ନନ୍ଦୀ ଘୋଷକର ଅଟକି ଗଲା।
0: ଠିକ୍ ଅଛି, ଆମେ ଶୁଣୁଛୁ ଆପଣଙ୍କ ପାଇଁ ଏଇ ଗୀତଟିକୁ। ରହିଲୁ, ଅନେକ ଧନ୍ୟବାଦ।
1: ଧନ୍ୟବାଦ ସାର୍, ନମସ୍କାର ସାର୍।

0: ଯାତ୍ରା ଚାଲିଛି।
1: ମହାପ୍ରଭୁ ସାରା ବିଶ୍ୱରେ ଅଛନ୍ତି, ସମସ୍ତଙ୍କ ହୃଦୟରେ ଅଛନ୍ତି। ଆପଣଙ୍କର ମନ କଥା ଜାଣିପାରୁଛନ୍ତି, ଆଉ ଆପଣ ଯେତେବେଳେ ଯାହା ଚିନ୍ତା କରିବେ ମହାପ୍ରଭୁ ନିଶ୍ଚିତ ଭାବରେ ଆପଣଙ୍କ କଥା ଜାଣିପାରିବେ।
0: ସେ ଆମ ବନ୍ଧୁ ପରି ଅଛନ୍ତି, ଆମ ମା ବାପା, ଆମ ବନ୍ଧୁ ଜନ, ସେ ସବୁ କିଛି ଅଟନ୍ତି।
1: ଠିକ କଥା କହିଛନ୍ତି, ସେ ହଉଛନ୍ତି ଜଗତର ବନ୍ଧୁ, ଜଗତ ବନ୍ଧୁ,
0: ଜଗତର ନାଥ, ଜଗନ୍ନାଥ।
1: ସତ କଥା। ଆପଣ କେବେ ପୁରୀ ଆସିଛନ୍ତି?
0: ପ୍ରଭୁଙ୍କର ଦୂରୀ ଲାଗିନି,
1: ଯୋଉ ମନ ଭିତରେ ଇଚ୍ଛା ଅଛି ମହାପ୍ରଭୁ ଦିନେ ନା ଦିନେ ପୂରଣ କରିବେ।
0: ମୁଁ ଅତି ଭିନ୍ନକ୍ଷମ, ସେଇଥିପାଇଁ ଭଗବାନଙ୍କୁ ତ ମୁଁ ଦେଖିପାରିବିନି, ନୟନ ଥାନ୍ତା ତାହେଲେ ମୁଁ ଭଗବାନଙ୍କୁ ଦେଖିପାରନ୍ତି, ସେ ମୁଁ ତ ଦେଖିପାରୁନି ଭଗବାନଙ୍କୁ, ମୁଁ କଣ ସେ ଜନ୍ମରେ କଣ ପାପ କଲି ତ ମତେ ଭଗବାନ ଏଇ ଦୁର୍ଦ୍ଦଶା ଦେଲେ।
1: ସେମିତି ଭାବନ୍ତୁନି, ଆମର ଅନେକ ଭାଇ ଭଉଣୀ ଅଛନ୍ତି ଯେଉଁମାନେ କି ଦିବ୍ୟାଙ୍ଗ ଅଛନ୍ତି, ସେମାନେ ଦୃଷ୍ଟିଶକ୍ତି ବାଧିତ ଅଛନ୍ତି, କିନ୍ତୁ ବହୁତ ଗୁଣରେ ସେମାନେ ପରିପୂର୍ଣ୍ଣ, ଆଉ ଯେଉଁମାନେ ସବୁ କିଛି ଥାଇକି ମଧ୍ୟ କିଛି କରିପାରୁନାହାନ୍ତି ତାଙ୍କଠାରୁ ସେମାନେ ବହୁତ ଆଗରେ ଅଛନ୍ତି। ତେଣୁ ଆପଣଙ୍କ ମନ ଭିତରେ ସେମିତି ଭାବନ୍ତୁନି ଯେ ମୁଁ କୌଣସି ପାପ କରୁଛି, ପାପ କିଛି ନୁହଁ, ଆପଣଙ୍କର ଦୁର୍ଭାଗ୍ୟବଶତଃ ଏମିତି ଘଟିଯାଇଛି। ଆମର ଅନେକ ଭାଇ ଭଉଣୀ ଏମିତି ଅଛନ୍ତି, କିନ୍ତୁ ସେମାନେ ଜୀବନରେ କେବେ

0: ଯେଉଁମାନେ କି ଦିବ୍ୟାଙ୍ଗ ଅଛନ୍ତି ସେମାନେ ଦୃଷ୍ଟିଶକ୍ତି ବାଧିତ ଅଛନ୍ତି, କିନ୍ତୁ ବହୁତ ଗୁଣରେ ସେମାନେ ପରିପୂର୍ଣ୍ଣ। ଆଉ ଯେଉଁମାନେ ସବୁକିଛି ଥାଇକି ମଧ୍ୟ କିଛି କରିପାରୁନାହାନ୍ତି ତାଙ୍କଠାରୁ ସେମାନେ ବହୁତ ଆଗରେ ଅଛନ୍ତି। ତେଣୁ ଆପଣଙ୍କ ମନ ଭିତରେ ସେମିତି ଭାବନ୍ତୁନି ଯେ ମୁଁ କୌଣସି ପାପ କରୁଛି, ପାପ କିଛି ନୁହଁ, ଆପଣଙ୍କର ଦୁର୍ଭାଗ୍ୟବଶତଃ ଏମିତି ଘଟିଯାଇଛି। ଆମର ଅନେକ ଭାଇ ଭଉଣୀ ଏମିତି ଅଛନ୍ତି କିନ୍ତୁ ସେମାନେ ଜୀବନରେ କେବେ ମନୋବଳ ହାରି ନାହାନ୍ତି, କିଏ ସଙ୍ଗୀତ କରୁଛନ୍ତି, କିଏ ପାଠ ପଢ଼ୁଛନ୍ତି, କିଏ ଓଏସ୍ ହେଇଛନ୍ତି, ବହୁତ ଦୃଷ୍ଟାନ୍ତ ରହିଛି। ମହାପ୍ରଭୁ ଆପଣଙ୍କ ପ୍ରତି ସଦୟ ହୁଅନ୍ତୁ, ମହାପ୍ରଭୁଙ୍କୁ ଆପଣ ଏମିତି ଚିନ୍ତା କରୁଥାନ୍ତୁ, ଆପଣଙ୍କ ମନ ଭିତରେ ଆପଣ ମହାପ୍ରଭୁଙ୍କୁ ହୃଦୟ ଭିତରେ ଅନୁଭବ କରନ୍ତୁ,
1: ପଦ ଗୀତ ଗାଇବି କି
0: ବୋଲନ୍ତୁ।
1: ଦୟା।

0: କବିତା ଟା ମୋ ବାପା ଲେଖିଛନ୍ତି।
1: ବହୁତ ସୁନ୍ଦର ଲେଖିଛନ୍ତି ଆପଣ ମଧ୍ୟ, ବହୁତ ସୁନ୍ଦର ଭାବରେ ଗାଇଲେ। ଆଉ
0: ପିଲାଦିନରୁ ଦାଦା ମୁଁ ଗୀତ ଗାଇବା ଅଭ୍ୟାସ କରିଛି, ଯେତେବେଳେ ଛୋଟ ଥିଲି ସେତେବେଳେ ମୁଁ ଗୀତ ଗାଇଛି।
1: ଆଚ୍ଛା, ବହୁତ ବଢିଆ। ଆଉ କୁହନ୍ତୁ ଭଉଣୀ, ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ପାଇଁ କୋଉ ଗୀତ ଶୁଣେଇବୁ?
0: ଜଗନ୍ନାଥଙ୍କର ବଡ ଦାଣ୍ଡରେ ଠିଆ ହେଲା ପରି ଲାଗୁଛି, ସେଥିପାଇଁ ଗୋଟେ ଭଜନ ମୋତେ ଶୁଣେଇ ଦେବେ।
1: ଠିକ ଅଛି ଭଉଣୀ, ଆମେ ଶୁଣୁଛୁ ଆପଣଙ୍କ ପାଇଁ ଏ ଗୀତଟିକୁ। ରହିଲୁ, ଅନେକ ଧନ୍ୟବାଦ।
0: ହଁ ଦାଦା ନମସ୍ତେ।

0: ଆର ବାହୁଡ଼ାରେ ଫିର ରଥ ଜଗନ୍ନାଥ ମନ୍ଦିରକୁ ଆସନ୍ତି ଭଗବାନ।
1: ଆଚ୍ଛା, ରଥଯାତ୍ରା ଏବେ ତ ସେଠି ଚାଲିଥିବ ନିଶ୍ଚିତ ଭାବରେ।
0: ହଁ, ଚାଲିଛି।
1: ଆପଣ ସେ ଦେଖିବାକୁ ଯାଆନ୍ତି, ରଥ ଟାଣନ୍ତି?
0: ହଁ, ଯାଆନ୍ତି, ଦର୍ଶନ କରିବା ପାଇଁ ଯାଆନ୍ତି। ବାକି ଭିଡ଼ ଭାଡ଼ରେ ମୁଁ ଯାଏନି, ବାକି ଯେତେବେଳେ ଭଗବାନଙ୍କୁ ନେଇ ଯାଆନ୍ତି ସେତେବେଳେ ଟିକେ ଯାଏ।
1: ଯାହା ହଉ, ସେଠି ମଧ୍ୟ ପରମ୍ପରା ଚାଲିଛି। ଆଉ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କର ବର୍ତ୍ତମାନ ଘୋଷଯାତ୍ରା ଚାଲିଛି, ବାହୁଡ଼ାରେ ମହାପ୍ରଭୁ ଫେରିବା ପରେ ସୁନାବେଶ, ତାପରେ ଅଧରପଣା ହଉଛି। ଆପଣ କେବେ ଶ୍ରୀକ୍ଷେତ୍ର ଆସିଛନ୍ତି?
0: ମୁଁ ଆସିଛି ଦର୍ଶନ କରିବା ପାଇଁ।
1: ଆପଣଙ୍କର ଯୋଉ ଶ୍ରୀକ୍ଷେତ୍ରକୁ ଆସିଛନ୍ତି, ରଥଯାତ୍ରା ବେଳେ ମହାପ୍ରଭୁଙ୍କ ରଥ ଉପରେ ଦେଖିଛନ୍ତି?
0: ନାଇଁ ନା, ମୁଁ ଦେଖିନି।
1: ଦେଖିନାହାନ୍ତି? ଆମର ଦୂରଦର୍ଶନ ମାଧ୍ୟମରେ ଦେଖିଥିବେ?
0: ହଁ, ଦୂରଦର୍ଶନଟା ତ ଦେଖୁଛି, ରେଡିଓରେ ବି ଶୁଣୁଛି।
1: କଣ ଅନୁଭବ କରନ୍ତି ଯେତେବେଳେ ମହାପ୍ରଭୁଙ୍କର ଚତୁର୍ଦ୍ଧାମୂର୍ତ୍ତିଙ୍କର ମୁଖମଣ୍ଡଳକୁ?
0: ଯେତେ ବି ଜଗନ୍ନାଥ ବାବଦରେ ଯେତିକି ବି ମୁଁ ଶୁଣିଛି ଜାଣିଛି, କିନ୍ତୁ ସେଟା ହଉଛି ବହୁତ ଧାର୍ମିକ, ପୁରାତନର ଗୋଟେ ଧାର୍ମିକ ଆମର ପରମ୍ପରାଟେ ଯୋଉ ଅଛି, ସେଟା ନିଦର୍ଶନ ଅଛି ତାର ମାନେ ଗୋଟେ ବିଶ୍ୱାସର, ଆମର ଭାରତୀୟ ପରମ୍ପରାର ଗୋଟେ ବିଶ୍ୱାସ ଜିନିଷ ସେଥିରେ ଅଛି, ବନ୍ଧା ହେଇଛି।
1: ଠିକ କଥା। ଆପଣଙ୍କ ଜୀବନରେ ଆପଣ କେବେ ଏମିତି ଅନୁଭବ କରିଛନ୍ତି, ଆପଣ ମହାପ୍ରଭୁଙ୍କୁ ଚିନ୍ତା କରି ଆପଣଙ୍କର ସବୁ ସମସ୍ୟାର ସମାଧାନ ହେଇଯାଇଛି?
0: ହଁ, ଯେତେବେଳେ ମୁଁ ମେଡିକାଲ କାମରେ ଯାଏ, ଭଗବାନ କେମିତି ମୋତେ ଏଇଟା ଭଲ ହୁଏ ସେଇଟା ଜିନିଷଟା, ସେଥିର ଲାଗି ମୋର କ୍ୟାନ୍ସର ପେସେଣ୍ଟଟା ବି ଯେଉଁ ଥିଲା ସେଇଟା ଟ୍ରିଟମେଣ୍ଟ ହେଇକରି ବର୍ତ୍ତମାନ ତ ସେ ଭଲ ଅଛି ସାର୍।
1: ଯାହା ହଉ, ମହାପ୍ରଭୁଙ୍କ କରୁଣା ଆପଣଙ୍କ ପ୍ରତି।
0: ସବୁ ଭଗବାନକେ ଆମେ ସବୁବେଳେ ଧ୍ୟାନ କରିବାର କଥା, ଧର୍ମରେ ଚଲବାର କଥା, କର୍ମ କରିବାର କଥା।
1: ନିଶ୍ଚିତ ଭାବରେ କର୍ମ ପ୍ରଥମେ କରିବା, ଆମେ ଭଗବାନଙ୍କୁ ଚିନ୍ତା କରିବା, ଆଉ ଭଗବାନଙ୍କର କରୁଣା ପାଇଲେ ଆମେ ଜୀବନରେ ବହୁତ ଆଗକୁ ଯାଇପାରିବା, ନା କ'ଣ କହୁଛନ୍ତି?
0: ଭଗବାନ ହିଁ ସବୁ କିଛି।
1: ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ପାଇଁ କୋଉ ଗୀତ ଶୁଣିବୁ କୁହନ୍ତୁ?
0: ଠିକ ଅଛି, ଆପଣଙ୍କର ପସନ୍ଦର ଗୋଟେ ଭକ୍ତି ଗୀତଟେ ଦେବେ।
1: ଠିକ ଅଛି, ଆମେ ଶୁଣୁଛୁ ଆପଣଙ୍କ ପାଇଁ ଏ ଗୀତଟିକୁ। ରହିଲୁ, ଅନେକ ଧନ୍ୟବାଦ।

0: ହ୍ୟାଲୋ
1: ହ୍ୟାଲୋ,
0: ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ, ଆପଣଙ୍କ ପରିଚୟ ଦିଅନ୍ତୁ।
1: ମୁଁ ବଲାଙ୍ଗୀର ଜଗନ୍ନାଥପଡ଼ାରୁ ଏଲ କୃଷ୍ଣରଥ।
0: ଆପଣଙ୍କୁ ସ୍ୱାଗତ କରୁଛୁ। ଆପଣଙ୍କର ଗୋଟେ ଟେଲର ଦୋକାନ ଅଛି?
1: ହଁ, ମୋର ଟେଲର ଦୋକାନ ଅଛି।
0: ଦୋକାନ କେମିତି ଚାଲିଛି ଏବେ?
1: ଠିକ ଅଛି ସାର୍,
0: ବ୍ୟବସାୟ ଠିକ ଚାଲିଛି।
1: ହଁ,
0: ଆପଣଙ୍କର ଯେଉଁ ବଲାଙ୍ଗୀର ଅଞ୍ଚଳରେ କୌଣସି ଜଗନ୍ନାଥ ମନ୍ଦିର ରହିଛି?
1: ହଁ, ଜଗନ୍ନାଥ ମନ୍ଦିର ଆମ ଛକରେ ଅଛି, ପୁରାତନ ମନ୍ଦିର।
0: ତାହେଲେ ସେଠାରେ ନିଶ୍ଚିତ ଭାବରେ ରଥଯାତ୍ରା ହଉଥିବ?
1: ହଁ, ସେଥିରୁ ରଥଯାତ୍ରା ହୁଏ ଆଉ ସେଟା ମାଉସୀ ମନ୍ଦିର ତକ ଯାଏ।

କଣ ଶ୍ରୋତା ବନ୍ଧୁ, ଆପଣମାନେ ହଜି ଯାଇଥିଲେ ନା ଗୀତରେ ଗୀତରେ ଆଉ ମନର କଥା ମଧ୍ୟରେ? ଆମେ ଯଦି ଆପଣାର ମଣିଷର ହୃଦୟର କଥାକୁ ବୁଝିପାରିବା, ଜୀବନ ହେବ ମଧୁମୟ। ପୁଣି ଥରେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆଜି ପାଇଁ ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ପରିସରରୁ ଆପଣମାନଙ୍କଠାରୁ ବିଦାୟ ନେଇ ରହୁଛି ମୁଁ ପ୍ରକାଶ ରଥ। ନମସ୍କାର।

ଶ୍ରୋତାବନ୍ଧୁ ପ୍ରଚାରକୁଲୁ କାର୍ଯ୍ୟକ୍ରମ ହେଲୋ ଆକାଶବାଣୀ ପୁରୀ ଆଜିର କାର୍ଯ୍ୟକ୍ରମଟିରେ ଉପସ୍ଥାପନାରେ ଥିଲେ ପ୍ରକାଶ କୁମାର ରଥ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଦିଲ୍ଲୀପ କୁମାର ନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ, ନାଟକ ଅଭିଯାନ। ପ୍ରଯୋଜନା କରିଛନ୍ତି ନୟନ କିଶୋର ମହାନ୍ତି, ବେତାର ନାଟ୍ୟ ରୂପ ଶରତ ଚନ୍ଦ୍ର ମୂଳିଆ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଆକାଶବାଣୀ କଟକ ପ୍ରଚାର କରୁଛୁ ନାଟକ ଅଭିଯାନ। ମୂଳ ମଞ୍ଚ ନାଟକ କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ, ବେତାର ରୂପାନ୍ତର ଶରତଚନ୍ଦ୍ର ମୂଳିଆ, ପ୍ରଯୋଜନା ନୟନ କିଶୋର ମହାନ୍ତି। ଆସନ୍ତୁ ଶୁଣିବା ନାଟକ ଅଭିଯାନ।

ପ୍ରଜାବତ୍ସଳ ମହାଜ୍ଞାନୀ ମହାପଣ୍ଡିତ ମହାବୀର ଦୟାର ଅବତାର କରୁଣାର ସାଗର ମହାରାଜା କାଞ୍ଚି ନରପତି ରାଜଦରବାର।

0: ମହାମନ୍ତ୍ରୀ
1: ଆଦେଶ କରନ୍ତୁ କାଞ୍ଚିନରେଶ
0: ରାଜ ଦରବାରରେ ସେ କି
1: ଉତ୍କଳର ଦୂତମଣିମା ବନ୍ଦୀର ବିଚାର କରିବା
0: ବିଚାର ସାମାନ୍ୟ ଏକ ଉତ୍କଳ ରାଜ୍ୟ ତା ଦୂତର ବିଚାର କରିବ କାଞ୍ଚି ରାଜ ସିଂହାସନ ସାମାନ୍ୟ ଗୋଟେ ଦୂତ ଯାହାକୁ ଉତ୍କଳର ସମ୍ରାଟ ବୋଲି ଗର୍ବ କରେ ସେଇ ତ ଏଇ କାଲି ତାର ଉନ୍ନତ ମୁକୁଟକୁ କାଞ୍ଚି ଦ୍ୱାରରେ ନୁଆଇ ଫେରିଯାଇଛି ଏଡ଼େ ବେଗି ସେ କଥା ଭୁଲି ଯାଇ ଉତ୍କଳ ସେ ନିର୍ଲଜ ରାଜା ପୁଣି ଦୂତ ପଠେଇଛି
2: କ୍ଷମା କରିବେ କାଞ୍ଚି ଅଧିପତି ମହାରାଜ ପୁରୁଷୋତ୍ତମ ଦେବ ଜଗନ୍ନାଥଙ୍କର ଅମୃତ ସନ୍ତାନ ତାଙ୍କ ବଳ ବିକ୍ରମର ପରିଚୟ ପାଇବାକୁ ଆପଣଙ୍କୁ ବିଳମ୍ବ ହେବ ନାହିଁ ଉତ୍କଳ ସେନାର ବଜ୍ର ନିର୍ଘୋଷ ଏଇ ପର୍ଯ୍ୟନ୍ତ କାଞ୍ଚି ତୋରଣ ପ୍ରକମ୍ପିତ କରିନାହିଁ
1: ରସନ ସଂଯତ କର ବନ୍ଦୀ ତମର ପ୍ରଭାବ ଶୁଣିବାକୁ କାଞ୍ଚି ରାଜଶକ୍ତିର ଅବସର ନାହିଁ
0: ଦୂତକୁ କହିବାକୁ ଦିଅ ମହାମନ୍ତ୍ରୀ
2: ମୋ ପ୍ରତି ମୋ ପ୍ରଭୁଙ୍କର ଆଦେଶ ଥିଲା କାଞ୍ଚି ଦରବାରରୁ ସମ୍ବାଦ ବହନ କରି ଶ୍ରୀଛାମୁରେ ନିବେଦନ କରିବି
0: କଣ ତୁମେ କହିବାକୁ ଚାହୁଁ ଦୂତ
2: ବେଶୀ କିଛି ନୁହେଁ କାଞ୍ଚି ନରେଶ ପ୍ରଭୁ ମୋର ରାଜ ରାଜେଶ୍ୱର ମହାମହିମ ପୁରୁଷୋତ୍ତମ ଦେବ ଦୟା ଧର୍ମର ଅବତାର କାଞ୍ଚି ରାଜ ଜେମା ପଦ୍ମାବତୀଙ୍କ ଚରଣ ତଳକୁ ଉତ୍କଳର କୋଟିଏ ସନ୍ତାନର ବନ୍ଦନା ନିବେଦନ ଘେନି ମୁଁ ଆସିଥିଲି ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରରୁ କର୍ତ୍ତବ୍ୟ ପାଳନ କରିପାରିଲି ନାହିଁ ସେତିକି ମୋର ଦୁଃଖ
1: ପ୍ରଗଳ୍ଭ ଦୂତ ସମ୍ମୁଖରେ ତୁମର ମହାଶକ୍ତିମାନ କାଞ୍ଚି ରାଜ ସିଂହାସନ ସେଥିପ୍ରତି ଦୃଷ୍ଟି ଅଛି ତ
2: ସାମାନ୍ୟ ଦୂତ ତଥାପି ମୋ କଥା ବିଶ୍ୱାସ କରନ୍ତୁ କାଞ୍ଚି ରାଜ ପୁରୁଷୋତ୍ତମ ଦେବ ପ୍ରବଳ ପ୍ରତାପୀ ଅକାରଣରେ ଧନଜୀବନର କ୍ଷୟ କାମନା ନ କରି
0: ସାମାନ୍ୟ ଦୂତର ଆସ୍ପର୍ଦ୍ଧା ତ କମ୍ ନୁହେଁ ଛାର ଗୋଟେ ଚାଣ୍ଡାଳ ହାତରେ ମୁଁ ଦେବି ମୋର ସୁନାର ପ୍ରତିମା ପଦ୍ମାବତୀ କି ସାଧୁ ସାଧୁ ଉପଦେଶ
2: ଏହା ମୋର ଉପଦେଶ ନୁହେଁ ମଣିମା ଅବନତ ଶିରରେ ବିନୀତ ଅନୁରୋଧ କେବଳ କାଞ୍ଚି ନରେଶ କାହାକୁ କହୁଛନ୍ତି ଚଣ୍ଡାଳ ତ୍ରିଲୋକପାଳ ବିଷ୍ଣୁ ଜଗତର ପିତା ଜଗନ୍ନାଥଙ୍କର ସେ ସେବା ସେ ଅଧିକାର ସେ ମହତ୍ଵ ଦେବ ଦୁର୍ଲଭ ଏଥିପାଇଁ ଖାଲି ଚଣ୍ଡାଳ କାହିଁକି ଯଦି ତାଠାରୁ ହୀନ କୁହନ୍ତି ତଥାପି ପ୍ରଭୁ ମୋର ହିନ୍ଦୁ ଜଗତର ଆରାଧ୍ୟ ଆଉ ପୂଜ୍ୟ ସେ ଜଗନ୍ନାଥଙ୍କର ସଚଳ ପ୍ରତିମା ତାଙ୍କୁ ନିନ୍ଦା କରି ଅପରାଧ ଅର୍ଜନ କରନ୍ତୁ ନାହିଁ କାଞ୍ଚି ଅଧୀଶ୍ୱର ଏ ନିନ୍ଦା କେବଳ ମୋ ପ୍ରଭୁଙ୍କର ନୁହେଁ ଏହା ସ୍ୱୟଂ ପ୍ରଭୁ ନୀଳକନ୍ଦର ପତି ଜଗନ୍ନାଥଙ୍କର
1: ଅବାଧ୍ୟ ବନ୍ଦୀ ସ୍ମରଣ ରଖି କଥା କୁହ କାଞ୍ଚି ଦରବାରର ତରବାରୀ କେବଳ ଔଦ୍ଧତ୍ୟର ଶାସ୍ତି ବିଧାନ ଲାଗି କ୍ଷମା ପାଇଁ ନୁହେଁ
2: କ୍ଷମା ସେ ତ କେବଳ ଦେବତାର ଆଶୀର୍ବାଦ ଜଗନ୍ନାଥଙ୍କର ଶ୍ରୀଚରଣ ତଳେ ଯେଉଁ ସିଂହାସନର ସ୍ଥାନ କ୍ଷମା କେବଳ ସେଇଠାରେ ହିଁ ଆଶା କରାଯାଏ
1: ଦୂତ ଅବଧ ବୋଲି କାଞ୍ଚି ରାଜ ସିଂହାସନ ବିଚାର କରୁନଥିଲେ ତମେ ଏପର୍ଯ୍ୟନ୍ତ ଜୀବିତ ନଥାନ୍ତ ମହାରାଜ ଅବିଳମ୍ବେ ଦୂତର ବିଚାର କରନ୍ତୁ
0: ତାହେଲେ ଶୁଣ ଉତ୍କଳର ଦୂତ ତୁମର ବିଚାର ହେଉଛି ତୁମର ମହାମହିମ ସମ୍ରାଟ ଚଣ୍ଡାଳ ପୁରୁଷୋତ୍ତମ କାଞ୍ଚି ଜୟ କରି ତୁମକୁ ମୁକ୍ତ କରିବେ ତୁମେ ସେ ପର୍ଯ୍ୟନ୍ତ ଅପେକ୍ଷା କର
2: ଆଦେଶ ତମ ଶିରଧାର୍ଯ୍ୟ କାଞ୍ଚି ରାଜା

0: କେହି ତ ନାହାନ୍ତି, କଲେ କୁଆଡେ? ଏଡ଼େ ସରଧାରେ ସୁଗନ୍ଧି ଫୁଲରେ ମାଳା ଗୁନ୍ଥି ଥାଳିରେ ସଜେଇ ଆଣିଲି, ତାହେଲେ ଏତେ ପରିଶ୍ରମ କ'ଣ ବୃଥା ହେଇଯିବ? ଚିମାତି ପଦ୍ମାବତୀ ତାହେଲେ କଲେ କୁଆଡେ?
1: କୁଆଡେ ଆଉ ଯିବି ସଖୀ, ତମ କରାମତିଟା ଦେଖିବାକୁ ମୁଁ ପରା ତମ ପଛେ ପଛେ ଆସୁଛି।
0: ଚିମା ଦେଇ, ଏତେ ପରିଶ୍ରମ, ଏତେ ଚେଷ୍ଟା,
1: ଏତେ ସାଧନା କଳ୍ପନା ବୃଥା ହେଇଗଲା, ଆଉ ତା ସାଙ୍ଗେ ସାଙ୍ଗେ ଆଶାର ଅଟ୍ଟାଳିକା ବି ମାଟିରେ ମିଶିଗଲା। ଏହା ନା ମାୟାବତୀ,
0: କେଜଣି କାଳେ ବାହାରକୁ ଯାଇ ଦେଖିଲେ।
1: କିନ୍ତୁ ଯିବୁ କେମିତି ସଖୀ? ରାଜପୁରୀର ବନ୍ଦିନୀ ମହିଳା, ମନ ପ୍ରାଣ ସବୁ ତାର ପରାଧୀନ ପରା।
0: ଥରେ ଚେଷ୍ଟା କରେ ଚିମା ଦେଇ,
1: ଯଦି ବା ଏଠି ପାଇବୁ ଲାଭ କ'ଣ ସେଥିରେ? ଦୂର ମେଘରେ ବର୍ଷା ଅଛି କି ନାହିଁ କିଏ ଜାଣେ।
0: ହଁ, ବଡ଼ କଥାଟିଏ କହିଲ ଏକା ଚିମା ଦେଇ।
1: ସଖୀ ମାୟାବତୀ, ମୋ ପାଇଁ ତୁ ବହୁତ କରିଛୁ, ଆଉ ଗୋଟେ ଛୋଟ ଉପକାର ବୋଧହୁଏ ଶେଷ ଉପକାର ଏଇଟା କରିପାରିବୁ।
0: କ'ଣ କହୁଛ ଚିମା ଦେଇ? ଯଦି ଏ ଜୀବନଟାକୁ ଦେବାକୁ ହୁଏ ତେବେ ସେଇ ହବ ମୋର ସୁଖର ମରଣ। ଚିମା ଦେଇ କୁହ, କ'ଣ କରିବି?
1: ତୋ କାନ ମୋ ମୁହଁ ପାଖକୁ ଆଣ, ଚୁପ୍ ଚୁପ୍ କହିବି ଯେ ସବୁ ବୁଝିପାରିବୁ। ମୋ କଥାରେ ଖାଲି ମୁଣ୍ଡ ଟୁଙ୍ଗାରୁଛୁ ନା କିଛି ବୁଝୁଛୁ?
0: ବୁଝିଗଲି ଯେ ମାନେ, ସବୁ ବୁଝିଗଲି।
1: କ'ଣ ବୁଝିଲୁ କହିଲୁ?
0: କହିଲ ପରା, ପୁରୁଷ ବେଶ ଧରି ପୁରୁଷୋତ୍ତମ କ୍ଷେତ୍ରକୁ ଯିବି, ଆଉ ସେଠାରେ
1: ଚୁପ୍ ଚୁପ୍, ଆମ କଥା କେହି ଶୁଣି ନାହାନ୍ତି ତମେ? ଦେଖି ଆସିଲୁ କିଏ?
0: ନାଇଁ ମୋ ଜେମା ଦେଇ, ସେ ପାଖ ବେଢ଼ାରେ ରାଜଗୁରୁ ପୂଜା କରୁଛନ୍ତି ପରା।
1: ଓ, ତୁ ତାହେଲେ ଶୀଘ୍ର ପ୍ରସ୍ତୁତ ହେଇ ଜମା।
0: ହଁ ଜେମା ଦେଇ।
1: ହଁ, ଫୁଲମାଳଟା ନେଇଯା, ଇଷ୍ଟଦେବଙ୍କ ଚରଣରେ ଲାଗି ବଢି ଆସି ଖବର ଦେଲେ ଯାଇ ମୋ ପରା।
2: ଇଷ୍ଟଦେବ ସୁପ୍ରସନ୍ନ ମା ପଦ୍ମାବତୀ।
1: ପ୍ରଣାମ ରାଜଗୁରୁ ମହାଶୟ।
2: ରାଜରାଜେଶ୍ୱରୀ ହୋ ମା, ଏଇ ନିଅ ଗଣପତିଙ୍କ ଆଶୀର୍ବାଦ ଫୁଲ। ଗଣପତି ଆଜି ସନ୍ତୁଷ୍ଟ, ମନବାଞ୍ଛା ସଫଳ ହେବ, ମଥାରୁ ଏ ଫୁଲଟି ଖସି ଚରଣ ଲାଗି ହେଲା। ଚିହ୍ନିଲ ମା, ଏଇ ଫୁଲ ଦିଆ ହେଇଥିଲା ନା?
1: ହଁ, ଇଏ ତ ସେଇ ଫୁଲ
2: ଯେଉଁ ବାଞ୍ଛାରେ ଏ ଫୁଲ ଚଢ଼ିଥିଲ, ସେ ମନସ୍କାମନା ନିଶ୍ଚୟ ପୂର୍ଣ୍ଣ ହେବ ମା।
1: ଯେଉଁ ଯୁଦ୍ଧ ଲାଗିଛି ସେଥିରେ କାଞ୍ଚି ଜିଣିବ ବୋଲି ମୁଁ ଏ ଫୁଲ ଚଢ଼ାଇଥିଲି ରାଜଗୁରୁ ମହାଶୟ।
2: ତାହେଲେ ତ ଶୁଭାଦେଶ ମିଳିଗଲା ମା, ଜୟ କାଞ୍ଚି ଗଣପତି।
1: ଆଚ୍ଛା, ଏ ଯୁଦ୍ଧରେ କାଞ୍ଚି ହାରିଯାଉ ବୋଲି ମୁଁ ଯଦି ଫୁଲ ଚଢ଼ାଇଥାଏ?
2: ଇଏ କି ଅସମ୍ଭବ କଥା କହୁଛନ୍ତି ଜେମାମଣି?
1: ଅସମ୍ଭବ କାହିଁକି? କାଞ୍ଚି ଦରବାରରେ ଉତ୍କଳର ଅବଧ ଦୂତକୁ ଯଦି ବନ୍ଦୀ କରାଯିବା ସମ୍ଭବ ହୁଏ?
2: ଉତ୍କଳର ଦୂତ ବନ୍ଦୀ ନୁହେଁ ମା, ସେ ମୁକ୍ତ।
1: ମୁକ୍ତ? କିଏ ଦେଲା ମୁକ୍ତି? ଶତ୍ରୁର ସମ୍ବାଦ ଘେନି ଆସି ଦୂତ ପାଇବ ମୁକ୍ତି? କାଞ୍ଚି ସିଂହାସନର ଏଇ ବିଚାର ଆପଣ ଭୁଲ ସମ୍ବାଦ।
2: ନାଇଁ ମା, ଉତ୍କଳର ସେଇ ଦୂତ ଆମ ଗଣପତି ମନ୍ଦିରରେ ଦର୍ଶନ କରିଥିବାର ମୁଁ ନିଜେ ଦେଖି ଆସିଲି।

0: ଥିଲା।
1: ନା ନା, ଏ ବୃଦ୍ଧ ବୟସରେ ଆପଣଙ୍କର ଭ୍ରମ ହୋଇଥାଇପାରେ। ଆପଣ ଆଉ ଥରେ ଯାଇ ସତ୍ୟ ଘଟଣା ବୁଝି ଆସନ୍ତୁ।
0: ହଉ ଯିବି। ଆଚ୍ଛା ହଉ, ଯାଉଛି ମା।
2: ଫୁଲମାଳା ତାକୁ ମଥାରେ ଲଗେଇ ଭାରି ତ କଣ ମନ ଖୁସିରେ ହସୁଛ ଜେମା ଦେଇ।
1: ମନସ୍କାମନା ମୋର ପୂର୍ଣ୍ଣ ହବ ଲୋ ମାୟା, ମନସ୍କାମନା ମୋର ପୂର୍ଣ୍ଣ ହବ। ଏଇ ଦେଖ ଗଣପତିଙ୍କର ଆଜ୍ଞା ଫୁଲ।
2: ଏ ଇଷ୍ଟଦେବଙ୍କ ଆଜ୍ଞା ଫୁଲ, ତାହେଲେ ଉତ୍କଳର ଭାବି ରାଜରାଣୀକୁ ମୁଁ ଆଗତୁରା ମୋର ଅଭିନନ୍ଦନଟା ଜଣେଇ ଦିଅ। ଜେମା ଦେଇ
1: ଭାରି ଚୁପରି ହଉଛି।

ଧନ୍ୟ ହେ ଶ୍ରୀମନ୍ଦିର, ଆଉ ଧନ୍ୟ ତୁମେ ଚଣ୍ଡାଳର ଦେବତା। କି ଜାଦୁକରି ଆକର୍ଷଣ ଭରି ରହିଛି ଚକା ଆଖିରେ। ପ୍ରଭୁ ଜଗତପତି ଜଗନ୍ନାଥ, ତୁମ ଶ୍ରୀଚରଣ ତଳେ ଅଭାଗିନୀର ଏତିକି ମାଗୁଣୀ। ମୋ ନିରିମାଖି ସଖୀ ପଦ୍ମାବତୀର ମନସ୍କାମନା ପୂର୍ଣ୍ଣ କରିଦିଅ ପ୍ରଭୁ, ପୂର୍ଣ୍ଣ କରିଦିଅ।

0: ମୁଣ୍ଡ ବନ୍ଦ କରି ବେଗେ ପଦାକୁ ବାହାରି ଯା, ଦେଉଳ ଶୋଧ ହଉଛି, ପଳା ପଳା ଏଠୁ।
1: ପୂଜା ପଣ୍ଡେ, ପ୍ରଭୁଙ୍କ ଚରଣ ତଳକୁ ଟିକେ ଯାଇ ହବନି?
0: କାହିଁକି କିରେ, ସେଇଠୁ କହିଲେ କଣ ଶୁଣୁନାହାନ୍ତି? ଦିଅ, ଆରେ ତୋ ମନ ବଡ଼ ନା ତୁଣ୍ଡ ବଡ଼ରେ
1: ଜଗନ୍ନାଥଙ୍କ ଚରଣରେ ଏ ଫୁଲମାଳଟି ଲାଗି ବଢ଼େଇବି ବୋଲି ବହୁତ ବାଟରୁ ଆସିଛି।
0: ମହାରାଜା ବିଜେ ହଉଛନ୍ତି, ଦେଉଳ ଶୋଧ ହବ। ଯା ଯା, ଫୁଲମାଳ ନେଇ ବେଗେ ଏଠୁ ଚାଲିଯା। ମହାରାଜା ବାହୁଡ଼ା ବିଜା ହେଲା ପରେ ଆଣିବୁ କି ମୁଁ ଲାଗି ବଢ଼େଇଦେବି।
1: ମହାରାଜା କଣ ଏଇଠିକି ବିଜେ ହେବେ?
0: ଏଣ୍ଟ କାଲା ଟିକିରେ, ତେଣେ ଶୋଧ ଡାକ ପଡ଼ିଲାଣି, କଣ ଶୁଣୁନି ତତେ?
1: କେତେବେଳେ ଲାଗିବ କି କଣ, ମୁଁ ଏଇ ସାଙ୍ଗେ ସାଙ୍ଗେ ଯାଇ ପ୍ରଭୁଙ୍କ ଚରଣ ତଳେ ଫୁଲମାଳଟି ଭେଟି ଦେଇ ଚାଲି ଆସିବି।
0: ଆରେ ବଡ଼ ବୁଝା ଲୋକ ତ ଇଏ, ତତେ ଭଲରେ କହୁଛି ହଉ ନାହିଁ, ଏଇ ଦୁଆରେ ଆସି ଧକଲେଇ ଦେଲେ ଭଲ ହବ।
1: ମନା କରନ୍ତୁ ନାହିଁ ପୂଜା ପଣ୍ଡା, ଏ ନିଅନ୍ତୁ, ଆପଣଙ୍କର ଦର୍ଶନୀ ପାଉଣା ନିଅନ୍ତୁ।
0: ସୁନା ମୋର ଖାଣ୍ଟି ଗିନି ସୁନା, କଣ କରିବି, ଏଡ଼େ ଭକ୍ତର ନିବେଦନ, ତେଣେ ମହାରାଜା ବିଜେ ହେଲେଣି।
1: ଠିକ ଅଛି, ମୁଁ ନଗଲେ ନାହିଁ, ଆପଣ ନିଜେ ଏ ମାଳଖଣ୍ଡିକ ନେଇ ଲାଗି ବଢ଼େଇ ଦିଅନ୍ତୁ। ମହାରାଜାଙ୍କ ସାଥିରେ କେତେ ଲୋକ ତ ଦର୍ଶନ ପାଇଁ ଆସୁଥିବେ, ମୁଁ ବରଂ ସେ ଗହଳି ଭିତରେ ଦର୍ଶନ କରି ବାହାରି ଯିବି।
0: ହଉ ହଉ, ଦେ ସେ ଫୁଲମାଳ ଦେ, ଯା ସେ ଖୁଣ୍ଟ ପାଖକୁ ଯାଇ ସେଠି ଲୁଚି ଯା, କାହା ଦୃଷ୍ଟିରେ ଯଦି ପଡ଼ିବୁ ନା ମୋ ମୁଣ୍ଡ ରହିବନି।
1: ମୁଁ ସାବଧାନ ଅଛି ପୂଜା ପଣ୍ଡା, ଆପଣ ଲାଗି ବଢ଼େଇବେ, ଯାଆନ୍ତୁ।
0: ଆହେ ମହାବାହୁ, ଆହେ ବଳିଆର ଭୁଜ, ଭକ୍ତ ବଡ଼ ଶ୍ରଦ୍ଧାରେ ଏ ମାଳଟି ବହୁତ ଦୂରରୁ ଆଣିଛି ପ୍ରଭୁ, ତା ନିବେଦନ ଖେଳା କରି ମନସ୍କାମନା ପୂର୍ଣ୍ଣ କର ପ୍ରଭୁ।
1: ପ୍ରଭୁ ଅନ୍ତର୍ଯ୍ୟାମୀ ନାରାୟଣ, ମୋ ପ୍ରିୟ ସଖୀ ପଦ୍ମାବତୀର ମନସ୍କାମନା ପୂର୍ଣ୍ଣ କର ପ୍ରଭୁ, ପୂର୍ଣ୍ଣ କର।
0: ଆରେ ତୁ ସେତିକି ବେଳେ ଏଠି ଠିଆ ହେଇଛୁ, ମହାରାଜା ପୁରା ବାଇଶ ପାହାଚ ହେଲାଣି, ଚା ଚା ଲୁଚି ଚା ଲୁଚି ଚା।
2: ଆହେ
0: ମହାବାହୁ, ଆହେ ବଳିହାର ଭୁଜ,

0: ମା, ପରିହାର ଖୋଜ ମହାଭବଙ୍କର ତୁଳସୀ ପ୍ରସାଦ ସେବା କରନ୍ତୁ ମଣିମା।
1: ହେ ପତିତ ପାବନ ବଳିଆର ଭୁଜ ମହାବାହୁ, ଇଏ ଦାସାନୁଦାସ ଅକିଞ୍ଚନ ସେବକର ତୁମେ ଏକା ଭରସା, ପ୍ରଭୁ ତୁମେ ଏକା ଭରସା।
0: ହରି।

0: ପଣ୍ଡା
1: ଆଧେ ଶିରୋମଣିମା
0: ହେଇ ଚାହାନ୍ତୁ ହେଇ ଚାହାନ୍ତୁ ପ୍ରଭୁ ଜଗନ୍ନାଥଙ୍କୁ ଲାଗି ବଢ଼ିଥିବା ସେଇ ଫୁଲମାଳଟି ଖସି ପଡ଼ିଲା ଆଉ ସେଇ ଛଡ଼ା ମାଳଟି
1: ସାଙ୍ଗେ ସାଙ୍ଗେ ଘେନି ଆସୁଛି ମଣିମା ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
2: ଅପୂର୍ବ ଜଗନ୍ନାଥଙ୍କର ମଙ୍ଗଳ ଆରତୀ ଆଜି ଅପୂର୍ବ
1: ଏଇ ଘେରା କରନ୍ତୁ ମଣିମା ଛାମୁଙ୍କ କଣ୍ଠରେ ଏ ମାଳ ଆଜି ଅପୂର୍ବ ଶୋଭା ଧାରଣ କରୁଛି ଛାମୁ ଧନ୍ୟ ଧନ୍ୟ ସେ ମାଳାକାର ଜୟ ଜଗନ୍ନାଥ ଜୟ ଜଗନ୍ନାଥ ହରି ବୋଲ ହରି ହରି ବୋଲ ହରି ବୋଲ
0: ଅପୂର୍ବ ସୁଗନ୍ଧ ହେ ମାଳାର ପ୍ରଭୁ ଶରଣ ପଞ୍ଜର ମହାବାହୁ ଭକ୍ତର ମନୋରଥ ପୂର୍ଣ୍ଣ କର ପ୍ରଭୁ ଭକ୍ତର ମନୋରଥ ପୂର୍ଣ୍ଣ କର ଜୟ ଜଗନ୍ନାଥ ଜୟ ଜଗନ୍ନାଥ
3: ଛାମୁ ଛାଡ଼ ଛାମୁ ଛାଡ଼ ଶ୍ରୀ ଶ୍ରୀ ଶ୍ରୀ ଗଜପତି ମହାରାଜ।

ଏ ଆଖି ଆଜି କଣ ନ ଦେଖିଲା? ରାଜଜିମା ପଦ୍ମାବତୀର ଗୁନ୍ଥାହାର ଆଜି ଚଣ୍ଡାଳ କଳାରେ ଅତି ଆଦରରେ ଶୋଭା ପାଉଛି। ଧନ୍ୟ ପ୍ରଭୁ ଚଣ୍ଡାଳର ଦେବତା, ସବୁ ତୁମରି ଇଚ୍ଛା। କିଏ କହେ କଳିଯୁଗର ଦେବତା ମୁକ ନିର୍ଜୀବ? ନା, ସବୁ ତୁମରି ନିର୍ଦ୍ଦେଶ ପ୍ରଭୁ, ସବୁ ତୁମରି ଆଶୀର୍ବାଦ। ଏଠି ହେ ମୁଦ୍ରିକା, ଇଏ ତ ମୂଲ୍ୟବାନ ରତ୍ନମୋତି। ତେବେ କ'ଣ ଗଜପତି ମହାରାଜାଙ୍କ ଅଙ୍ଗୁଳିରୁ ଏ ରତ୍ନମୋତି ଖସି ପଡ଼ିଛି? ଯାଉଛି ମହାରାଜାଙ୍କୁ ଏ ମୋତି ଦେଇ ଆସିବି। ଯାଉଛି।

0: ଆସନ୍ତା ମଙ୍ଗଳରାତି ବୁଧ ପାହାନ୍ତିରେ ଦୁର୍ଗା ମାଧବଙ୍କ ଦର୍ଶନ ବଢ଼ାଇ ମଣିମା ଯୁଦ୍ଧଯାତ୍ରା କରିବା ପାଇଁ ସର୍ବଶୁଭ।
1: କିନ୍ତୁ କାଞ୍ଚି ବିପକ୍ଷରେ ଏଥରର ଅଭିଯାନ ଏକ ଚଣ୍ଡାଳର ଅଭିଯାନ ବୋଲି ଆପଣଙ୍କର ସ୍ମରଣ ଅଛି ତ ବକ୍ସୀ ମହାଶୟ?
0: ହଁ ମଣିମା, ଏ ଅଭିଯାନ କାଞ୍ଚି ରାଜଜେମା ପଦ୍ମାବତୀଙ୍କୁ ଲାଭାସାରି ନୁହେଁ, ଏହା ଜଗନ୍ନାଥଙ୍କ ସେବକର ଅଭିଯାନ। ଉତ୍କଳର ସିଂହାସନ ଚଣ୍ଡାଳର ନୁହେଁ, ଦେବତାର। ଏହି ପ୍ରମାଣ ଆମର ଲକ୍ଷ୍ୟ। ଚଣ୍ଡାଳର ଅପମାନ ଛାମୁଙ୍କର ନୁହେଁ, ରାଜାର ନୁହେଁ କି ପ୍ରଜାର ନୁହେଁ, ଏ ଅପମାନ ନୀଳକନ୍ଦର ବିହାରୀ ଜଗନ୍ନାଥଙ୍କର। ଆଜି ଗଜପତି ବାହିନୀ ଏ ଅପମାନର ଉତ୍ତର ଦେବାକୁ କିଭଳି ପ୍ରସ୍ତୁତ ହେଇଛି ତାହା ଚକ୍ରତୀର୍ଥର ସୈନ୍ୟ ସମାବେଶ ଦେଖିଲେ ମଣିମା ସହଜରେ ଅନୁମାନ କରିପାରିବେ।
1: ସାଧୁ ବକ୍ସୀ, ସାଧୁ ସାଧୁ।
0: ଏହି ତ ବିଜୟ ସିନ୍ଦୁର ଆଉ ଆଜ୍ଞମାଳଘିନୀ ବଡ଼ ପଣ୍ଡା ଆସିଲେଣି।
2: ମଣିମା ପୂଜା ଅତି ନିର୍ବିଘ୍ନରେ ବଢ଼ିଛି। ମଣିମା ଦେବୀ ବିମଳା ସୁପ୍ରସନ୍ନା, ବିଜୟ ସିନ୍ଦୁର ଆଉ ଆଜ୍ଞାମାଳ ଖେନା ହେଉ। ମଣିମା
1: ଦିଅନ୍ତୁ ବଡ଼ ପଣ୍ଡା, ବିମଳାଙ୍କର ଆଜ୍ଞାମାଳ ମୋ ଗଳାରେ ପିନ୍ଧାଇ ଦେଇ ମଥାରେ ମୋର ବିଜୟ ସିନ୍ଦୁରର ଟୀକା ଲଗାଇ ଦିଅନ୍ତୁ।
2: ମା ଗଜପତି ସିଂହାସନ
3: ନବକୋଟି କନ୍ୟାଟା ଉତ୍କଳ ବର୍ଗାଧୀଶ୍ୱର ଶ୍ରୀ ଶ୍ରୀ ଶ୍ରୀ ପୁରୁଷୋତ୍ତମ ଦେବଙ୍କର।
1: ଜୟଧ୍ୱନି ଇଏ ତୁର୍ଯ୍ୟନାଦ
0: ରଥିପୁରର ଗଡ଼ନାୟକ ଆଉ ମେଦିନୀପୁରର ପାଇକମାନେ ପହଞ୍ଚି ପାରିନଥିଲେ, ସମ୍ଭବତଃ ଦର୍ଶନ ଲାଗି ସିଂହଦ୍ୱାରରେ ଅପେକ୍ଷା କରୁଛନ୍ତି।

0: ଆସିବା କାରଣ?
1: ମଣିମା, ଏଇ ମୁଦି
2: ଇଏ ତ ଜଗନ୍ନାଥଙ୍କର ରତ୍ନ ମୁଦି। ତମେ ମୁଦି କୋଉଠୁ ପାଇଲ ଗୋପାଳୁଣୀ? ସତ କୁହ, କୋଉଠୁ ପାଇଲ?
1: ସତ କହୁଛି ମଣିମା, ରଜା ପୁଅ ଦି ଭାଇ ଆଜି ଉଦୁଦିଆ ଖରାବେଳେ ଘୋଡ଼ାରେ ବସି ଯାଉଥିଲେ, ମତେ ଦେଖି ଶୋଷ ହଉଛି ବୋଲି କହି ସେ ଦିଏ ଦହି ଖାଇବାକୁ ମାଗିଲେ।
2: ସେଉଠୁ ସେଉଠୁ କଣ ହେଲା ମାଣିକି?
1: ମୁଁ ଦହି ଦେଲି, ଖାଇଲେ। କୋଉଡ଼ି ମାଗିଲା ବେଳକୁ କହିଲେ, ନେ ଏଇ ମୁଦି ଚିହ୍ନଟ ରଖିଥା, ପଛରେ ଆମ ରାଉତେ ଆସୁଛନ୍ତି, ତାଙ୍କୁ ଦେଲେ ସେ କୋଉଡ଼ି ଦେବେ। ମଣିମା ମଣିମା, ମୁଁ ଗରିବ ଲୋକ ମଣିମା, ଏ ମୁଦି ନେଇ ମୁଁ କଣ କରିବି ଯେ?
2: ଆଚ୍ଛା ଆଚ୍ଛା ଆଚ୍ଛା, ସେମାନେ କୁଆଡ଼େ ଗଲେ?
1: କହୁଥିଲେ ଦକ୍ଷିଣରେ କୋଉଠି ଯୁଦ୍ଧ ହଉଛି, ସେଇଠିକି ଯାଉଛନ୍ତି।
2: ଆଚ୍ଛା, ସେ ଦି ଜଣ ଦେଖିବ କେମିତିଆ?
1: ଜଣେ କଳା ଆଉ ଜଣେ ଗୋରା। ମୋ ହାଣ୍ଡିକ ଯାକ ଦହି ଖାଇ ଆଖି ପିଛୁଳା କେ ଘୋଡ଼ାରେ ବସି ପଳେଇ ଗଲେ ପରା। ମୁଁ ପଛରୁ ଡାକିଲା ବେଳକୁ ଆଉ କଣ ଅଛନ୍ତି?
2: ବାହୁବଳେନ୍ଦ୍ର, ବାହୁବଳେନ୍ଦ୍ର, ମାଣିକି କଥା ଶୁଣିଲ ତ? ବାହୁବଳେନ୍ଦ୍ର, ଭକ୍ତବତ୍ସଳ ପ୍ରଭୁ ସ୍ୱୟଂ ଜଗନ୍ନାଥ ବଳଭଦ୍ର ତା ହାତରୁ ଦହି ଖାଇ ଅଧମକୁ ବାଟ କଢେଇ ନଉଛନ୍ତି। ଏ ଜାତିର ଯାତ୍ରା ପଥରେ ଆଜି ଦେବତାର ଆଶୀର୍ବାଦ ଝରି ପଡୁଛି। ଆଉ ଆମର ଭୟ ନାହିଁ ବାହୁବଳେନ୍ଦ୍ର, ଆଉ ଆମର ଭୟ ନାହିଁ। ସର୍ବସଙ୍କଟ ହାରି ମଧୁସୂଦନ ଆଜି ଆମର ସହାୟ। ଧନ୍ୟ ଧନ୍ୟ ଏ ମାଣିକି, ଧନ୍ୟ ତୋର ଜୀବନ।
1: ମହାପ୍ରଭୁ ଜଗନ୍ନାଥ ବଳଭଦ୍ର ମୋ ହାତରୁ ଦହି ଖାଇ ଚାଲିଗଲେ, ଆଉ ମୁଁ ମହତ ଭାଗିନୀ ତାଙ୍କୁ ଚିହ୍ନି ପାରିଲି ନାହିଁ। ହେ ମଣିମା ମଣିମା, ମୋର ଆଉ ମୂଲ ମୁଁ ପାଇସାରିଛି, ମୋର ଆଉ କୋଉଠି ଲୋଡ଼ା ନାହିଁ।
2: ବାହୁବଳେନ୍ଦ୍ର,
3: ମଣିମା,
2: ପ୍ରଭୁଙ୍କ ଚରଣ ଧୂଳିରେ ଯେଉଁ ଭୂମି ଆଜି ପବିତ୍ର ହୋଇଛି, ଆଜିଠାରୁ ତାର ନାମ ହଉ ମାଣିକି ପାଟଣା। ଯାବତ୍ ଚନ୍ଦ୍ରାର୍କେ ପୁତ୍ର ପୌତ୍ରାଦି କ୍ରମେ ମାଣିକି ଗୌରୁଣୀ ଭୋଗ କରୁ ସେଇ ନିଷ୍କର ଜମି, ବିଖ୍ୟାତ ହେଉ ପ୍ରଭୁ ଜଗନ୍ନାଥଙ୍କର ବାନା। ଯା ମାଣିକି, ଯା ଖୁସି ମନରେ ଘରକୁ ଫେରି ଯା, ଏହା ହିଁ ତୁମ ଦହିର ଉପଯୁକ୍ତ ମୂଲ୍ୟ।
1: ମଣିମା,
3: ଜୟ ପ୍ରଭୁ ଶରଣ ପଞ୍ଚର ଜଗନ୍ନାଥଙ୍କର,
4: ଜୟ
3: ଜୟ ଗଜପତି ମହାରାଜ ପୁରୁଷୋତ୍ତମ ଦେବ।

0: ଭଜେ
1: ବକ୍ରତୁଣ୍ଡ
0: ଆଜି ବିଘ୍ନ ଗାଧୋଇ ପାଧୋଇ ଗଲା ବେଳକୁ କିଏ ଗୋଟେ ପାଷାଣ୍ଡ ପଛରୁ ଡାକିଦେଲାଣି। ଆରେ କିଏ ରେ ତୁ? ଏ ରାଜପରିଚାରକ, କଥା କଣ?
1: ଛାମୁ ଡାକରା, ଚଞ୍ଚଳ ଆସନ୍ତୁ।
0: ଛାମୁ ଡାକରା, ଏ ଅବେଳରେ କିଛି ବିପଦ ଆପଦ ନାହିଁ ତ ବାବା?
1: ଆଜ୍ଞା ମାଳ ନେଇ ଶୀଘ୍ର ପହଞ୍ଚିଲେ ମଣିମା ଯୁଦ୍ଧକୁ ବିଜେ କରିବେ।
0: ଯୁଦ୍ଧକୁ? ଛାମୁ କଣ ନିଜେ ଯୁଦ୍ଧକୁ ଯିବେ?
1: ହଁ ପରା, ବଡି ପାହାଚରୁ ଓଡ଼ିଶା ରାଜା ଆସି ଛାଉଣି ପକେଇ ବସିଲେଣି। ନାଗରା ଦିଆ ହଉଥିଲା, ଆପଣଙ୍କୁ ଶୁଣିନାହାନ୍ତି କି?
0: ଏ ହଁ ଶୁଣିଛି ଶୁଣିଛି।
2: ଆରେ ଆଉ ଗୋଟେ କଥା ଶୁଣିଛନ୍ତି?
0: କି କଥା?
2: ହେଇଟି କାହାକିରେ କହିବେନି ଟି, ଆଜି ସକାଳେ ଚନ୍ଦ୍ରଶାଳାପୁର ଉପରେ ଗୋଟେ ଗିରିଧିନୀ ବସିଥିଲା ପରା।
0: ଏ ଶାଗୁଣା, ଆହେ ଏ ଗୋଟାଏ ନୁହେଁ, ଏଇ କେତେ ଦିନ ହେବ ଅନେକ ଅମଙ୍ଗଳର ସୂଚନା ଦେଖା ଗଲାଣି। ରାତି ଅଧରେ ମେଳାମେଳା ହୋଇ କାଉ ବୋବୋଉଛନ୍ତି।
2: ଆପଣ ଆଉ ଗୋଟାଏ ଆଚମ୍ବିତ କଥା ଶୁଣିଛନ୍ତି?
0: କଣ କଣ?
2: ଇଏ ଗଡ଼ଦୁଆରି ପରା କହୁଥିଲା, କଳା ଘୋଡ଼ା ହେଇ ଦି ଜଣ କିଏ ଧଳା କଳା ଘୋଡ଼ାରେ ବସି ଗଡ଼ ଭିତରକୁ ଧସେଇ ପଶିଲେ।
0: ଆହେ କେମିତି? ଗଡ଼ଦୁଆର କଣ ମୁକୁଳା ଥିଲା?
2: ନାଇଁ ପରା, ଦୁଆର ତା ଛାଏ ଛାଏ ମୁକୁଳା ହେଇଗଲା, ଆଉ ଘୋଡ଼ା ଦିଟାକ ଆଖି ପିଛୁଳାକେ ପଶିଗଲେ, ଧୂଳିରେ ତା ଆଖି ପୋତିଗଲା ପରା।
0: ଆଉ ସେ ଘୋଡ଼ା ଦିଟା
2: କୁଆଡ଼େ ଯେ ଅଦୃଶ୍ୟ ହେଇଗଲେ କିଛି ଜଣାଗଲାନି।
0: ଆହେ ଛାମୁରି ଏ କଥା ଜଣା କରିଛ ଟି?
2: ହେଁ ଜଣା କରିବୁ, ମୁଣ୍ଡ ଆଉ ରହିବ ଟି? ହଉ ସେ କଥା ଥାଉ, ଛାମୁ ଡକେଇଛନ୍ତି, ଶୀଘ୍ର ଆସନ୍ତୁ, ମୁଁ ମୋର ଆଗେ ଆଗେ ଯାଉଛି।
0: ହଁ ହଁ ଚାଲ ଚାଲ। ପ୍ରଭୁ ହେ, ଏଥରକ ଯୁଦ୍ଧ କ'ଣ ହବ କେଜାଣି? କାଲିଠାରୁ ଗଣପତିଙ୍କ ମୁଣ୍ଡରେ ଯେତେଥର ଫୁଲ ଲାଗି ବଢ଼ଉଛି, ଗୋଟିଏ ହେଲେ ଫୁଲ ରହୁନାହିଁ। ପ୍ରଭୁ ହସ୍ତିମୁଣ୍ଡ, ତୁମେ ଏକା ଭରସା, ପ୍ରଭୁ ତୁମେ ଏକା ଭରସା।

0: ଜେମାଦେଇ ଜେମାଦେଇ ଶୁଣିଲଣି, ଓଡ଼ିଶା ରାଜା ଲଢେଇ କରିବାକୁ ଆସିଛନ୍ତି।
1: ତାହେଲେ ତ ଶୁଭ ସମ୍ବାଦ।
0: ଏ
1: କହ, ଏଥିଲାଗି କି ପୁରସ୍କାର ଦେବି?
0: ଓଡ଼ିଶା ରାଜା ଆମ କାଞ୍ଚି ରାଜାଙ୍କ ସାଥିରେ ଲଢେଇ କରିବାକୁ ଆସିଛନ୍ତି, ଇଏ ହେଲା ଶୁଭ ସମ୍ବାଦ। ପୁଣି କହୁଛ କ'ଣ ନା ପୁରସ୍କାର ଦେବ? ସେ ଚଣ୍ଡାଳ ରାଜା ଆମ ରାଜ୍ୟ ଉପରେ ଆକ୍ରମଣ କରିବ, ଏ କଥା ଶୁଣି ତୁମେ ଖୁସି ହଉଛ?
1: ଜି ରହିବାର ଅଧିକାର ଯାହାର ଅଛି, ସଂଘର୍ଷ ତାକୁ କରିବାକୁ ତ ପଡ଼ିବ।
0: କଥାଟା ସୁରୁଖୁରୁରେ ତୁଟିବାକୁ ଆଉ କ'ଣ କିଛି ବାଟ ନଥିଲା ଜେମାଦେଇ? ଭଲରେ ସିଏ ଯଦି ଆମ ରାଜାଙ୍କୁ କନ୍ୟା ମାଗିଥାନ୍ତେ,
1: ତାହେଲେ ମୁଁ ବୁଝିଥାନ୍ତି। ଶାଳକ୍ରମ ଭାବି ଯାହାଙ୍କ ଚରଣରେ ମୁଁ ମୁଣ୍ଡ ନୁଆଇଛି, ସିଏ ଦେବତା ନୁହନ୍ତି, ବାଲିକରଡ଼ା।
0: ଜେମା
1: ହଁ ସଖୀ ଜାନକୀ, ମୁଁ ଏଇଥିପାଇଁ ଆଜି ଖୁସି ଯେ ଉତ୍କଳର ଗଜପତି କାଞ୍ଚି ଦ୍ୱାରରେ ହାତ ପାତି ଭିକ୍ଷା କରୁନାହାନ୍ତି, ସେ ଦାବି କରୁଛନ୍ତି। କାରଣ ଓଡ଼ିଆ ଜାତିର ସମ୍ମାନ ଅଛି, ଜୀବନ ଅଛି, ଆଉ ଅଛି ପୌରୁଷ। ଭିକ୍ଷା ମାଗି କେହି କେବେ ବଡ଼ ହେଇନି ଜାନକୀ, ହେଇଛି ଦାବି କରି, ବିଦ୍ରୋହ କରି, ବିପ୍ଳବ କରି।
0: ମୁଁ କ'ଣ ସେ କଥା ବୁଝୁନାହିଁ ଜେମାଦେଇ? ମୋର କହିବାର କଥା କ'ଣ କି, କେଇ ଦିନ ତଳେ ତ ଓଡ଼ିଆ ପାଇକ ଏଠୁ ହାରି ପଳେଇଗଲେ। ପୁଣି ଥରେ ଲଢ଼େଇ ହେଲେ କେଉଁ ପଟ ଜିତିବ, କେଉଁ ପଟ ହାରିବ, ସେ କଥା କିଏ କହିପାରିବ? ଆମର କାଞ୍ଚି ରାଜା ଯଦି ମନ କରନ୍ତେ, ଏ ଯୁଦ୍ଧ କ'ଣ ବନ୍ଦ ହୋଇପାରନ୍ତା ନାହିଁ
1: ଜାନକୀ?
0: କାହିଁକି, ଆମ ରାଜା କ'ଣ ଅପାତ୍ରରେ ବନ୍ଧୁକ ବାନ୍ଧୁଛନ୍ତି କି? ଓଡ଼ିଶା ରାଜା ଦିଗ୍ବିଜୟୀ ବୀର, ଏ କଥା ସିଏ କ'ଣ ଶୁଣିନାହାନ୍ତି?
1: ତଥାପି ସିଏ ତାଙ୍କ ବୀରତ୍ୱର ପ୍ରମାଣ ଦିଅନ୍ତୁ।
0: ହେଲେ କ'ଣ ହେବ, ହଣାକଟା ହେଇ ଗୁରେ ଲୋକ ମରିବେ, କାହିଁକି ଭଲା ଇଏ ଲଢ଼େଇ?
1: ଏ ଲଢ଼େଇ କେବଳ ମୋରି ପାଇଁ ଲୋ ଜାନକୀ, ମୋରି ପାଇଁ। କାଞ୍ଚି ରାଜସଭାରେ ପୁରୁଷୋତ୍ତମ ଦେବ ଅପମାନିତ, ଆତ୍ମସମ୍ମାନ ଲାଗି, ସିଂହାସନର ମହତ୍ତ୍ୱ ଲାଗି ସେ କ'ଣ ଯୁଦ୍ଧ କରନ୍ତି ନାହିଁ? କାଞ୍ଚି ରାଜାଙ୍କର କଟୁ ଚଣ୍ଡାଳ ଉପାଧି ତାଙ୍କ ଅନ୍ତରକୁ କ'ଣ ବାଧି ନଥିବ ଜାନକୀ?
0: ବାଧିଥିବ ଜେମାଦେଇ, ବାଧିଥିବ। ଏଇ ଶୁଣୁଛ, ଶୁଣୁଛ ଜେମାଦେଇ, ତମ ସଙ୍ଗୀତଶାଳାକୁ ଯିବା ବେଳ ହେଇଗଲାଣି, ଯିବା ଆସ।
1: ଘରେ ଆଉ ବାହାରେ ଯେତେବେଳେ ବିପ୍ଳବର ପ୍ରତିଧ୍ୱନି, ସେତେବେଳେ କ'ଣ ସଙ୍ଗୀତ ଶୁଣିବାର ଅବସର ଥାଏ ଜାନକୀ? ବରଂ ଆତ୍ମନିବେଦନରେ ଯେଉଁଠି ହିନ୍ଦୁ ପାଏ ଶାନ୍ତି, ସୁଖ ଆଉ ଆନନ୍ଦ, ସେଇ ଗଣପତି ମନ୍ଦିରକୁ ମତେ ନେଇ ଚାଲ ସଖୀ, ସେଇଠିକି ନେଇ ଚାଲ
0: ଜେମାଦେଇ।
1: ହଁ ସେଇଠିକି ଚାଲ।

ଗଜପତିଙ୍କ ବିଶ୍ରାମ କକ୍ଷ କଣ ଶୂନ୍ୟ? ମହାରାଜା ତେବେ ଗଲେ କୁଆଡେ? କାଞ୍ଚି ରାଜଚିମା ପଦ୍ମାବତୀଙ୍କ ଚିତ୍ରପଟ ଏଠି ଶୋଭା ପାଉଛି ଏକ ସୁସଜ୍ଜିତ ଆସନରେ। ତାହେଲେ ରାଜଚିମା ଗଜପତିଙ୍କ ଉଆସରେ ବନ୍ଦିନୀ ନା ତାଙ୍କ ହୃଦୟ ସିଂହାସନରେ? କାଞ୍ଚିରୁ ବନ୍ଦିନୀ ହୋଇ ଆସିବା ପରେ ବିଚାରି ଖୁବ୍ ଭାଙ୍ଗି ପଡ଼ିଛି।

ହେଲେ ରାଜଜେମା ଗଜପତିଙ୍କ ଉଆସରେ ବନ୍ଦିନୀ ନା ତାଙ୍କ ହୃଦୟ ସିଂହାସନରେ? କାଞ୍ଚିରୁ ବନ୍ଦିନୀ ହୋଇ ଆସିବା ପରେ ବିଚାରି ଖୁବ୍ ଭାଙ୍ଗି ପଡ଼ିଛି। ଯାଏ ପଣତ କାନିରେ ଚିତ୍ରପଟଟିକୁ ଟିକେ ପୋଛିଦିଏ। ଜେମା ଦେଇ ଭାଙ୍ଗି ପଡ଼ ନାହିଁ ଜେମା ଦେଇ, ତମର ପ୍ରିୟ ସଖୀ ମାୟାବତୀ କେବେ ହେଲେ ତା କର୍ତ୍ତବ୍ୟ ଭୁଲି ନାହିଁ। କିଛି ଦିନ ଆଉ ଧୈର୍ଯ୍ୟ ଧର ଜେମା ଦେଇ, ଦେଖିବ ଜଗନ୍ନାଥଙ୍କ କରୁଣାରୁ ତମ ମନସ୍କାମନା ନିଶ୍ଚୟ ପୂର୍ଣ୍ଣ ହବ, ତମର ଏ ଅଭିସାରିକା ବେଶ ନିଶ୍ଚୟ ସାର୍ଥକ ହବ।

0: ବରଣ ରଖିବେ ମହାମନ୍ତ୍ରୀ, ସିଂହାସନ ରାଜାର, ପ୍ରେମିକର ନୁହେଁ। ଗଜପତି ରାଣୀ ହଂସପୁରରେ ଚଣ୍ଡାଳ ପତ୍ନୀର ସ୍ଥାନ ଅସମ୍ଭବ। କାଞ୍ଚି ରାଜଜମା ପଦ୍ମାବତୀଙ୍କୁ ନେଇ ଆପଣ ଯଥା ବ୍ୟବସ୍ଥା କରିଦିଅନ୍ତୁ, ଆଉ ଏଥିରେ ସାହାଯ୍ୟ କରିବ ମାୟା।
1: ମହାରାଜ, ମୋର ପ୍ରାର୍ଥନା।
0: ମୁଁ ନିରୁପାୟ ମହାମନ୍ତ୍ରୀ, ନିରୁପାୟ।
2: ମାୟା, ମାୟା।
3: ପ୍ରଣାମ ମହାମନ୍ତ୍ରୀ।
2: ଆଜି ପବିତ୍ର ଶ୍ରୀଗୁଣ୍ଡିଚା, ଜଗନ୍ନାଥଙ୍କର ରଥଯାତ୍ରା। ଯାହା ଯାହା କହିଥିଲି ସବୁ ମନେ ଅଛି ଟି?
3: ଅଛି ମହାମନ୍ତ୍ରୀ, ମୁଁ ତ ସକାଳ ପହରୁ ଆପଣଙ୍କୁ ଅପେକ୍ଷା କରି ରହିଛି।
2: ରାଜଜେମା ପଦ୍ମାବତୀ
3: ଆପଣଙ୍କ କହିବା ଅନୁସାରେ ଜେମା ଦେଇଙ୍କୁ କନ୍ୟା ବେଶରେ ସଜେଇ ଦେଇଛି। ଏଇ ତ ଜେମା ଆସିଲେଣି।
4: ମୋର ପ୍ରଣାମ ଗ୍ରହଣ କରନ୍ତୁ ମହାମନ୍ତ୍ରୀ।
2: ଜଗନ୍ନାଥ ତୁମର ମନସ୍କାମନା ପୂର୍ଣ୍ଣ କରନ୍ତୁ ମା।
4: ଆପଣଙ୍କର ନିର୍ଦ୍ଦୟ ଜଗନ୍ନାଥ ଏ ଅଭାଗିନୀର ଡାକ କ'ଣ ଶୁଣିବେ ମହାମନ୍ତ୍ରୀ?
2: ହଟିଆ ଠାକୁର ଟିକେ ହଟ ଦେଖିବାକୁ ଭଲ ପାଆନ୍ତି ମା ପଦ୍ମବତୀ, ତାଙ୍କ ଉପରେ ଭରସା ରଖ, ଦେଖିବ ଏ ବୃଦ୍ଧ ମନ୍ତ୍ରୀର ଯୋଜନା କଦାପି ବିଫଳ ହବ ନାହିଁ ମା। ମାୟା,
3: ଆଦେଶ କରନ୍ତୁ ମନ୍ତ୍ରୀ ମହାଶୟ।
2: ଆଉ ବିଳମ୍ବ ନ କରି ରଥଯାତ୍ରା ଦେଖିବା ବାହାନାରେ ତୁ ପଦ୍ମବତୀଙ୍କୁ ସାଥିରେ ନେଇ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପାଖରେ ଅପେକ୍ଷା କର, ମୋଠାରୁ ଇଙ୍ଗିତ ପାଇବା ମାତ୍ରେ।
3: ବୁଝିଗଲି, ବୁଝିଗଲି ମହାମନ୍ତ୍ରୀ, ବୁଝିଗଲି।
2: ମୁଁ ତାହେଲେ ଆସୁଛି ମା ପଦ୍ମବତୀ, ଆସୁଛି।

0: ସବୁ ଠିକଣା ଅଛି ବଡ଼ ପଣ୍ଡାଏ। ମଣିମା ଖାଲି ଚନ୍ଦନ ଆଉ ସୁବର୍ଣ୍ଣ ସମ୍ଭାଷିନୀ ଗ୍ରହଣ କଲେ ସେରାଫାର ନୀତି ବଢିବ।
1: ଏଇ ତ ମଣିମା ନିଜେ ବିଜୟ ହେଲେଣି।
2: ଆଜି ପବିତ୍ର ଶ୍ରୀଗୁଣ୍ଡିଚାରେ ଯାତ୍ରୀ ଭିଡ଼ରେ ବଡ଼ଦାଣ୍ଡ ଉଛୁଳି ପଡ଼ୁଛି। ସୋରିଷଟାଏ ପକେଇବାକୁ ବି ସ୍ଥାନ ନାହିଁ। ତିନି ରଥରେ ତିନି ଠାକୁରମାନେ କେଡ଼େ ସୁନ୍ଦର ଦେଖାଯାଉଛନ୍ତି। ପ୍ରଭୁ ପ୍ରଭୁ ଏ ନେତ୍ର ମୋର ପବିତ୍ର ହେଲା, ପ୍ରଭୁ ପବିତ୍ର ହେଲା। ମାୟା ମୁଦିରସ୍ଥ ଗଜପତିଙ୍କ ହାତକୁ ଚନ୍ଦନ ଆଉ ସୁବର୍ଣ୍ଣ ସମାର୍ଜନୀ ବଢେଇଦେଲି। ନନ୍ଦିଘୋଷ ରଥ ଆଡକୁ ମଣିମା ଅଗ୍ରସର ହେଉଛନ୍ତି। ଏଇ ଏଇ ସେ ସୁବର୍ଣ୍ଣ ସୁଯୋଗ। ମା ପଦ୍ମବତୀ ଆସ ଆସ ମୋ ସାଥିରେ। ଗଜପତି ମହାରାଜାଙ୍କର ଜୟ ହେଉ।
3: କିଏ ମହାମନ୍ତ୍ରୀ?
2: ହଁ ମଣିମା, ସାଥିରେ ମୋର କାଞ୍ଚି ରାଜେମା ପଦ୍ମବତୀ ଆଉ ତାଙ୍କର ପ୍ରିୟ ସଖୀ ମାୟାବତୀ ମଧ୍ୟ ଆସିଛନ୍ତି।
3: କିନ୍ତୁ ସେମାନେ ଏଠାରେ କାହିଁକି?
2: ମହାରାଜ, ଅତୀତ କଥା ଥରେ ସ୍ମରଣ କରନ୍ତୁ। ଛାମୁ ସେଦିନ କହିଥିଲେ,
4: ସ୍ମରଣ ରଖିବେ ମହାମନ୍ତ୍ରୀ, ସିଂହାସନ ରାଜା ପ୍ରେମୀକରଣ, ଗଜପତି ରାଣୀ ହଂସପୁରରେ ଚଣ୍ଡାଳ ପତ୍ନୀର ସ୍ଥାନ ଅସମ୍ଭବ। କାଞ୍ଚି ରାଜେମା ପଦ୍ମାବତୀଙ୍କୁ ନେଇ ଆପଣ ଯଥା ବ୍ୟବସ୍ଥା କରିଦିଅନ୍ତୁ, ଆଉ ଏଥିରେ ସାହାଯ୍ୟ କରିବ ମାୟା।
2: ଛାମୁ ଏ କଥା କହିନଥିଲେ?
3: ହଁ କହିଥିଲି ମହାମନ୍ତ୍ରୀ, ଆଉ ମୋର ସେ ଆଦେଶ ଏ ପର୍ଯ୍ୟନ୍ତ ପାଳିତ ହୋଇନାହିଁ କାହିଁକି।
2: ଆଜି ଶୁଭ ଲଗ୍ନରେ ଗଜପତିଙ୍କର ସେଇ ଆଦେଶ ପାଳନ କରିବାକୁ ମୁଁ ଆସିଛି ମହାରାଜ। ଉତ୍କଳର ଭାବି ରାଜରାଣୀ ପଦ୍ମାବତୀଙ୍କୁ କହ ମାୟାବତୀ, ସେ ମହାରାଜଙ୍କ ଗଳାରେ ପୁଷ୍ପମାଳ ପିନ୍ଧି ତାଙ୍କୁ ପତି ରୂପେ ବରଣ କରନ୍ତୁ।
3: ମହାମନ୍ତ୍ରୀ, ଅତିଶୟ ବାର୍ଦ୍ଧକ୍ୟ ହେତୁ ଆପଣଙ୍କର ମତିଭ୍ରମ ଘଟି ନାହିଁ ତ?
2: ବାର୍ଦ୍ଧକ୍ୟରେ ପାଦ ଦେଲିଣି ମଣିମା, ଏହା ସତ୍ୟ, କିନ୍ତୁ ମତିଭ୍ରମ ଘଟି ନାହିଁ, ଏଥିରେ ମୁଁ ଦୃଢ଼ ନିଶ୍ଚିତ। ହସ୍ତରେ ସୁବର୍ଣ୍ଣ ସମାର୍ଜନୀ ଧରି ଛାମୁ କଣ ଆଜି ଜଣେ ଚଣ୍ଡାଳର କର୍ମ କରୁନାହାନ୍ତି?
3: ମହାମନ୍ତ୍ରୀ,
2: ଏତେ ନିକଟରେ ଜଣେ ଶ୍ରେଷ୍ଠ ଚଣ୍ଡାଳ ଥାଉ ଥାଉ ଏ ବୃଦ୍ଧ ମନ୍ତ୍ରୀ ଅନ୍ୟ ଚଣ୍ଡାଳଟିଏ ଖୋଜିବାକୁ କେଉଁଠିକୁ ଯିବ ମଣିମା? ଚକାଡୋଳାଙ୍କୁ ସାକ୍ଷୀ ରଖି ଛାମୁ ନିଜେ କୁହନ୍ତୁ, ଉପସ୍ଥିତ ସାମନ୍ତ ରାଜାମାନେ କୁହନ୍ତୁ, ସମବେତ ଜନତା କହୁ, ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ ଉତ୍କଳ ବର୍ଗାଧୀଶ୍ୱର ଶ୍ରୀ ଶ୍ରୀ

0: ଶୁଣୁଥିଲେ ନାଟକ ଅଭିଯାନ, ମୂଳ ମଞ୍ଚ ନାଟକ କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ, ବେତାର ରୂପାନ୍ତର ଶରତଚନ୍ଦ୍ର ମୂଳିଆ, ପ୍ରଯୋଜନା ନୟନ କିଶୋର ମହାନ୍ତି।
1: ଶୁଣିଲେ ନାଟକ ଅଭିଯାନ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ବର୍ତ୍ତମାନ ଶୁଣନ୍ତି ଏକ ଶ୍ରୀଜଗନ୍ନାଥ ଭଜନ। କଣ୍ଠଶିଳ୍ପୀ ଅଛନ୍ତି ଭିକାରୀ ଚରଣ ବଳ, ଗୀତିକାର ବୈକୁଣ୍ଠନାଥ ବ୍ରହ୍ମଚାରୀ।

ଶୁଣିଲେ ଶ୍ରୀଜଗନ୍ନାଥ ଭଜନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରର ଷ୍ଟୁଡ଼ିଓ ଘଡ଼ିରେ। ସମୟ ବର୍ତ୍ତମାନ ରାତି 11:05 ହେବାକୁ ଯାଉଛି। ଶୁଣନ୍ତୁ ଇଂରାଜୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

ଠାରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି। ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 11:10 AM। ଆଜିର ଅଧିବେଶନକୁ ସମାପ୍ତ କରିବା ପୂର୍ବରୁ କହି ରଖୁଛୁ ଆଗାମୀକାଲି ପ୍ରାତଃ ଅଧିବେଶନର କାର୍ଯ୍ୟକ୍ରମର ସୂଚନା। ଆଗାମୀକାଲି ପ୍ରାତଃ 6:05 PM ଶୁଣିପାରିବେ ଭକ୍ତି ନୈବେଦ୍ୟର କାର୍ଯ୍ୟକ୍ରମ ବନ୍ଦନ ଆକାଶବାଣୀ କଟକ କେନ୍ଦ୍ରରୁ। 7:25 PM ଶୁଣିପାରିବେ କ୍ଷେତ୍ର ମହିମା କାର୍ଯ୍ୟକ୍ରମ। 10:00 PM ଶୁଣିପାରିବେ ଶ୍ରୀକ୍ଷେତ୍ର ସୁରଭି। 11:00 PM ଶୁଣିପାରିବେ ନାରୀଭିତ୍ତିକ କାର୍ଯ୍ୟକ୍ରମ ମୁକ୍ତା। ଶ୍ରୋତାବନ୍ଧୁ, ଏଥିଲା କାର୍ଯ୍ୟକ୍ରମ ସୂଚନା। ବର୍ତ୍ତମାନ ଶୁଣନ୍ତୁ ପାଣିପାଗର ସୂଚନା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ଚାଷୀ ଭାଇମାନଙ୍କ ପାଇଁ ମିଳିଥିବା ସୂଚନା ମୁତାବକ ଆଗାମୀ 24 ଘଣ୍ଟା ମଧ୍ୟରେ ପୁରୀ ଏବଂ ଏହାର ଆଖପାଖ ଅଞ୍ଚଳରେ ସ୍ୱଳ୍ପରୁ